ଆକାଶବାଣୀ ବାରିପଦା। ଆଜି ମଙ୍ଗଳବାର 1948 ଶତାବ୍ଦୀର ଆଷାଢ଼ 16 ଦିନ, ତଦନୁଯାୟୀ 2026 ମସିହା ଜୁଲାଇ ମାସର 7 ତାରିଖ। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଶୁଭ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:57।

ବୁଦ୍ଧି ବା ସୁଯୋଗ ବଳରେ ନୁହେଁ, ଏକାଗ୍ରତା ଓ ଅଧ୍ୟବସାୟ ବଳରେ ହିଁ ସଫଳତା ହାସଲ ହୁଏ। ମନୁଷ୍ୟ ଯାହା ହାସଲ କରେ ତାହା ଯଦି ସମାଜର କୌଣସି କାମରେ ନ ଲାଗିଲା ତେବେ ତାହାର କୌଣସି ମୂଲ୍ୟ ନାହିଁ। ଆକାଶବାଣୀ ବାରିପଦା, ସମୟ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀ ସମାଚାର ରିଲେ କରି ପ୍ରଚାର କରୁଛୁ ରାଷ୍ଟ୍ରୀୟ ପ୍ରସାରଣ ସେବା ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଏଥି ସହିତ ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀ ଥିଲେ ନମିତା ଅଗ୍ରୱାଲ, ସୁବାସ ଦାସ, ପଙ୍କଜ ଜାଲ, ନନ୍ଦିତା ଭଞ୍ଜ ଏବଂ ଇନ୍ଦ୍ରାଣୀ ମିଶ୍ର। ଗୀତଗୁଡ଼ିକ ଥିଲା ଅଲେଖ ବିଶ୍ୱାଳ, ଜଗନ୍ନାଥ ପଣ୍ଡା, ଗୁରୁକୃଷ୍ଣ ଗୋସ୍ୱାମୀ, ବାଉଳି ଦାସ ଏବଂ ନାରାୟଣ ପ୍ରସାଦ ସିଂଙ୍କ ରଚନାରୁ। ଆକାଶବାଣୀ ବାରିପଦା, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ, ଟିକେ ପରେ।

సుదర్శన మహాబాహు విష్ణుద్వార సురక్షకం కపాట ఫెడనం చైవ విష్ణు పూజాం కరోమ్యహం. విష్ణు పూజక మందిర ద్వార ఉన్ముక్త కళాబెళి ప్రథమే సుదర్శనకు స్తుతి నివేదన కరంతి. ప్రాచీన పూజా పరంపరారి ఏ సుదర్శన కేవల భగవాన్ విష్ణుకర ఆయుధ నుహంతి, సే తాంకర అంగరక్షక ఓ ద్వారపాళ. కృష్ణ అవతారరి ମହାପ୍ରଭୁ ଏହାଙ୍କ ପ୍ରତି ଅନ୍ୟାୟ ଆଦେଶ ଦେଇଥିଲେ, ସେହି କାଳରୁ ସେ ବିଷ୍ଣୁଙ୍କ ହାତରେ ନ ରହି ଦୂରରେ ବା ପାଖରେ ରହିଆସୁଛନ୍ତି. ଯଦୁବଂଶ ବିନାଶ ସମୟର କଥା. କୋକୁଆକୁ ଅନୁଧାବନ କରି କୃଷ୍ଣବଂଶୀମାନେ ଏବଂ ଯଦୁବଂଶୀମାନେ ଏରକାବନରେ ରୁଣ୍ଡ ହେଲେ, ପରସ୍ପର ବାକ୍ବିତଣ୍ଡାରେ ଗୋଳଯୁଦ୍ଧରେ ମାତିଲେ. ବିଷ୍ଣୁ ମାୟା ଯୋଗୁଁ ଜ୍ୟେଷ୍ଠପୁତ୍ର ପ୍ରଦ୍ୟୁମ୍ନଙ୍କ ବ୍ୟତୀତ ସମସ୍ତେ ବିନାଶ ହେଲେ. ଭଗବାନ ଶ୍ରୀକୃଷ୍ଣଙ୍କ ମନରେ ଚିନ୍ତା ପଶିଲା, ଇଏ ଯଦି ବଞ୍ଚି ରହେ ତେବେ କୃଷ୍ଣ ପୁତ୍ର ବୋଲି ଗର୍ବ କରିବ, ତାଙ୍କର ଉତ୍ତର ପୁରୁଷଙ୍କ ମନରେ ମଧ୍ୟ ଔଦ୍ଧତ୍ୟ ବଢ଼ିଯିବ. ତେଣୁ ପ୍ରଭୁ କୃଷ୍ଣଚନ୍ଦ୍ର ପ୍ରଦ୍ୟୁମ୍ନକୁ ବିନାଶ କରିବା ପାଇଁ ସୁଦର୍ଶନ ଚକ୍ରକୁ ଆଦେଶ ଦେଲେ. ସୁଦର୍ଶନ ସର୍ବଶକ୍ତିମାନ ବିଷ୍ଣୁଙ୍କର ଦିବ୍ୟ ଆୟୁଧ. ସେ ନାମରେ କେବଳ ସୁଦର୍ଶନ ନୁହେଁ, କାମରେ ମଧ୍ୟ କୁବିନାଶକ. ସୂର୍ଯ୍ୟଙ୍କ ତେଜ ଶକ୍ତିରୁ ଏହାଙ୍କର ସୃଷ୍ଟି. ତେଣୁ ସୂର୍ଯ୍ୟଙ୍କ ଭଳି କୁ ଛାଡ଼ି ସୁକୁ ସେ ଗ୍ରହଣ କରନ୍ତି. ବିନା ଦୋଷରେ କୌଣସି ଅନ୍ୟାୟ କରିନଥିବା ବ୍ୟକ୍ତିକୁ ସେ ବିନାଶ କରିବେ କେମିତି? କିନ୍ତୁ ବିନାଶ କରିବାକୁ ହେଲା. ତାପରେ ଆଉ ବିଷ୍ଣୁଙ୍କ ହାତକୁ ନ ଫେରି ପୁରୀ ନିକଟସ୍ଥ ଦକ୍ଷିଣ ସମୁଦ୍ରରେ ସୁଦର୍ଶନ ନିପତିତ ହେଲେ. ପରମ ପୁରୁଷ ବିଷ୍ଣୁଙ୍କ ଦାରୁ ବ୍ରହ୍ମ ରୂପ ହେଲେ ସ୍ୱୟଂ ଜଗନ୍ନାଥ. ଶ୍ରୀକ୍ଷେତ୍ର ପୁରୀ ତାଙ୍କର ମର୍ତ୍ତ୍ୟ ବୈକୁଣ୍ଠ. ଏଠାରେ ଆଗରୁ ସୁଦର୍ଶନ ଶକ୍ତି ଆସି ବିଦ୍ୟମାନ ଥିଲା. ଚତୁର୍ଦ୍ଧା ମୂରତିରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ସାଜି ପ୍ରଭୁ ଶ୍ରୀକ୍ଷେତ୍ରରେ ପୂଜିତ ହେଲେ. କୌଣସି ଆୟୁଧ ଦେବତା ରୂପେ ପୂଜା ପାଇବା ବିଶ୍ୱର ଧର୍ମ ଇତିହାସରେ ବିରଳ. ପୁଣି ଭଗବାନ ବିଷ୍ଣୁ ତାଙ୍କ ଦକ୍ଷିଣ ଉର୍ଦ୍ଧ ଭୁଜରେ ସୁଦର୍ଶନ ଧାରଣ କରିଥିବା ଅଧିକାଂଶ ଗ୍ରନ୍ଥରେ ବର୍ଣ୍ଣିତ. ଅଥଚ ଶ୍ରୀମନ୍ଦିରରେ ଏହି ଆୟୁଧ ଦେବତା ସାଜି ମହାପ୍ରଭୁ ଜଗନ୍ନାଥଙ୍କ ବାମ ପାର୍ଶ୍ୱରେ ସ୍ଥାପିତ. ଏଠାରେ ଜଗନ୍ନାଥ ଓ ସୁଦର୍ଶନ ଏକ ଓ ଅଭିନ୍ନ. ପଞ୍ଚସଖା ଯୁଗର କବି ଅଚ୍ୟୁତାନନ୍ଦଙ୍କ ଭାଷାରେ ଚତୁର୍ଦ୍ଧା ମୂର୍ତ୍ତି

ଏକଶ୍ୱରୀ ସୁଦର୍ଶନ ବିଷ୍ଣୁଙ୍କର ତେଜମୟ ଶକ୍ତି। ମତ୍ସ୍ୟପୁରାଣରେ କୁହାଯାଇଛି ଏହା ବିଷ୍ଣୁଙ୍କର ଜ୍ୟୋତିର୍ମୟ ଆୟୁଧ। ବାମନ ପୁରାଣରେ ବର୍ଣ୍ଣିତ ହୋଇଛି ସର୍ବଦେବତାଙ୍କ ତେଜର ସମନ୍ୱୟରେ ସୁଦର୍ଶନର ସୃଷ୍ଟି, ତେଣୁ ଏହା ଶିଖାମୟ ସ୍ତମ୍ଭ ଭଳି। ସଂହିତା ଗ୍ରନ୍ଥରେ କୁହାଯାଇଛି ସୁଦର୍ଶନ ପ୍ରଜ୍ୱଳିତ ଅଗ୍ନିଶମ ଉଜ୍ଜ୍ୱଳ। ମାତ୍ର ଜଗନ୍ନାଥ ଧାମରେ ସୁଦର୍ଶନ ଦେବ ସ୍ତମ୍ଭାକୃତି, 84 ଜବ ବିଶିଷ୍ଟ ଏହାର ଉଚ୍ଚତା, ରକ୍ତବର୍ଣ୍ଣ ପଟବସ୍ତ୍ରରେ ଆବୃତ, 22 ଜବ ବିଶିଷ୍ଟ ପ୍ରସାର, ଗଦାକୃତି ଓ ଗଦାଯନ୍ତ୍ର ଅନୁସାରେ ନିର୍ମିତ। କୁହାଯାଏ କଳିଯୁଗରେ ପୁରୁଷୋତ୍ତମ ଶ୍ରୀ ଜଗନ୍ନାଥ ହସ୍ତପାଦ ବିହୀନ, ସେଥିପାଇଁ ସେ ସକଳ ଆୟୁଧ ପରିତ୍ୟାଗ କରିଛନ୍ତି। ସୁଦର୍ଶନ ତେଜଦୀପ୍ତ ଚକ୍ର ବିଷ୍ଣୁଙ୍କ ହାତରେ, ଏହାକୁ ଦେଖିଲେ ମର୍ତ୍ତ୍ୟବୈକୁଣ୍ଠର ଭକ୍ତମାନେ ଭୟ ପାଇ ଜଗନ୍ନାଥଙ୍କ ନିକଟକୁ ଭରସି କରି ଆଉ ଆସିବେ ନାହିଁ। ତେଣୁ ସେ ସୁଦର୍ଶନକୁ ତେଜହୀନ ସ୍ତମ୍ଭ ରୂପ କରିଦେଇଛନ୍ତି ଏବଂ କଳିର କାଳିଆ ଭକ୍ତମାନଙ୍କ ପାଇଁ ତାଙ୍କୁ ପାର୍ଶ୍ୱଦ ରୂପରେ ରଖିଛନ୍ତି। କବି ପୁରୁଷୋତ୍ତମ ଦାସ ସେଇଥିପାଇଁ କହିଛନ୍ତି, ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସୁଦର୍ଶନ ଏ ସାମନ୍ତରୁ ଯେ ମୁଁ ନ ଜାଣି ଆନ। ତେଣୁ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରାଙ୍କ ଭଳି ଆୟୁଧ ସୁଦର୍ଶନ ମଧ୍ୟ ଦେବତା।

ଶୁଣୁଥିଲି ଅନୁଚିନ୍ତା, ନିବେଦନ କରିଥିଲି ରତ୍ନାକର ଚୟନୀ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 88ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

0: ଶୁଣିଲି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 88ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ସୁବାସ ଦାସ, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଆସନ୍ତୁ ଶୁଣିବା କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ହରଡ଼ର ଉନ୍ନତ ଓ ଡେରିରେ ଅମଳ ହେଉଥିବା କିସମଗୁଡ଼ିକ ହେଉଛି ପାର୍ବତୀ, ଆଶା, ଲକ୍ଷ୍ମଣ, ମାରୁତି ଇତ୍ୟାଦି। ଧାଡ଼ିରେ ବୁଣିବା ପାଇଁ ଏକର ପ୍ରତି ସଅଳ ଅମଳ ହେଉଥିବା କିସମରୁ 8 କିଲୋଗ୍ରାମ ଏବଂ ବିଳମ୍ବରେ ହେଉଥିବା କିସମରୁ 6 କିଲୋଗ୍ରାମ ବିହନ ଦରକାର ହୋଇଥାଏ। ବିହନକୁ ବୁଣିବା ଆଗରୁ 1 କିଲୋଗ୍ରାମ ବିହନରେ 2 ଗ୍ରାମ କାର୍ବେଡ଼ନାଜିମ୍ କିମ୍ବା 3 ଗ୍ରାମ କାର୍ବୋସିନ୍ ଓ ଥିରାମ୍ର ମିଳିତ ଫିମ୍ପିନାଶକ ବିହନରେ ମିଶାଇ ବିହନ ବିଶୋଧନ କରନ୍ତୁ। ବିହନ ବିଶୋଧନ କରିସାରିବା ପରେ ଏହା ଶୁଖିଲା ପରେ ବୁଣିବାର ପ୍ରାୟ 1 ଘଣ୍ଟା ପୂର୍ବରୁ ହରଡ଼କୁ ରାଇଜୋବିୟମ୍ ବୀଜାଣୁ କଲଚର 20 ଗ୍ରାମ ପ୍ରତି 1 କିଲୋଗ୍ରାମ ବିହନରେ ଗୋଳାଇ ଉପଚାର କରନ୍ତୁ। ରାସାୟନିକ ବିହନ ବିଶୋଧନ ଏବଂ ରାଇଜୋବିୟମ୍ ଜୀବାଣୁ କଲଚର ଦ୍ୱାରା ବିହନ ଶୋଧନ ମଧ୍ୟରେ ଅତି କମ୍ରେ 7 ଦିନର ବ୍ୟବଧାନ ରହିବା ଉଚିତ। ବିହନକୁ 3-5 ସେଣ୍ଟିମିଟର ଗଭୀରରେ ପୋତି ମାଟି ଘୋଡ଼ାଇ ଦିଅନ୍ତୁ। ଆଖୁ ଫସଲରେ ଅଗବିନ୍ଧା ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ଫିପ୍ରୋନିଲ୍ ନାମକ କୀଟନାଶକ କିମ୍ବା 400 ମିଲିଲିଟର ପ୍ରୋଫେନୋଫସ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ଶୁଖିଲା ପାଗ ଦେଖି ପତ୍ର ସିଞ୍ଚନ କରନ୍ତୁ। ଚିନାବାଦାମର ଉପଯୁକ୍ତ କିସମଗୁଡ଼ିକ ହେଉଛି ଦେବୀ, କାଦ୍ରି 6, କାଦ୍ରି 9, TG 37A, TAG 51, TAG 38, TAG 24, ସ୍ମୃତି, CO7 ଓ ଧରଣୀ ଆଦି ଚୟନ କରନ୍ତୁ। ବିହନ ବୁଣିବାର 1 ଘଣ୍ଟା ପୂର୍ବରୁ ବିଶୋଧିତ ବିହନକୁ ରାଜବିୟମ୍ ବୀଜାଣୁ କଲଚର ଉପଚାର କରି ବୁଣନ୍ତୁ। ବର୍ତ୍ତମାନ ଅମୃତଭଣ୍ଡା ଲଗାଇବାର ଉତ୍କୃଷ୍ଟ ସମୟ। ହନିଡ୍ୟୁ, କୁର୍ଗ ହନିଡ୍ୟୁ, CO1, CO2, ପୁଷା ଡେଲିସିୟସ୍, ପୁଷା ମାଜେଷ୍ଟିକ୍, ପୁଷା ଜାଇଣ୍ଟ ଆଦି କିସମ ଲଗାନ୍ତୁ। 2.5:2.5 ଦୂରତାରେ 0.5:0.5 ଗାତ କରି ଗଛ ଲଗାନ୍ତୁ। ବଳିଷ୍ଠ ଓ ନିରୋଗ ତଳି କିମ୍ବା ଟିସୁ କଲଚର ତଳି ଲଗାନ୍ତୁ। ବାଇଗଣ ଫସଲରେ ଏକର ପ୍ରତି ଯବକ୍ଷାରଜାନ 50 କିଲୋଗ୍ରାମ, ଫସ୍ଫରସ୍ 30 କିଲୋଗ୍ରାମ ଓ ପଟାସ 50 କିଲୋଗ୍ରାମ ତିନିଥରରେ ଦେଲେ ଭଲ। ଲଗାଇବା ସମୟରେ ସମୁଦାୟ ଫସ୍ଫରସ୍ ସାର 20 କିଲୋଗ୍ରାମ, ଯବକ୍ଷାରଜାନ 20 କିଲୋଗ୍ରାମ, ପଟାସ ସାର ଦିଅନ୍ତୁ। ଚାରା ଲଗାଇବାର 30 ଦିନ ପରେ ଆଉ ଥରେ 50 ଦିନରେ ବାକି ସାରକୁ ଭାଗ କରି ଦିଅନ୍ତୁ। ଚାରା ଲଗାଇବାର 40 ଦିନ ପରେ ମିଶ୍ରିତ ଅନୁସାର 1 ଲିଟର ପାଣିରେ 3 ଗ୍ରାମ ଦେଲେ ଭଲ ଅମଳ ମିଳେ। ବର୍ଷାଦିନିଆ ଭେଣ୍ଡି ଚାଷ ପାଇଁ ଏକର ପ୍ରତି 4 କିଲୋଗ୍ରାମ ଉନ୍ନତ ବିହନ କିସମ କିମ୍ବା 1.5 କିଲୋଗ୍ରାମ ଶଙ୍କର ବା ହାଇବ୍ରିଡ୍ ବିହନ ଆବଶ୍ୟକ ହୁଏ। ବିହନ ବୁଣିବା ପୂର୍ବରୁ ପ୍ରତି 1 କିଲୋଗ୍ରାମ ବିହନରେ 3 ଗ୍ରାମ ଥିରାମ ସହିତ 7 ଗ୍ରାମ ଇମିଡାକ୍ଲୋପ୍ରିଡ୍, 70% WP କୀଟନାଶକ ମିଶାଇ ବିହନ ବିଶୋଧନ କଲେ ଫସଲରେ ରୋଗ ଓ ଶୋଷକ ପୋକର ପ୍ରାଦୁର୍ଭାବ କମିଯାଏ। ଏହି ମାସ ହେଉଛି କାଜୁ ଗଛ ଲଗାଇବାର ଉପଯୁକ୍ତ ସମୟ। ଉନ୍ନତ କିସମ ଯଥା ବଳଭଦ୍ର, OUAT କଳିଙ୍ଗ କାଜୁ 1, ଜଗନ୍ନାଥ, BPP 4 এবং 8, ভুবনেশ্বর 1, VRI 2, হাইব্রিড 2-17 লগাঁতু। 45:45 সেমিটর আকারর গাত খোলি উপকূল অঞ্চলের 7.5 মিটর অনুপাত 7.5 মিটর এবং আভ্যন্তরীণ অঞ্চলের 6 মিটর।

0: ଅନୁପାତ ଛଅ ମିଟର ଏବଂ ଅନୁର୍ବର ଜମିରେ ଚାରି ମିଟର ଅନୁପାତ ଚାରି ମିଟର ଦୂରରେ ଚାରା ରୋପଣ କରନ୍ତୁ। ପ୍ରତି ଏକରରେ ପ୍ରାୟ ସତୁରିରୁ ଅଶୀଟି ଚାରା ରୋପଣ କରନ୍ତୁ।
1: ଶୁଣିଲି କୃଷି ସୂଚନା, ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନାରୁ ଜଣାଯାଇଛି ଯେ ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କର କେତେକ ସ୍ଥାନରେ ଏବଂ ଉପକୂଳ ଜିଲ୍ଲାମାନଙ୍କର ଅଳ୍ପ କେତେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ସତର୍କ ସୂଚନାରୁ ଜଣାଯାଇଛି ଯେ ରାଜ୍ୟର କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଦ୍ୱୟରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶୁଣିଲେ ପାଣିପାଗର ସୂଚନା।

ସକାଳ 7:25 ସାନ୍ତାଳୀ ଆଖଡ଼ା, ସୁଗମ ସଙ୍ଗୀତ ସକାଳ 7:55, ସକାଳ 8:15 ଏବଂ ସକାଳ 8:45 ଗୀତାଞ୍ଜଳି କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକରୁ ସକାଳ 8:30।

ଦିନ ବାରଟାରେ ରହିଛି ଝୁମର ଗୀତ। ପରିବେଷଣ କରିବେ ଶିଳ୍ପୀ ଦୁଷ୍ମନ୍ତ କୁମାର ବସା ଏବଂ ସାଥୀ କଳାକାର। ଅପରାହ୍ନ 5:30 ଏନ୍ସିଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମ। ସନ୍ଧ୍ୟା 6:00 ଯୁବବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ସୂଚନା ସମ୍ବାଦ ସନ୍ଧ୍ୟା 6:30। ରାତି 7:00 ଆଦିବାସୀ ସଙ୍ଗୀତ କ୍ରମରେ କଲ୍ହ ଗୀତ। ପରିବେଷଣ କରିବେ ଶିଳ୍ପୀ କାଳିଚରଣ କଳା ଓ ସାଥୀ କଳାକାର। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ରାତି 7:30। ହିନ୍ଦୀ କଥାଚିତ୍ର ଗୀତ ରାତି 8:00। ରାତି 8:30 ପ୍ରକୃତି ଓ ପରିବେଶ ଗୀତ ଅତୀତ ରାତି 8:40। ଏକକ କଥାଚିତ୍ର କାର୍ଯ୍ୟକ୍ରମରେ ହିନ୍ଦୀ କଥାଚିତ୍ରର ଗୀତ ରାତି 10:30। ଶ୍ରୋତାବନ୍ଧୁ, ଏଥିରେ ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ। ଟିକେ ପରେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାସହ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳପ୍ରବାହ ବୃଦ୍ଧି ପାଇଥିବାରୁ ବିଭିନ୍ନ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଗତକାଲି ସୁଦ୍ଧା ଭଦ୍ରକ ନିକଟସ୍ଥ ଆଖୁଆପଦା ବୈତରଣୀ ନଦୀରେ ଜଳସ୍ତର ବିପଦ ସଂକେତର ନିକଟବର୍ତ୍ତୀ ରହିଥିଲା। ତେବେ ଆଜି ସକାଳ 6 ସୁଦ୍ଧା ଏହି ନଦୀର ଜଳସ୍ତର 17.62 ମିଟର ଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। କଟକ ମୁଣ୍ଡଳିଠାରେ ଜଳସ୍ତର ବୃଦ୍ଧି ପାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତରର ସୁପରିଚାଳନା ପାଇଁ ଆସନ୍ତା ଗୁରୁବାର ଦିନ ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ହେବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆଜିଠାରୁ ରାଜ୍ୟରେ ବର୍ଷାର ପ୍ରଭାବ ହ୍ରାସ ପାଇବ। ଗତ 24 ଘଣ୍ଟା ମଧ୍ୟରେ ସୁବର୍ଣ୍ଣପୁରରେ ସର୍ବାଧିକ 328.4 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଛନ୍ତି। ବୈଠକରେ ବୈତରଣୀ ନଦୀର ଜଳସ୍ତର, ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳ, ଉଦ୍ଧାର ଓ ସ୍ଥାନାନ୍ତରଣ ବ୍ୟବସ୍ଥା, ଆଶ୍ରୟସ୍ଥଳ, ରିଲିଫ୍ ସାମଗ୍ରୀ ଏବଂ ଉଦ୍ଧାରକାରୀ ଦଳର ପ୍ରସ୍ତୁତି ସମୀକ୍ଷା କରାଯାଇଥିଲା। ମନ୍ତ୍ରୀ କହିଛନ୍ତି ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉତ୍ତର ଓଡ଼ିଶା ପାଇଁ ଏକ ନୂତନ ଟ୍ରେନ୍ ସେବା ଆରମ୍ଭ କରାଯିବ ବୋଲି ଘୋଷଣା କରିଛନ୍ତି। ଉତ୍ତର ଓଡ଼ିଶାର ରେଳ ସଂଯୋଗୀକରଣ କ୍ଷେତ୍ରରେ ସୁଧାର ଆଣିବା ଦାବିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ପଶ୍ଚିମ, ଦକ୍ଷିଣ ଓ ଉପକୂଳ ଓଡ଼ିଶା ଭଳି ଉତ୍ତର ଓଡ଼ିଶାରେ ମଧ୍ୟ ରେଳ ସେବାର ସମ୍ପ୍ରସାରଣ କରାଯିବ ବୋଲି ସେ କହିଛନ୍ତି। ସମଗ୍ର ରାଜ୍ୟରେ ରେଳ ନେଟୱାର୍କ ବିସ୍ତାର ଏବଂ ଉନ୍ନତ ଯାତ୍ରୀ ସେବା ଯୋଗାଇବା ପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ। ଭୁବନେଶ୍ୱର କପିଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ପୂର୍ବାହ୍ନରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ। ବନ ମହୋତ୍ସବ ସପ୍ତାହ ଅବସରରେ ଶ୍ରୀ ମାଝୀ ନିଜ ବାର୍ତ୍ତାରେ କହିଛନ୍ତି ସମଗ୍ର ବିଶ୍ୱରେ ତାପମାତ୍ରା ବୃଦ୍ଧି, ଅନିୟମିତ ବର୍ଷା, ପ୍ରାକୃତିକ ବିପର୍ଯ୍ୟୟ ଓ ପରିବେଶ ପ୍ରଦୂଷଣ ଭଳି ଗଭୀର ସମସ୍ୟାର ମୁକାବିଲା ପାଇଁ ବ୍ୟାପକ ଚାରା ରୋପଣ ଓ ଜଙ୍ଗଲ ସୁରକ୍ଷାର ଆବଶ୍ୟକତା ରହିଛି। ମୁଖ୍ୟମନ୍ତ୍ରୀ ଏକ ପେଡ଼ ମା କେ ନାମ ଅଭିଯାନରେ ଚାରା ରୋପଣ କରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜିଠାରୁ ଭୁବନେଶ୍ୱରଠାରେ 2-ଦିନିଆ ଜାତୀୟ କର୍ମଶାଳା ଆରମ୍ଭ ହେବ। ଏହି କର୍ମଶାଳାକୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉଦ୍ଘାଟନ କରିବେ। ଏହି ଅବସରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ବାରାଣସୀର ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଶିକ୍ଷା ଅଧିକାର ଆଇନ 2009 ଅନୁଯାୟୀ ଆର୍ଥିକ ଅନଗ୍ରସର

0: ଶ୍ରେଣୀର ଶିଶୁମାନଙ୍କୁ ବେସରକାରୀ ବିଦ୍ୟାଳୟରେ ନିଃଶୁଳ୍କ ଶିକ୍ଷା ପାଇଁ ତୃତୀୟ ପର୍ଯ୍ୟାୟ ଲଟେରୀ ପ୍ରକ୍ରିୟା ଶେଷ ହୋଇଛି। ମୋଟ 3,937 ଜଣ ଏଥିପାଇଁ ଆବେଦନ କରିଥିଲେ, ସେଥିମଧ୍ୟରୁ 3,139 ଆବେଦନ କାଏମ ରହିଥିଲା। ତେବେ ଲଟେରୀ ମାଧ୍ୟମରେ 2,446 ଜଣ ଛାତ୍ରଛାତ୍ରୀଙ୍କୁ ନାମଲେଖା ପାଇଁ ଚୟନ କରାଯାଇଛି। ଚୟନିତ ଛାତ୍ରଛାତ୍ରୀ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକରେ ନିଃଶୁଳ୍କରେ ନାମ ଲେଖାଇ ପାରିବେ। ମାଲକାନଗିରି ଜିଲ୍ଲାର ସମସ୍ତ ଆବାସିକ ବିଦ୍ୟାଳୟ ଓ ଛାତ୍ରାବାସରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ନେଇ ଜିଲ୍ଲାପାଳ ପ୍ରଥମେ ସହ ଅରବିନ୍ଦ ରାଜଶିର୍କଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରତ୍ୟେକ ଆବାସିକ ବିଦ୍ୟାଳୟ ଓ ଛାତ୍ରାବାସରେ ନିୟମିତ ଜଳ ଗୁଣବତ୍ତା ପରୀକ୍ଷା, ଜଳ ବିଶୋଧନ ଏବଂ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ନୟାଗଡ଼ ଜିଲ୍ଲାର ଦଶପଲ୍ଲାରେ ଏକ୍ ପେଡ୍ ମା କେ ନାମ କାର୍ଯ୍ୟକ୍ରମରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ଚାରାରୋପଣ କରିଥିଲେ। ଏହି ଅବସରରେ ସେ ପ୍ରତ୍ୟେକ ପରିବାରକୁ ନିଜ ମାଙ୍କ ନାମରେ ଅତିକମ୍ରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବାକୁ ଆହ୍ୱାନ ଦେଇଥିଲେ। ମାଲକାନଗିରି ବ୍ଲକର ମାର୍କାପଲ୍ଲୀ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିରରେ 72 ଅଭିଯୋଗର ଶୁଣାଣି କରାଯାଇଥିଲା। ଏହି ଅବସରରେ ଜିଲ୍ଲାପାଳ ମାର୍କାପଲ୍ଲୀ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ଗସ୍ତ କରି ସରକାରୀ ଯୋଜନାର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଥିଲେ। ଭଦ୍ରକ ସଂସ୍କୃତି ଭବନରେ ବିଶିଷ୍ଟ ଜନନାୟକ ଓ ସ୍ୱାଧୀନତା ସଂଗ୍ରାମୀ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ 125ତମ ଜୟନ୍ତୀ ପାଳିତ ହୋଇଯାଇଛି। ସାଂସଦ ଅଭିମନ୍ୟୁ ସେଠୀ ଓ ବିଧାୟକ ସୀତାଂଶୁ ଶେଖର ମହାପାତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଡକ୍ଟର ମୁଖାର୍ଜୀଙ୍କ ଜୀବନ ଓ ଅବଦାନ ଉପରେ ଆଧାରିତ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ। ଖୋର୍ଦ୍ଧା ରୋଡ୍ ଡିଭିଜନ ଅନ୍ତର୍ଗତ ମାଳତୀ ପାଟପୁର ଏବଂ ପୁରୀ ଷ୍ଟେସନ ମଧ୍ୟରେ ଚାଲିଥିବା ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ 8 ମେମୁ ଟ୍ରେନ୍ ଚଳାଚଳକୁ ଆଜି ପାଇଁ ବାତିଲ କରାଯାଇଛି। ଖୋର୍ଦ୍ଧା ରୋଡ୍ ପୁରୀ, ପୁରୀ ଖୋର୍ଦ୍ଧା ରୋଡ୍, କଟକ ପୁରୀ, ପୁରୀ କଟକ, ଭଦ୍ରକ କଟକ, କଟକ ଭଦ୍ରକ, କଟକ ପାରାଦୀପ ଏବଂ ପାରାଦୀପ କଟକ ମେମୁ ଟ୍ରେନ୍କୁ ବାତିଲ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତା ଶୁଣିବା ବୃକକ୍ରୀ ପଥର। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ରଞ୍ଜିତ ଆଚାର୍ଯ୍ୟ।
2: ମନୁଷ୍ୟ ଶରୀରର ପେଟର ତଳଭାଗରେ 2 ବୃକକ୍ ଅବସ୍ଥିତ। ଏହା 2 ସିମ୍ବବଜି ପରି ଦୃଶ୍ୟମାନ। ଏହା ଅଶୁଦ୍ଧ ପାଣିକୁ ଛାଣି ମୂତ୍ର ଦ୍ୱାରା ଦେଇ ନିର୍ଗତ କରିବାର ଭୂମିକା ଗ୍ରହଣ କରିଥାଏ। ବୃକକ୍ର ପଥର ସମସ୍ୟାକୁ ନେଇ ଆମେ ଆଜି ଆଲୋଚନା କରିବା। ପରିସ୍ରାକୁ ଅଧିକ ସମୟ ବନ୍ଦ କରି ରଖିଲେ ବା ଅନିୟମିତ ଖାଦ୍ୟ ଖାଇଲେ ଏହି ରୋଗ ହୋଇଥାଏ। ଅତ୍ୟଧିକ ତେଲ ମସଲାଯୁକ୍ତ ଖାଦ୍ୟ ଖାଇଲେ ଏହି ରୋଗ ମଧ୍ୟ ହୋଇଥାଏ। କମ୍ ମାତ୍ରାରେ ପାଣି ପିଇଲେ ଏହି ରୋଗ ମଧ୍ୟ ହୋଇଥାଏ। ଏହି ରୋଗ ପ୍ରାୟତଃ 40 ବର୍ଷର ଅଧିକା ଲୋକଙ୍କ ପାଖରେ ଦେଖାଯାଇଥାଏ। ବୃକକ୍ ପ୍ରଦାହର ପ୍ରାରମ୍ଭିକ ଲକ୍ଷଣଗୁଡ଼ିକ ହେଲା ପୋକ କାମୁଡ଼ିଲା ପରି ଏବଂ ଚାପ ହେଲା ପରି ବୃକକ୍ ପାଖରେ ଯନ୍ତ୍ରଣା ହୁଏ। ବୃକକ୍ ଭଲ ଭାବରେ କାମ କରେ ନାହିଁ। ପରିସ୍ରାରେ ଆଲ୍ୟୁମିନିୟମ୍ ସହିତ ଅନ୍ୟାନ୍ୟ ଦ୍ରବ୍ୟ ଥାଏ। ପରିସ୍ରା ତାତିଲା, କଳା, ଲାଲ ସହିତ ଧଳା ମଳ, ନାଲି ଓ ପରିଷ୍କାର ପରିସ୍ରା ବନ୍ଦ ହୋଇଯାଏ। ବୃକକ୍ ପାଖରେ ଅତ୍ୟଧିକ ସମ୍ବେଦନଶୀଳତା ଏବଂ ତା ସହିତ ଗୁଳିବିନ୍ଧ ପରି ଯନ୍ତ୍ରଣା ହୁଏ। ପରିସ୍ରା କଲାବେଳେ ଯନ୍ତ୍ରଣା ହୁଏ। ବୃକକ୍ର ତରୁଣ ପ୍ରଦାହ ଏବଂ ତତ୍ ସହିତ ପରିସ୍ରାରେ ଆଲ୍ୟୁମିନିୟମ୍ ପଡ଼େ। ଯେକୌଣସି ପ୍ରକାରର ବୃକକ୍ ପୀଡ଼ା ହେଲେ ବୃକକ୍ରେ ମୃଦୁ ଯନ୍ତ୍ରଣା ଓ ପରିଷ୍କାର ପରିସ୍ରା ବନ୍ଦ ହୁଏ। ବମନନ୍ଥ ପରି ବାନ୍ତି କରେ, ଶୀତ ଶୀତ ଲାଗେ, ବହୁ କଷ୍ଟରେ ପରିସ୍ରା କରେ। ବୃକକ୍ରେ ରକ୍ତାଧିକ ସହିତ ଲଘୁ ଯନ୍ତ୍ରଣା, ପାଉଁଶ ରଙ୍ଗର ପରିସ୍ରା, ବୃକକ୍ ଓ ମୂତ୍ରାଶୟ ଓ ମୂତ୍ର ପଥରର ଭୟଙ୍କର ପୋଡ଼ାଜଳ ହୁଏ। ବସିଲା ବେଳେ ବୃକକ୍ରେ ଚାପ ପଡ଼େ, କିନ୍ତୁ ଚାଲିଲା ବେଳେ ଭଲ ଲାଗେ। କଠିନତା ସହିତ ବୃକକ୍ ପାଖରେ ଭାରି ଭାରି ଲାଗେ। ବୃକକ୍ ଜନିତ ରୋଗ ଦ୍ୱାରା ଶୋଥ ଅଣ୍ଟାରେ ଯନ୍ତ୍ରଣା ହୁଏ। ପରିସ୍ରା ବହୁ ପରିମାଣରେ କମିଯାଏ ବା ବନ୍ଦ ହୋଇଯାଏ। ପ୍ରଥମ ଅବସ୍ଥାରେ ଜିଭ ପରିଷ୍କାର ଓ ଲାଲ ଦିଶେ, କିମ୍ବା ଜିଭରେ ପ୍ରଲେପ ଚକାଚକା ହୋଇ ବାହାରେ, ଚର୍ମରେ ନୀଳ ନୀଳ ଦାଗ ଦିଶେ। ବୃକକ୍ ପାଖରେ ମୂତ୍ରାଶୟ ଜନିତ ଦୋଷରୁ ପ୍ରତ୍ୟେକ ନଳୀରୁ ରକ୍ତ ବାହାରେ। ପ୍ରତ୍ୟେକ 5 ମିନିଟରେ ପରିସ୍ରା କରେ। ସବୁ ସମୟରେ ପରିସ୍ରା ଠୋପାଠୋପ ହୋଇ ପଡ଼େ, ନିଆଁ ପରି ପୋଡ଼ାଜଳା କରେ। ପରିସ୍ରା କରିବା ପାଇଁ ପ୍ରବଳ ଇଚ୍ଛା ହୁଏ। ମଳତ୍ୟାଗ କଲାବେଳେ କଷ୍ଟରେ ରକ୍ତଯୁକ୍ତ ପରିସ୍ରା ହୁଏ, ଗଭୀର ଭାବରେ ପୋଡ଼ାଜଳା ସହିତ କୁନ୍ଥାଏ। ରୋଗୀ ଦୁର୍ବଳ ଅନୁଭବ କରେ, କିନ୍ତୁ ତାର କାରଣ ଜାଣିପାରେ ନାହିଁ। ସ୍ତ୍ରୀ ଜନନେନ୍ଦ୍ରିୟରେ ମଧ୍ୟ ଏ ରୋଗ ସୃଷ୍ଟି ହୁଏ। ବୃକକ୍ର କ୍ଷତ ଯୋଗୁଁ ପରିସ୍ରା ତ୍ୟାଗରେ ବାଧା ସୃଷ୍ଟି ହୁଏ ବା ବେଶୀ ପରିମାଣରେ ପଥର।

0: ଜମା ହୁଏ। ଏଗୁଡ଼ିକ ଛୋଟ ବୃକକରୁ ମୂତ୍ରନଳୀ ବାଟ ଦେଇ ମୂତ୍ରାଶୟକୁ ଯାଏ। ଏହି ରୋଗ ଚିକିତ୍ସା କରିବା ପୂର୍ବରୁ ନିକଟସ୍ଥ ହୋମିଓପାଥିକ ଚିକିତ୍ସକଙ୍କ ପରାମର୍ଶ କ୍ରମେ ଏହି ଔଷଧ ବ୍ୟବହାର କରିପାରିବେ। ବୃକକରେ ଯଦି 2-5 ମିଲିମିଟର ପଥର ହୋଇଥାଏ, କାଲକାରିଆ କାର୍ ଓ ସରିଷା ପରିଲା ଦିନକୁ 2 ଥର ସକାଳେ ସନ୍ଧ୍ୟାରେ ଦେଇପାରିବେ। 5ରୁ ଯଦି ଅଧିକ ମିଲିମିଟର ହୋଇଥାଏ, ଏଲିୟମ୍ ସଫା ବାର୍ବାରିସ ଆକ୍ୟୁଫେଲିୟମ୍ ଦିନକୁ 2 ଥର ସକାଳେ ସନ୍ଧ୍ୟାରେ ଦେଇପାରିବେ। ରୋଗୀକୁ ଅଣ୍ଡା, ମାଛ ମାଂସ, ଚର୍ବି ଜାତୀୟ ଖାଦ୍ୟ ଓ ସେଉ, ନାସପାତି, ତେନ୍ତୁଳି, ଆମ୍ବ, ଖଟା ଜାତୀୟ ଦ୍ରବ୍ୟ ଖାଇବାକୁ ଦେବେ ନାହିଁ ଓ କଞ୍ଚା ପିଆଜ ରସୁଣ ଦେବେ ନାହିଁ। ଏହି ରୋଗ ଯଦି ଠିକ୍ ସମୟରେ ଚିକିତ୍ସା କରାଯାଏ, ଅତି କମ୍ ସମୟ ଭିତରେ ରୋଗୀ ଆରୋଗ୍ୟ ଲାଭ କରେ। ପଥର ପରିସ୍ରା ଦେଇ ବାହାରକୁ ବାହାରି ଆସେ। ରୋଗୀ ସୁସ୍ଥ ଅନୁଭବ କରେ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲି ବୃକକରେ ପଥର, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ରଞ୍ଜିତ ଆଚାର୍ଯ୍ୟ।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15 ହେବାକୁ ଯାଉଛି। ଆସନ୍ତୁ ଶୁଣିବା ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ଆଜି ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ପ୍ରଯୁକ୍ତିବିଦ୍ୟା ଆଧାରରେ ଦେଶର ସମବାୟ ଇକୋସିଷ୍ଟମ ଅଧିକ ବ୍ୟାପକ ହୋଇଛି କହିଲେ ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ। ଓମସ୍କ ସ୍ଥିତ ରୁଷର ସର୍ବବୃହତ ତୈଳ ବିଶୋଧନାଗାର ଉପରେ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଛି ୟୁକ୍ରେନ୍। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ ପର୍ଯ୍ୟାୟରେ ପହଞ୍ଚିଲେ ସ୍ପେନ୍ ଏବଂ ଇଂଲଣ୍ଡ। ଏବଂ ଓଡ଼ିଶା ସମେତ ଦେଶର କେତେକ ଅଞ୍ଚଳରେ ଆସନ୍ତା 4 ଦିନ ମଧ୍ୟରେ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋୱୋ ସୁବିଆଣ୍ଟୋଙ୍କ ମଧ୍ୟରେ ଆଜି ଦ୍ୱିପାକ୍ଷିକ ଆଲୋଚନା ବୈଠକ ଅନୁଷ୍ଠିତ ହେବ। ଏଥିସହ ଉଭୟ ଦେଶ ମଧ୍ୟରେ ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନା ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ଇଣ୍ଡୋନେସିଆ ଗସ୍ତର ଦ୍ୱିତୀୟ ଦିବସରେ ଆଜି ଶ୍ରୀ ମୋଦି ରାଷ୍ଟ୍ରପତି ସୁବିଆଣ୍ଟୋଙ୍କ ଦ୍ୱାରା ଆୟୋଜିତ ଏକ ଭୋଜି ସମାବେଶରେ ଯୋଗଦେବେ। ଶ୍ରୀ ମୋଦିଙ୍କୁ ଆଜି ଆନୁଷ୍ଠାନିକ ଭାବେ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯିବା ସହ ସେଠାରେ ଅତିଥି ପୁସ୍ତକରେ ସ୍ୱାକ୍ଷର କରିବେ। ଆଲୋଚନା ଅବସରରେ ଦୁଇ ଦେଶ ମଧ୍ୟରେ କେତେକ କ୍ଷେତ୍ରରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ମୋଦି ଏକ ସମାବେଶରେ ଯୋଗଦେବା ସହ ପ୍ରବାସୀ ଭାରତୀୟଙ୍କ ସହିତ ମତ ବିନିମୟ କରିବେ। ପାର୍ଲାମେଣ୍ଟ ରିପବ୍ଲିକ୍ ଇଣ୍ଡୋନେସିଆ କମ୍ପ୍ଲେକ୍ସଠାରେ ଶ୍ରୀ ମୋଦି ଦୁଇ ଦେଶ ମଧ୍ୟରେ ସଂସଦୀୟ ସହଯୋଗ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ବ୍ୟାପକ ରଣନୈତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବ। ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି, ଗତ 5 ବର୍ଷ ମଧ୍ୟରେ ସମବାୟ ମନ୍ତ୍ରଣାଳୟ ଏ କ୍ଷେତ୍ରରେ ଜଡ଼ିତ ପ୍ରାୟ 30 କୋଟି ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିପାରିଛି। ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟ 5ମ ପ୍ରତିଷ୍ଠା ଦିବସ ସମାରୋହରେ ଗତକାଲି ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି, 2021 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ମନ୍ତ୍ରଣାଳୟ ସମବାୟ ଇକୋସିଷ୍ଟମକୁ ଅଧିକ ସଶକ୍ତ କରିପାରିଛି। ସମବାୟ କ୍ଷେତ୍ରରେ ସୃଷ୍ଟି ହେଉଥିବା ଆହ୍ୱାନଗୁଡ଼ିକୁ ଚିହ୍ନଟ କରିବା ସହିତ ପରିଚାଳନାଗତ ବିକାଶ ଏବଂ ଆହ୍ୱାନ ସମାଧାନ ଦିଗରେ ମନ୍ତ୍ରଣାଳୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ପ୍ରଯୁକ୍ତିବିଦ୍ୟା ଆଧାରରେ ସମବାୟ ଇକୋସିଷ୍ଟମ ବ୍ୟାପକ ହୋଇଛି। 2047 ଭାରତ ସ୍ୱାଧୀନତାର ଶତବାର୍ଷିକୀ ପାଳନ ଅବସରରେ ସମବାୟ ଆନ୍ଦୋଳନ ଏକ ସମୃଦ୍ଧ ଭାରତର ଦୃଢ଼ ଭିତ୍ତିଭୂମି ଭାବେ କାର୍ଯ୍ୟ କରିବ। ଗତ ଦଶନ୍ଧି ମଧ୍ୟରେ ସମବାୟ କ୍ଷେତ୍ର ବ୍ୟାପକ ହେବା ସହ 30 କ୍ଷେତ୍ରର 8,58,000 ଅଧିକ ସମବାୟ ସମାଜ ଏବଂ 32 କୋଟି ସଦସ୍ୟଙ୍କୁ ନେଇ ଏକ ସମନ୍ୱିତ ଡିଜିଟାଲ୍ ଡାଟାବେସ୍ ସୃଷ୍ଟି କରାଯାଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି। ପ୍ରାଥମିକ କୃଷି କ୍ରେଡିଟ୍ ସମିତି ପ୍ୟାକ୍ସର ଭୂମିକା ଉପରେ ଆଲୋକପାତ କରି ଶ୍ରୀ ଶାହା କହିଛନ୍ତି, ଏହାର ସାଧାରଣ ସେବା କେନ୍ଦ୍ର ନାଗରିକଙ୍କୁ 300ରୁ ଅଧିକ ସେବା ପ୍ରଦାନ କରିବାକୁ ସକ୍ଷମ ହୋଇଛି। 39,000 ପ୍ୟାକ୍ସ କିଷାନ ସମୃଦ୍ଧି କେନ୍ଦ୍ରରେ

ପରିବର୍ତ୍ତିତ ହେବା ସହ 600ରୁ ଅଧିକ ପ୍ୟାକ୍ସ ଜନଔଷଧୀ କେନ୍ଦ୍ର ପରିଚାଳନା କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି। ଭବିଷ୍ୟତ ଉପଯୋଗୀ ତଥା ସମନ୍ୱିତ ପରିବହନ ଇକୋସିଷ୍ଟମ ଗଠନ କରିବା ଦିଗରେ ଏକ ପରିବର୍ତ୍ତନକାରୀ ପଦକ୍ଷେପଗୁଡ଼ିକର ରଣନୈତିକ ଗୁରୁତ୍ୱ ଉପରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଲୋକପାତ କରିଛନ୍ତି। ଜାତୀୟ ରାଜପଥ ଗମନାଗମନ ପରିଚାଳନା ଲିମିଟେଡ୍

ଗମନାଗମନ ପରିଚାଳନା ଲିମିଟେଡ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଗଡ଼କରୀ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ଅବସରରେ ଏହା କହିଛନ୍ତି। ବିଶେଷକରି ଦେଶବ୍ୟାପୀ ରହିଥିବା ବହୁବିଧ ଲଜିଷ୍ଟିକ୍ ପାର୍କ, ରୋପୱେ ଏବଂ ପଥପ୍ରାନ୍ତ ସୁବିଧା କେନ୍ଦ୍ର ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ଶ୍ରୀ ଗଡ଼କରୀ ସମୀକ୍ଷା କରିଛନ୍ତି। ସେ କହିଛନ୍ତି ଏହି ପ୍ରକଳ୍ପଗୁଡ଼ିକ ଦେଶବ୍ୟାପୀ ବହୁବିଧ ସଂଯୋଗୀକରଣକୁ ଅଧିକ ସଶକ୍ତ କରିବା ସହିତ ନୂତନ ଅର୍ଥନୈତିକ ସୁଯୋଗ ସୃଷ୍ଟି କରିବ। ଏତଦ୍ବ୍ୟତୀତ ଏକ ସନ୍ତୁଳିତ ଆଞ୍ଚଳିକ ବିକାଶ ଏବଂ ଭାରତର ସାମଗ୍ରିକ ଲଜିଷ୍ଟିକ୍ କ୍ଷେତ୍ରକୁ ସୁଦୃଢ଼ କରିବା ଦିଗରେ ଏହି ପ୍ରକଳ୍ପଗୁଡ଼ିକ ସହାୟକ ହେବ। ତେବେ ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଦିଗରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରିବା ଲାଗି ଶ୍ରୀ ଗଡ଼କରୀ ସମ୍ପୃକ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ବାହାରିନ୍ଠାରେ ରାଜା ହମାଦ ବିନ୍ ଇସା ଅଲ୍ ଖଲିଫାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି। ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ନେଇ ବିଭିନ୍ନ ପ୍ରସଙ୍ଗରେ ଉଭୟ ପକ୍ଷଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ଚାରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଡକ୍ଟର ଜୟଶଙ୍କର କାତାରରୁ ବାହାରି ବାହାରିନ୍ରେ ପହଞ୍ଚିଛନ୍ତି। ଗସ୍ତ ଅବସରରେ ଶ୍ରୀ ଜୟଶଙ୍କର ବାହାରିନ୍ରେ ଥିବା ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ଭାବ ବିନିମୟ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସାଇବେରିଆ ଅନ୍ତର୍ଗତ ଓମସ୍କ ସ୍ଥିତ ରୁଷ୍ର ସର୍ବବୃହତ୍ ତୈଳ ବିଶୋଧନାଗାର ଉପରେ ୟୁକ୍ରେନ୍ ପକ୍ଷରୁ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରାଯାଇଛି। ୟୁକ୍ରେନ୍ ପକ୍ଷରୁ କରାଯାଇଥିବା ଦୀର୍ଘ ଦୂରତ୍ୱ ଆକ୍ରମଣ ମଧ୍ୟରେ ଏହା ଅନ୍ୟତମ ବୋଲି କିଭ୍ର ସାମରିକ ବାହିନୀ କହିଛି। ରୁଷ୍ ମଧ୍ୟ ୟୁକ୍ରେନ୍ର ଏଭଳି ଆକ୍ରମଣକୁ ସ୍ୱୀକାର କରିଛି। ଏକ ବିବୃତ୍ତିରେ ୟୁକ୍ରେନ୍ର ଜେନେରାଲ୍ ଷ୍ଟାଫ୍ କହିଛନ୍ତି ୟୁକ୍ରେନ୍ ଅଧିକୃତ ଅଞ୍ଚଳଠାରୁ ପ୍ରାୟ 2,700 କିଲୋମିଟର ଦୂରରେ ଅବସ୍ଥିତ ଏହି ତୈଳ ବିଶୋଧନାଗାର ଉପରେ ଆକ୍ରମଣ କରାଯାଇଛି। ତେବେ କ୍ଷୟକ୍ଷତି ନେଇ ସ୍ପଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ। ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜିଠାରୁ ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ କର୍ମଶାଳା ଆରମ୍ଭ ହେବ। ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାକୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉଦ୍ଘାଟନ କରିବେ। କର୍ମଶାଳାରେ 200ରୁ ଅଧିକ ଅଂଶୀଦାର ଯୋଗଦେବାର ସମ୍ଭାବନା ରହିଛି। ଏହି ଅବସରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ବାରାଣାସୀର ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଟ୍ରାଇବେକ୍ସର ଶୁଭାରମ୍ଭ ସହ ଜନଜାତି କଳା, ସଂସ୍କୃତି, ଭାଷା, ପାରମ୍ପରିକ ଜ୍ଞାନ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଦେଶର ଚମଡ଼ା ଏବଂ ଆନୁଷଙ୍ଗିକ ଜୋତା ଓ ଚପଲ ରପ୍ତାନୀ ପାଖାପାଖି 4.5 ବିଲିୟନ୍ ଡଲାରରେ ପହଞ୍ଚିଛି ବୋଲି ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି। ଏ କ୍ଷେତ୍ରରେ ଅଧିକ ଅଭିବୃଦ୍ଧିର ସମ୍ଭାବନା ରହିଛି। 38 ବିକଶିତ ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ରପ୍ତାନୀ କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି ଶ୍ରୀ ଗୋଏଲ ଆଶା ବ୍ୟକ୍ତ କରିଛନ୍ତି। ଏହି ଦେଶଗୁଡ଼ିକ ମଧ୍ୟରେ ବ୍ରିଟେନ୍, ଓମାନ, ସଂଯୁକ୍ତ ଆରବ ଏମିରେଟ୍ସ ଆଦି ଅନ୍ତର୍ଭୁକ୍ତ। ନୂଆଦିଲ୍ଲୀରେ ଚମଡ଼ା ରପ୍ତାନୀ ପରିଷଦର ଜାତୀୟ ରପ୍ତାନୀ ଉତ୍କର୍ଷତା ପୁରସ୍କାର 2024-25 ସମାରୋହକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି ଇକ୍ୱେଡର ସମେତ ଅନ୍ୟ କେତେକ ରାଷ୍ଟ୍ର ଭାରତ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ପାକ୍ ଅଧିକୃତ କାଶ୍ମୀର ଅଞ୍ଚଳରେ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହେଉଛି। ଜାମ୍ମୁ କାଶ୍ମୀର ମିଳିତ ଆୱାମୀ କାର୍ଯ୍ୟ କମିଟି JAAC ସେମାନଙ୍କର ଦାବି ପୂରଣ ନେଇ ସରକାରଙ୍କୁ 48 ଘଣ୍ଟାର ସମୟସୀମା ପ୍ରଦାନ କରିଛନ୍ତି। ଦାବି ସମ୍ପର୍କରେ କୌଣସି ନିଷ୍ପତ୍ତି ଗ୍ରହଣ କରାନଗଲେ ଆସନ୍ତା 9 ତାରିଖରେ କମିଟି ପକ୍ଷରୁ ଆନ୍ଦୋଳନକୁ ଅଧିକ ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି। ସମସ୍ତ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଜାରି ରହିଥିବା ଧାରଣା ଏବଂ ପ୍ରତିବାଦ ବଳବତ୍ତର ରହିବ ବୋଲି କମିଟି ଘୋଷଣା କରିଛି। ଆସନ୍ତା 9 ତାରିଖରେ ହେବାକୁ ଥିବା ପ୍ରତିବାଦ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ କମିଟି ପକ୍ଷରୁ ପିଓକେ ବାସୀଙ୍କୁ ଆହ୍ୱାନ ଦିଆଯାଇଛି। ଅନ୍ୟପକ୍ଷରେ ପିଓକେ ଅଞ୍ଚଳରେ ପାକିସ୍ତାନ ସେନା ପକ୍ଷରୁ ଦମନମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। 600ରୁ ଅଧିକ ନାଗରିକ ଅଧିକାର କର୍ମୀଙ୍କୁ ଗିରଫ ପ୍ରତିବାଦରେ ଆୟୋଜିତ ପ୍ରତିବାଦ ସଭାରେ ରବିବାର ପାକିସ୍ତାନ ସେନା ପକ୍ଷରୁ ଗୁଳିମାଡ଼ କରାଯାଇଥିବା ଜଣାପଡ଼ିଛି। ଯୋଗାଯୋଗ ବ୍ୟବସ୍ଥା ପୁନଃସ୍ଥାପନ, ଖାଦ୍ୟ ଏବଂ ଔଷଧର ନିରନ୍ତର ଯୋଗାଣ, ଅଟକ ନେତାଙ୍କୁ ମୁକ୍ତ କରିବା ଏବଂ 38 ସୂତ୍ରରେ ଲିଖିତ ଚୁକ୍ତିନାମା କାର୍ଯ୍ୟକାରୀ କରିବା ଦାବି ନେଇ ସେଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି।
ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ସ୍ପେନ୍ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ରାଉଣ୍ଡ 16 ମ୍ୟାଚ୍ରେ ସ୍ପେନ୍ ପର୍ତ୍ତୁଗାଲକୁ 1-0 ଗୋଲ୍ରେ ପରାସ୍ତ କରି ଏହି ସଫଳତା ପାଇଛି। ଅନ୍ୟ ମ୍ୟାଚ୍ଗୁଡ଼ିକ ମଧ୍ୟରେ ମେକ୍ସିକୋକୁ 3-2 ଗୋଲ୍ରେ ପରାସ୍ତ କରି ଇଂଲଣ୍ଡ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛି। ବ୍ରାଜିଲ୍ ପ୍ରତିଯୋଗିତାରୁ ବାଦ୍ ପଡ଼ିଛି। 5 ଥର ବିଶ୍ୱକପ୍ ବିଜେତା ଏହି ଦଳକୁ ନରୱେ ରାଉଣ୍ଡ 16 ପର୍ଯ୍ୟାୟ ମ୍ୟାଚ୍ରେ 2-1 ଗୋଲ୍ରେ ପରାସ୍ତ କରିଛି। ଏହି ପରାଜୟ ବ୍ରାଜିଲ୍

ବ୍ରାଜିଲର ଖ୍ୟାତନାମା ଫୁଟବଲ ଖେଳାଳି ନିଏମାର ଜୁନିୟର ଆନ୍ତର୍ଜାତିକ ଫୁଟବଲରୁ ଅବସର ଘୋଷଣା କରିଛନ୍ତି। ଭାରତ ଇଂଲଣ୍ଡ ମଧ୍ୟରେ ପୁରୁଷ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଆଜି ନଟିଂହାମ୍ଠାରେ ଟ୍ରେଣ୍ଟ ବ୍ରିଜ୍ଠାରେ ଖେଳାଯିବ। ଚଳିତ ପାଞ୍ଚଟିକିଆ ସିରିଜ୍ର ଏହି ତୃତୀୟ ମ୍ୟାଚ୍ ଭାରତୀୟ ସମୟ ରାତି 10:00 ଆରମ୍ଭ ହେବ। ସିରିଜ୍ରେ ଇଂଲଣ୍ଡ 1-0 ଆଗୁଆ ରହିଛି। ପ୍ରଥମ ମ୍ୟାଚ୍ଟି ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ଇଂଲଣ୍ଡ ଭାରତକୁ 4 ପରାସ୍ତ କରିଥିଲା। ଗୁଜରାଟ, ସୌରାଷ୍ଟ୍ର, କଚ୍ଛ, ମଧ୍ୟ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ଉପକୂଳ ଅଞ୍ଚଳରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଆସନ୍ତା 3-4 ମଧ୍ୟରେ ଓଡ଼ିଶା ସମେତ ରାଜସ୍ଥାନ, ପଶ୍ଚିମ ଉତ୍ତରପ୍ରଦେଶ, ଉତ୍ତର ପୂର୍ବାଞ୍ଚଳ ଏବଂ କେରଳ, ମାହେ, ଝାଡ଼ଖଣ୍ଡ, ଜାମ୍ମୁ କାଶ୍ମୀର ଓ ଲଦାଖ ଅଞ୍ଚଳରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ଆଜି ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ପ୍ରଯୁକ୍ତିବିଦ୍ୟା ଆଧାରରେ ଦେଶର ସମବାୟ ଇକୋସିଷ୍ଟମ ଅଧିକ ବ୍ୟାପକ ହୋଇଛି, କହିଲେ ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ। ଓମସ୍କସ୍ଥିତ ରୁଷର ସର୍ବବୃହତ ତୈଳ ବିଶୋଧନାଗାର ଉପରେ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଛି ୟୁକ୍ରେନ୍। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଲେ ସ୍ପେନ୍ ଏବଂ ଇଂଲଣ୍ଡ। ଏବଂ ଓଡ଼ିଶା ସମେତ ଦେଶର କେତେକ ଅଞ୍ଚଳରେ ଆସନ୍ତା 4 ମଧ୍ୟରେ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ସମ୍ବାଦ ଶେଷ।

ଓଡ଼ିଆରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକରୁ। ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ସମୟ ସକାଳ 7:25 ପ୍ରଚାର କରୁଛୁ ସାନ୍ତାଳୀ ଆଖଡ଼ା। ଉପସ୍ଥାପନାରେ ଭାଦୁଚରଣ ହାଁସଦା। କାର୍ଯ୍ୟକ୍ରମ ସାନ୍ତାଳୀ ଆଖଡ଼ା।

ଏଥିସହିତ ଶେଷ ହେଲା ସାନ୍ତାଳି ଆଖଡ଼ା କାର୍ଯ୍ୟକ୍ରମ। ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ସୁଗମ ସଙ୍ଗୀତ। ଗାଇଛନ୍ତି ଶିଳ୍ପୀ ଇରା ମହାନ୍ତି, ଦେବୀଦତ୍ତ ମହାନ୍ତିଙ୍କ ରଚନା।

ଶିଳ୍ପୀ ଇରା ମହାନ୍ତିଙ୍କ କଣ୍ଠରେ ଶୁଣିଲେ ସୁଗମ ସଙ୍ଗୀତ, ଦେବୀଦତ୍ତ ମହାନ୍ତିଙ୍କ ରଚନା, ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଭୁଲ କଲେ ପ୍ରାୟଶ୍ଚିତ କରିବାକୁ ହୁଏ। ସବୁ ଆରମ୍ଭର ଶେଷ ଥାଏ, ଆଉ ସବୁ ଭୁଲ ପାଇଁ ଥାଏ କ୍ଷମା। ଗୋଟିଏ ଭୁଲ ପାଇଁ କାହାରିକୁ ଆକଳନ ନ କରି ଶ୍ରୋତାବନ୍ଧୁ ଥରେ ତାକୁ ଜିଇଁବାକୁ ସୁଯୋଗ ଦେବା ହେଉଛି ମଣିଷ ପଣିଆ।
1: ओ यारो माफ करना, कुछ कहने आया हूँ।

ପ୍ରଚାର କରୁଛୁ ଶ୍ରୀକ୍ଷେତ୍ର ମାଥୁରୀ। ଆଜି ଏଥିରେ ବିଷୟ ରହିଛି ଗରାବଡ଼ୁ ସେବା। ଆଲୋଚନା କରିଛନ୍ତି ରବିନାରାୟଣ ମହାପାତ୍ର। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ।

ଶ୍ରୀ ଶ୍ରୀ ଜଗନ୍ନାଥ ବିଶ୍ୱପ୍ରୀତି ଅକପଟ ଭାତୃତ୍ୱ ଓ ସାର୍ବଜନୀନ ଧର୍ମ ଧାରଣାର ଯେ ମହାନ ସମନ୍ୱୟ, ଏ କଥାଟି ସର୍ବବାଦୀ ସମ୍ମତ। ସେ ଯେ କେବଳ ନାମ ତ ଜଗନ୍ନାଥ କିମ୍ବା ସାରା ମାନବ ସମାଜର ଶ୍ୱେତ ପୀତ ଓ କୃଷ୍ଣ ରଙ୍ଗର ପ୍ରତିନିଧିତ୍ୱ କରି ବ୍ୟବହାରିକ ବା ସ୍ଥୂଳ ଦୃଷ୍ଟିରୁ ବିଶ୍ୱ ଜନଜୀବନର ପ୍ରତୀକ ହୋଇଛନ୍ତି ତା ନୁହେଁ, ବରଂ ସେ ବସ୍ତୁତଃ ନିଜର ପୂଜା ଆରାଧନା ନୀତି ଓ ପର୍ବପର୍ବାଣୀ ପରମ୍ପରା ଆଉ ଚଳଣି ମଧ୍ୟରେ ଏପରି ବ୍ୟକ୍ତ ଓ ଅବ୍ୟକ୍ତ ହୋଇ ପରିବ୍ୟାପ୍ତ ଯେ ସେ ବିଭିନ୍ନ ସମ୍ପ୍ରଦାୟ ଏବଂ ମତାବଲମ୍ବୀଙ୍କର ଆରାଧ୍ୟ ଦେବତା ଭାବରେ ସ୍ୱୀକୃତ।

ପ୍ରାତଃ କାଳରେ ଶ୍ରୀମନ୍ଦିରର ଦ୍ୱାରଫିଟା ନୀତି ପରେ ଭିତରଛୁ ମହାପାତ୍ରଙ୍କ ସହିତ ଅନ୍ୟାନ୍ୟ ସେବକମାନେ ଗମ୍ଭୀରା ଭିତରକୁ ପ୍ରବେଶ କରନ୍ତି। ଅଖଣ୍ଡ ମେକଅପ ଓ ପାଳିଆ ମେକଅପ ବୈଠା ବା ଦୀପ ଧରି ଠାକୁରଙ୍କୁ ଦେଖାନ୍ତି। ତାପରେ ବାମପଟେ ଥିବା 9 ପିତ୍ତଳ ଦୀପ ନେଇ ଜାଳନ୍ତି। ଜୟ ବିଜୟ ଦ୍ୱାର ଓ ଭିତର ଦ୍ୱାର ଅଳ୍ପ ଖୋଲା ଥାଏ। ଆଉ ରତ୍ନବେଦୀ ପାଖକୁ ଯାଆନ୍ତି। ଖଟସେଜ ମେକଅପ, ପାଳିଆ, ଖୁଣ୍ଟିଆ, ଶୁଆର ବଡ଼ୁ ଓ ଗରାବଡ଼ୁ। ଆରମ୍ଭ ହେଇଯାଏ ଠାକୁରଙ୍କର ଦୈନିକ ନୀତି ଆଉ ଉପଚାର।

0: ସକାଳଠାରୁ ରାତିରେ ବଡ଼ସିଂହାର ଧୂପ ଓ ପହଡ଼ ଲାଗି ପର୍ଯ୍ୟନ୍ତ ଯେଉଁ ସେବକମାନଙ୍କର ସେବା ଦାୟିତ୍ୱ ଲାଗି ରହିଥାଏ ସେମାନଙ୍କ ମଧ୍ୟରେ ଗରାବଡ଼ୁ ସେବକ ଅନ୍ୟତମ। ଅନଙ୍ଗ ଭୀମଦେବଙ୍କ ସମୟରୁ ପ୍ରତିଷ୍ଠିତ ଛତିଶାନୀ ଯୋଗର ଅନ୍ୟତମ ଗରାବଡ଼ୁ ସେବା ନିଯୋଗର ଐତିହ୍ୟ ଅତି ପ୍ରାଚୀନ। ତେଣୁ ଗରାବଡ଼ୁ ସେବାର ପୁଙ୍ଖାନୁପୁଙ୍ଖ ଆଲୋଚନା ଆଜି ଆମର ମୁଖ୍ୟ ପ୍ରସଙ୍ଗ। ଏହି ସେବାର ପ୍ରଚଳନ, ଠାକୁରଙ୍କର ଦୈନନ୍ଦିନ ନୀତିରେ ଏମାନଙ୍କର ଭୂମିକା ସମ୍ପର୍କରେ ଆଲୋଚନା କରିବାକୁ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀମନ୍ଦିର ଗରାବଡ଼ୁ ନିଯୋଗର ସଦସ୍ୟ ଶ୍ରୀ ରବିନାରାୟଣ ମହାପାତ୍ର।
1: ମାଦଳାପାଞ୍ଜି ଅନୁଯାୟୀ 1230 ଖ୍ରୀଷ୍ଟାବ୍ଦରେ ତୃତୀୟ ଅନଙ୍ଗ ଭୀମ ଦେବଙ୍କ ନୀତି ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଛତିଶା ନିଯୋଗ ପ୍ରତିଷ୍ଠା କରିଥିଲେ। କିନ୍ତୁ ତା ପୂର୍ବରୁ ସପ୍ତମ ଶତାବ୍ଦୀରେ କେଶରୀ ବଂଶର ରାଜା ଯଦାତି କେଶରୀ ବିଭିନ୍ନ ସେବାୟତ ନିଯୋଗ ଗଠନ କରିଥିବା ପ୍ରମାଣ ମିଳେ। ଯେଉଁ ଛତିଶା ନିଯୋଗର ବ୍ୟାଖ୍ୟା କରାଯାଇଛି ସେଥିମଧ୍ୟରେ ଗରାବଡ଼ୁ ନିଯୋଗ ଅନ୍ୟତମ। ନୀଳାଦ୍ରି ମହୋଦୟ ଗ୍ରନ୍ଥର ବର୍ଣ୍ଣନା ଅନୁଯାୟୀ ଇନ୍ଦ୍ରଦ୍ୟୁମ୍ନ ମହାରାଜା ଶ୍ରୀ ବିଗ୍ରହ ବା ଦାରୁ ବିଗ୍ରହମାନଙ୍କୁ ପ୍ରତିଷ୍ଠା କରିବା ପରେ ଆଦିପିତା ବ୍ରହ୍ମାଙ୍କୁ ସ୍ମରଣ କରିବାରେ ଆଦିପିତା ଚାରିଗୋଟି ମୁଖ୍ୟ ସେବକ ସୃଷ୍ଟି କରିଥିଲେ। ତନ୍ମଧ୍ୟରେ ଆଚାର୍ଯ୍ୟ, ବ୍ରହ୍ମା, ଚରୁହତା ଏବଂ ପାତ୍ରହତା ସୃଷ୍ଟି କରିଥିଲେ। ଚାରି ମୁଖ୍ୟ ସେବକମାନଙ୍କର କାର୍ଯ୍ୟ ପଦ୍ଧତି

ଅନୁଧ୍ୟାନ କଲେ ବ୍ରହ୍ମାଙ୍କ କାର୍ଯ୍ୟଧାରା ବର୍ତ୍ତମାନ ଗରାବୁଡ଼ୁ ସେବଙ୍କର ଆଦ୍ୟ ପୂର୍ବ ବୋଲି ଅନେକ ପଣ୍ଡିତ ମତବ୍ୟକ୍ତ କରିଛନ୍ତି। ଗରାବୁଡ଼ୁ ସେବା ଓ ମଙ୍ଗଳାଳତୀ ଠାରୁ ପହୁଡ଼ ପର୍ଯ୍ୟନ୍ତ ଗରାବୁଡ଼ୁ ସେବା ନିରନ୍ତର କରିଥାଏ। ତତ୍ମଧ୍ୟରେ ମଙ୍ଗଳାଳତୀରେ ପୁଷ୍ପାଳକ ଏବଂ ଭିତର୍ଛୁ ମହାପାତ୍ରଙ୍କୁ ଜଳ ଦେବା, ଅବକାଶ ସମୟରେ ଜଳଝରି ଲଗାଇବା ଏବଂ ଅଳା ଲାଗି ସମୟରେ ଦର୍ପଣ ଜଳଲାଗି କରିବା, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ ଭୋଗ ସମୟରେ ଝରି ଲଗାଇବା ସହିତ ତିନି ଓଳି ଘଷା ଜଳ ପ୍ରସ୍ତୁତ କରିଥାନ୍ତି। ପ୍ରତ୍ୟେକ ଧୂପରେ ଝରି ଲଗାଇବା ସହିତ ପାଞ୍ଚ ଓଳି ଘଷା ଜଳ ପ୍ରସ୍ତୁତ କରିଥାନ୍ତି ଏବଂ ଧୂପ ପୂଜା ସମୟରେ ଭିତରକୁ ଯାଇ ପତ୍ରିବଣଙ୍କଠାରୁ ସାତ ଗୋଟି ରୂପା ଗଡ଼ୁ ନେଇ ସେଥିମଧ୍ୟରେ ଜଳପୂର୍ଣ୍ଣ କରି ବଳଭଦ୍ରଙ୍କ ବାଡ଼ରେ ବଡ଼ ଗୋଟିଏ ଏବଂ ଛୋଟ ଗୋଟିଏ, ସୁଭଦ୍ରଙ୍କ ବାଡ଼ରେ ଗୋଟିଏ ବଡ଼ ଏବଂ ଗୋଟିଏ ଛୋଟ ଏବଂ ଜଗନ୍ନାଥଙ୍କ ବାଡ଼ରେ ଗୋଟିଏ ବଡ଼, ଗୋଟିଏ ମଝଲା ଏବଂ ଗୋଟିଏ ଛୋଟ ଗଡ଼ୁ ସିଂହାସନ ଉପରେ ରଖିଥାନ୍ତି ଏବଂ ପୂଜା ସମୟରେ ଆବଶ୍ୟକ ମୁତାବକ ଜଳ ପୂଜାପୂର୍ଣ୍ଣାଙ୍କୁ ଦିଅନ୍ତି। ଧୂପ ସରିବା ପରେ ଟେରା ଫିଟିଲେ ବଡ଼ ବାଡ଼ରେ ଲାଗିଥିବା ଘଷା ଜଳ ମା' ବିମଳାଙ୍କ ମନ୍ଦିର ସମର୍ପଣ ପାଇଁ ଦେଇଥାନ୍ତି ଏବଂ ରାତ୍ର ପହୁଡ଼ ପୂର୍ବରୁ ଶୟନ ଠାକୁରଙ୍କୁ ଡମ୍ବୁର ଉପରେ ବିଜୟ କରିବା ପରେ ଆରତୀ ପୁଷ୍ପାଞ୍ଜଳି ପରେ ପୁଷ୍ପାଳଙ୍କ ସହ ମିଶି ଶୟନ ଠାକୁରଙ୍କୁ ଜଗନ୍ନାଥଙ୍କ ଖଟସେଜରେ ଶୟନ କରିବା ପାଇଁ ଗରାବୁଡ଼ ସେବକ ନେଇଥାନ୍ତି ଏବଂ ସେହି ସମୟରେ ଶୟନ ଠାକୁରଙ୍କର ତକିଆ ତଳେ ଗଭା ରଖି ଚନ୍ଦନ, କର୍ପୂର ଏବଂ ସୁବାସିତ ମାଳ ମା' ବିମଳାଙ୍କ ମନ୍ଦିରଠାରେ ଦେଇଥାନ୍ତି।

0: ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନ ମଣ୍ଡପରେ ଶ୍ରୀଜୀଉମାନଙ୍କର ମହାସ୍ନାନ ବିଧି ସମୟରେ ଗରାବେଡ଼ୁ ସେବକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ସ୍ନାନ ବେଦୀରେ ଠାକୁରମାନଙ୍କର ରନ୍ଧା ଏବଂ ପରେ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେଲା ପରେ ପ୍ରତିହାରୀ ଜଳଛକ ନିମନ୍ତେ ଜଳ ଆଣିବାକୁ ଡାକିଯାଆନ୍ତି ଅଧିବାସ ସ୍ଥାନକୁ। ତାପରେ ବୁହା ହୁଏ ଜଳଛେକ ନିମନ୍ତେ 108 କୁମ୍ଭ ଜଳ। ଗରାବେଡ଼ୁ ସେବକମାନେ ଏହି ଜଳଛେକ ବୋହିବା ସମୟରେ ମୁହଁରେ ବାଘ ମୁହାଁ ବାନ୍ଧିଥାନ୍ତି। ପୂଜା ପଣ୍ଡା ଷୋଡ଼ଶ ଉପଚାରରେ ପୂଜା ସାରିବା ପରେ ଗରାବେଡ଼ୁମାନେ ରୂପା ପିଙ୍ଗଣ ଧରିଥିବା 3 ଜଣ ମେକାପଙ୍କୁ ଜଳ ଦିଅନ୍ତି। ସେହି ଜଳ ନେଇ ପୂଜା ପଣ୍ଡା ଠାକୁରଙ୍କୁ ଲାଗି କରାନ୍ତି।
1: 3 ଗୋଟି ସାମୂହିକ ସେବା ବା ଗୋଷ୍ଠୀ ସେବା ବୋଲି, ଗୋଟିଏ ହେଉଛି ପୌଷ ପୂର୍ଣ୍ଣିମା, ଗୋଟିଏ ହେଉଛି ନୀଳାଦ୍ରି ମହୋଦୟ ଏବଂ ଗୋଟିଏ ସ୍ନାନ ଯାତ୍ରା। ତା ଦେହରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଯାତ୍ରା ହେଉଛି ସ୍ନାନ ଯାତ୍ରା। ସ୍ନାନ ଯାତ୍ରାରେ ସମସ୍ତେ ଗରାବେଡ଼ୁ ନିଯୋଗ ମାଧ୍ୟମରେ ସାମୂହିକ ସେବା ସେଠାରେ କରିଥାନ୍ତି। ତନ୍ମଧ୍ୟରେ 108 ଗରା ଜଳ, ଯାହାକି ପୂର୍ବରୁ ପ୍ରସ୍ତୁତ ହୋଇଥାଏ ଚନ୍ଦନ କର୍ପୂର ଏବଂ ଚୁଆଲ ପଡ଼ି ହେଇଥାଏ, ସେଇ 108 ଗରାକୁ ମୁହାଁ ପାଡ଼ି ବା ବାଘ ମୁହାଁ ପାଡ଼ି, ଯେଉଁଟାକୁ ମୁହଁରେ ବାନ୍ଧି କୌଣସି ପ୍ରକାର ଇଜେମିନି, ତାଙ୍କୁ ନେଇ ସିଂହାସନ ଉପରେ ସ୍ନାନବେଦୀରେ ରଖିଥାନ୍ତି। ଏବଂ ସେ ସିଂହାସନ ଉପରେ ଯେଉଁ ରଖିଥାନ୍ତି ସେଟା 4 ବାଡ଼ରେ ରହେ ବା 4 ଭାଗରେ ବିଭକ୍ତ ହୋଇ ରଖାଯାଏ। ପ୍ରଥମେ ବଳଭଦ୍ରଙ୍କ ବାଡ଼ରେ 33 ଗୋଟି ଗରା, ଜଗନ୍ନାଥଙ୍କ ବାଡ଼ରେ 35 ଗୋଟି ଗରା, ସୁଭଦ୍ରାଙ୍କ ବାଡ଼ରେ 22 ଗୋଟି ଗରା ଏବଂ ସୁଦର୍ଶନଙ୍କ ବାଡ଼ରେ 18 ଗୋଟି ଗରା ରହିଥାଏ। ରଖିବା ପରେ ପୂଜାପଣ୍ଡାମାନେ ପୂଜା କରନ୍ତି 16 ଉପଚାରରେ ଏବଂ ଶଙ୍ଖପାଣି ପଡ଼ିବା ପରେ ଗରାବେଡ଼ୁ ସେବକମାନେ ସୁବାସିତ ଜଳକୁ ନେଇ ମେକାପ ଧରିଥିବା ରୂପା ପିଙ୍ଗଣରେ ଦିଅନ୍ତି ଏବଂ ମେକାପ ଗରାବେଡ଼ୁ ଦେଇଥିବା ଜଳ ପୂଜାପଣ୍ଡାଙ୍କ ହାତକୁ ଦେଲେ ପୂଜାପଣ୍ଡାମାନେ ତାଙ୍କୁ ପ୍ରତ୍ୟକ୍ଷ ସ୍ନାନ କରନ୍ତି ବା ଜଗନ୍ନାଥଙ୍କ ମସ୍ତକରେ ସେ ଜଳକୁ ଢାଳନ୍ତି। ପ୍ରତ୍ୟେକ ଯାତ୍ରା ବା ପ୍ରତ୍ୟେକ ଦିନ ଜଗନ୍ନାଥଙ୍କର ପରୋକ୍ଷ ସ୍ନାନ ବା ଦର୍ପଣ ସ୍ନାନ ହେଉଥିବା ସମୟରେ ସ୍ନାନ ଯାତ୍ରାରେ ଜଗନ୍ନାଥଙ୍କ ମସ୍ତକରେ ସମ୍ପୂର୍ଣ୍ଣ ରୂପେ ଜଳ ଢଳାଯାଏ। ରଥଯାତ୍ରାରେ ମଧ୍ୟ ସେହିପ୍ରକାର ସେବା ଥାଏ। ଏବଂ ରଥଯାତ୍ରା ଉପରେ ଆଉ ଗୋଟେ ବିଶେଷ ସେବା ହେଉଛି ଯେ ରଥଯାତ୍ରାରେ ସୁଭଦ୍ରାଙ୍କ ରଥରେ ଗରାବେଡ଼ୁ ସମସ୍ତ ପ୍ରକାର ସେବା କରେ। ତା ଅର୍ଥ ଗରାବେଡ଼ୁ ଭିତରେ ଯେଉଁ ପ୍ରକାର ଦୈନନ୍ଦିନ ସେବାରେ ଯେଉଁ ପତ୍ରିବେଡ଼ୁ ସୁଆରବେଡ଼ୁ ଯେଉଁ କାର୍ଯ୍ୟ କରନ୍ତି, ଗରାବେଡ଼ୁ ମଧ୍ୟ ସୁଭଦ୍ରାଙ୍କ ରଥରେ ସୁଆରବେଡ଼ୁ ପତ୍ରିବେଡ଼ୁ କାର୍ଯ୍ୟ କରିବା ସହିତ ନିଜର କାର୍ଯ୍ୟ ମଧ୍ୟ କରିଥାଏ। ବିଶେଷ ନୀତି ମାନଙ୍କରେ କ'ଣ ହେଉଛି, ବିଶିଷ୍ଟ ମାସ ତିଥି ବାର ଓ ନକ୍ଷତ୍ର ମାନଙ୍କରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ପାଳିତ ହୁଏ, ତଥା ଗୁରୁବାର ମାଜଣା, ଏକାନ୍ତ ନୀତି, ଅମାବାସ୍ୟା, ସାଗର ବିଜେ, ନକ୍ଷତ୍ର ବନ୍ଦାପନା, ଏକାଦଶୀ ଏବଂ ଘୋଡ଼ ଲାଗି, ବନକ ନାଗି, ବେଣ୍ଟ ବା ଶିକାର, ଗ୍ରହଣ ଓ ପରାଗ ନୀତି, ଋଷି ପଞ୍ଚମୀ, ଗହ୍ମା ପୂର୍ଣ୍ଣିମା, ଚମ୍ପକ ଦ୍ୱାଦଶୀ ନୀତିମାନଙ୍କରେ ଗରାବେଡ଼ୁ ସେବାର ବିଶେଷ ଭୂମିକା ରହିଛି। ତତ୍ସହିତ ରଥଯାତ୍ରା ସମୟରେ ରଥ ଉପରେ ଗଜପତି

ଶ୍ରୀମନ୍ଦିରରେ ଶାଢ଼ୀ ବନ୍ଧା ଅଶାଢ଼ୀ ବନ୍ଧା ସେବକ ଦୁଇ ଗୋଷ୍ଠୀରେ ଅଛନ୍ତି, କିନ୍ତୁ ଛତିଶା ନିଯୋଗ ଯେଉଁ ପୂର୍ବରୁ ବର୍ଣ୍ଣିତ ଅଛି, ଛତିଶା ନିଯୋଗର ପ୍ରତ୍ୟେକ ସେବାୟତ ଶାଢ଼ୀ ବନ୍ଧା ସେବାୟତ ବୋଲି ହେଇଛି। ଶାଢ଼ୀ ବନ୍ଧା ସେବାୟତ କ'ଣ, ପ୍ରଥମେ ଆମେ ଗଜପତି ମହାରାଜାଙ୍କ ତରଫରୁ ଯେଉଁ ପାଟ୍ୟସୀ ମହାପାତ୍ର ଯେଉଁ ଶାଢ଼ୀ ଦିଅନ୍ତି ତାକୁ ଶାଢ଼ୀ ବନ୍ଧା ବୋଲି କୁହାଯାଏ। ତାର ବିଭିନ୍ନ ନିୟମ ଅଛି। ପ୍ରଥମେ ଯିଏ ଶାଢ଼ୀ ବନ୍ଧିବାକୁ ଯିବ ସେ ପ୍ରଥମେ ଆଗ ଗଜପତି ମହାରାଜାଙ୍କ ବର୍ତ୍ତମାନ ପ୍ରଶାସନିକ ସ୍ତରରେ ତାକୁ ଆଗ ସେଠି ଦରଖାସ୍ତ କରିବ। ତତ୍ପରେ ପ୍ରଶାସନ ସେ ସମ୍ବନ୍ଧରେ ବିଭିନ୍ନ ଯେଉଁ ଅଛନ୍ତି ଦେଉଳକରଣ ତଢ଼ଉକରଣ ଏବଂ ଶ୍ରୀମନ୍ଦିର କମାଣ୍ଡର ତଥା ନିଯୋଗକୁ ସେମାନଙ୍କ ସମ୍ପର୍କରେ ବିବରଣୀ ମାଗିବେ। ବିବରଣୀ ମାଗିବା ପରେ ସେଗୁଡ଼ିକ ସବୁ ଶ୍ରୀମନ୍ଦିର ପ୍ରଶାସନ ପାଖରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ଶାଢ଼ୀ ବାନ୍ଧିବା ପାଇଁ ଅନୁମତି ପ୍ରଦାନ ବର୍ତ୍ତମାନ କରୁଛନ୍ତି 1952 ରେକର୍ଡ ବ୍ରାଇଟ୍ ଅନୁସାରେ। ତତ୍ପରେ ପାଟ୍ୟସୀ ମହାପାତ୍ର ସକାଳ ଧୂପ ସରିବା ପରେ ପାଟ୍ୟସୀ ମହାପାତ୍ର ଜୟବିଜୟ ଦ୍ୱାରଠାରେ ଗରାବଡ଼ ସେବକଙ୍କୁ ଶାଢ଼ୀ ବାନ୍ଧନ୍ତି ଏବଂ ଶାଢ଼ୀ ବାନ୍ଧିବା ପରେ ସେହିଦିନଠାରୁ ଗରାବଡ଼ ସେବକ ସେବା କାର୍ଯ୍ୟରେ ନିଯୁକ୍ତି ହୁଅନ୍ତି।

ଶ୍ରୀମନ୍ଦିର ପରିସରରେ ଥିବା ଗୋଟିଏ କୂପର ନାମ ସୁନାକୂଅ। ସୁନାକୂଅ ନାମର ଉଦ୍ଭବ ଯେଉଁ କାରଣରୁ ହେଉନା କାହିଁକି, ଶ୍ରୀଜଗନ୍ନାଥଙ୍କର ଏକ ବିଶେଷ ରୀତି ସହ ଏହି କୂପଟିର ସମ୍ପର୍କ ଥିବାରୁ ଏହା ପ୍ରସିଦ୍ଧି ଲାଭ କରିଛି। ଜ୍ୟେଷ୍ଠ ମାସରେ ପଡ଼ୁଥିବା ଦେବସ୍ନାନ ପୂର୍ଣ୍ଣମୀ ଦିନ ଏହି କୂଅରୁ ପାଣି ନେଇ ସ୍ନାନ ମଣ୍ଡପରେ ଠାକୁରମାନଙ୍କର ସ୍ନାନ ବିଧି ସମ୍ପନ୍ନ ହୁଏ। ଗ୍ରୀଷ୍ମ ଉତ୍ତାପର ଆତିଶର୍ଯ୍ୟରୁ ଦିଅନ୍ତ୍ରୟକୁ ରକ୍ଷା କରିବା ନିମନ୍ତେ ତିନି ଠାକୁରଙ୍କୁ ରତ୍ନ ସିଂହାସନରୁ ପହଣ୍ଡି କରି ନିଆଯାଏ ଆନନ୍ଦ ବଜାର ପରିସରସ୍ଥ ସ୍ନାନ ମଣ୍ଡପକୁ। କିନ୍ତୁ ସେମାନଙ୍କ ପାଇଁ ସ୍ନାନ ଜଳ ଆସେ ପ୍ରାୟ 350 ଫୁଟ ଦୂରସ୍ଥ ଦେବୀ ଶୀତଳାଙ୍କ ସମୀପରେ ଥିବା ସୁନାକୂଅରୁ। ଠିକ୍ କୂଅକୁ ଲାଗି ଶୀତଳାଙ୍କ ବାହନ ପ୍ରାୟ 3 ଫୁଟ ଉଚ୍ଚ ସ୍ତମ୍ଭ ଉପରେ ବିରାଜମାନ। ଏହି କୂଅଟି 50 ଫୁଟରୁ ଅଧିକ ଗଭୀର ଓ ପ୍ରକୃତ କୂଅଟି ଗୋଲାକୃତିର। ତେବେ କୂଅର ଚାନ୍ଦିନୀଟି ସଦାସର୍ବଦା ଗୋଟିଏ ଚତୁଷ୍ମଣି ସିମେଣ୍ଟ ଚାଦର ଦ୍ୱାରା ଆବୃତ ହୋଇଥାଏ। ଏପରି ହେବାର କାରଣ, ଏ କୂଅର ପାଣି କେବଳ ସ୍ନାନ ରୀତି ପାଇଁ ହିଁ ବର୍ଷରେ ମାତ୍ର ଥରକ ପାଇଁ ବ୍ୟବହୃତ ହୁଏ, ଅନ୍ୟ କୌଣସି ରୀତିରେ ଏହା ବ୍ୟବହୃତ ହୁଏ ନାହିଁ। ସ୍ନାନ ପୂର୍ଣ୍ଣିମାର ପୂର୍ବ ତିଥି ଅର୍ଥାତ୍ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଦିନ ସୁନାକୂଅକୁ ଘୋଡ଼େଇ ରଖିଥିବା ସିମେଣ୍ଟ ଚାଦର ଖୋଲାଯାଏ। କାରଣ ସ୍ନାନ ପୂର୍ଣ୍ଣିମା ପୂର୍ବରୁ କୂଅଟିକୁ ଉଝାଳିବା ମଧ୍ୟ ଗୋଟିଏ ପରମ୍ପରା। ଉଝାଳିବା ଦାୟିତ୍ୱ ମଧ୍ୟ ଦୟଣାମାଳି ନାମକ ନିର୍ଦ୍ଦିଷ୍ଟ ସେବାୟତମାନଙ୍କ ଉପରେ ନ୍ୟସ୍ତ ରହିଛି। ଶ୍ରୀମନ୍ଦିରର ଦୟଣାମାଳିମାନେ ସୁନାକୂଅ ଉଝାଳି ଦିଅନ୍ତି। ଉଝାଳିବା ଦ୍ୱାରା ସୁନାକୂଅ ଚତୁର୍ଦ୍ଦଶୀ ଦିନ ସମ୍ପୂର୍ଣ୍ଣ ଜଳଶୂନ୍ୟ ହୋଇଯାଇଥିଲେ ବି ପରଦିନ ସେ କୂପରେ ପର୍ଯ୍ୟାପ୍ତ ପାଣି ଝରିଯାଏ। ଠାକୁରମାନଙ୍କର ସ୍ନାନ ରୀତି ସାଧାରଣତଃ ପୂର୍ବାହ୍ନରେ ସମ୍ପନ୍ନ ହୁଏ। କୂଅର ପ୍ରଥମ 2 ଗରା ପାଣି ସ୍ନାନବେଦୀକୁ ବୋହି ନିଅନ୍ତି ସୁନାଗୋସେଇ ନାମକ ସେବାୟତ। ପିତ୍ତଳ ଗରାରେ କୂଅରୁ ପାଣି ବାହାର କରାଯାଏ, କିନ୍ତୁ ଦିଅମାନଙ୍କ ଉପରେ ଜଳ ଢାଳି ସ୍ନାନ କରାଯାଏ ତମ୍ବା ଗରାରେ। ଚନ୍ଦନ, କସ୍ତୁରୀ, କର୍ପୂର ଇତ୍ୟାଦି ପକାଯାଇ ସ୍ନାନ ଜଳ ସୁବାସିତ କରାଯାଏ। 108 ଗରା ପାଣି ସ୍ନାନ ପାଇଁ ବ୍ୟବହୃତ ହୁଏ। ଗରାବଡ଼ୁ ଓ ପଢ଼ିଆରୀମାନେ ଦିଅମାନଙ୍କ ଶିରରେ ଜଳ ଢାଳି ସ୍ନାନ କରାନ୍ତି।

0: RBI ର ମନି ଆପ୍ ଦୃଷ୍ଟିହୀନଙ୍କୁ ନୋଟ୍ର ମୂଲ୍ୟବର୍ଗ ଚିହ୍ନିବାରେ ସାହାଯ୍ୟ କରିଥାଏ। ଏହି ଆପ୍କୁ ଆଣ୍ଡ୍ରଏଡ୍ ପ୍ଲେ ଷ୍ଟୋର୍ ଏବଂ iOS ଆପ୍ ଷ୍ଟୋର୍ରୁ ବିନା କୌଣସି ଶୁଳ୍କରେ ଡାଉନଲୋଡ୍ କରାଯାଇପାରିବ। ଆପ୍ ଇନଷ୍ଟଲ୍ କରିବା ପରେ ଇଣ୍ଟରନେଟ୍ର ଆଉ ଆବଶ୍ୟକତା ନାହିଁ। ଏହା ଅଫ୍ଲାଇନ୍ ମୋଡ୍ରେ ବି କାମ କରିଥାଏ। ଆପ୍ ମୂଲ୍ୟବର୍ଗକୁ ଚିହ୍ନଟ କରେ ଏବଂ ଏହାକୁ ହିନ୍ଦୀ, ଇଂରାଜୀ ଏବଂ 11ଟି ଅନ୍ୟ ଭାଷାରେ ଜଣାଇ ଦିଏ। ତା ସହିତ ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍ର ମୂଲ୍ୟବର୍ଗକୁ ଭାଇବ୍ରେସନ୍ ଇତ୍ୟାଦି ମାଧ୍ୟମରେ ଚିହ୍ନେଇ ଦେଇଥାଏ। ମନେ ରଖିବେ, ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍ ଅସଲି କି ନକଲି ଏହାର ପ୍ରମାଣ ପ୍ରଦାନ କରେ ନାହିଁ। ତେଣୁ ଉପଭୋକ୍ତାଙ୍କ ଠାରୁ ସତର୍କତା ଆଶା କରୁଛୁ। RBI କହେ, ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ଭୁଲ ବୁଝିବୁନି ମୋତେ, ଜୀବନ ତ ଏକ ଅବୁଝା କପ, କେତେବେଳେ ସିଡ଼ି କେତେବେଳେ ସାପ, ନୀତି ପ୍ରତି ଏକ ଉଠାପକା ଖେଳ, କାହା ପାଇଁ ସ୍ୱପ୍ନ କାହା ପାଇଁ କାଳ। ଯାହା ବି ହେଉ ନା କାହିଁକି ସାଥି, ଭଲ ପାଉଥିଲି ଭଲ ମୁଁ ପାଉଛି, ଭଲ ପାଉଥିବି ତୋତେ, ଭୁଲ ବୁଝିବୁନି ମୋତେ, ଭୁଲ ବୁଝିବୁନି ମୋତେ।

ଗୀତାଞ୍ଜଳି ଆଜି ପାଇଁ ଏତିକି ଶ୍ରୋତା ବନ୍ଧୁ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁ।

ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

0: ଏତେବେଳେ ଯେଉଁ କାର୍ଯ୍ୟକ୍ରମ ଶୁଣୁଥିଲି, ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ, ଆକାଶବାଣୀ ବାରିପଦା, କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz, ପ୍ରଚାର କରୁଛୁ ଝୁମର ଗୀତର କାର୍ଯ୍ୟକ୍ରମ। ପରିବେଷଣ କରିଛନ୍ତି ଶିଳ୍ପୀ ଦୁଷ୍ମନ୍ତ କୁମାର ବସା ଏବଂ ସାଥୀ କଳାକାର। ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ଆର୍ବିଆଇର ମନି ଆପ୍ ଦୃଷ୍ଟିହୀନଙ୍କୁ ନୋଟ୍ର ମୂଲ୍ୟ ବର୍ଗ ଚିହ୍ନିବାରେ ସାହାଯ୍ୟ କରିଥାଏ। ଏହି ଆପ୍କୁ ଆଣ୍ଡ୍ରଏଡ୍ ପ୍ଲେ ଷ୍ଟୋର୍ ଏବଂ iOS ଆପ୍ ଷ୍ଟୋର୍ରୁ ବିନା କୌଣସି ଶୁଳ୍କରେ ଡାଉନଲୋଡ୍ କରାଯାଇପାରିବ। ଆପ୍ ଇନଷ୍ଟଲ୍ କରିବା ପରେ ଇଣ୍ଟରନେଟ୍ର ଆଉ ଆବଶ୍ୟକତା ନାହିଁ। ଏହା ଅଫ୍ଲାଇନ୍ ମୋଡ୍ରେ ବି କାମ କରିଥାଏ। ଆପ୍ ମୂଲ୍ୟ ବର୍ଗକୁ ଚିହ୍ନଟ କରେ ଏବଂ ଏହାକୁ ହିନ୍ଦୀ, ଇଂରାଜୀ ଏବଂ 11 ଅନ୍ୟ ଭାଷାରେ ଜଣାଇ ଦିଏ। ତା ସହିତ ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍ର ମୂଲ୍ୟ ବର୍ଗକୁ ଭାଇବ୍ରେସନ୍

ଶିଳ୍ପୀ ଦୁଷ୍ମନ୍ତ କୁମାର ବସା ଓ ସାଥୀଙ୍କ ପରିବେଷିତ ଝୁମର ଗୀତ ଶୁଣିଲେ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

0: ରଥଯାତ୍ରା ଉପଲକ୍ଷେ 12 ଜୁଲାଇରୁ 16 ଜୁଲାଇ ପର୍ଯ୍ୟନ୍ତ ଉତ୍କଳିକା ଆଣିଛି ହସ୍ତତନ୍ତରେ 10% + 20% ଓ ହସ୍ତଶିଳ୍ପରେ 10%ର ବିଶେଷ ରିହାତି। ଏହି ଅଫର ଉତ୍କଳିକାର ସମସ୍ତ ଶାଖା ଓ www.utkalikaodisha.com ଉପଲବ୍ଧ।
1: আচ্ছা দাসবাবু, আপনার ঘরটা 1970 তৈরি হয়েছিল, রাইট? তাহলে এ পর্যন্ত এত স্ট্রং কেমিতে আছে?
2: আরে এইটা একদম সিম্পল, এবং সেইথিপাই মু সেতবেলে মোর বিশ্বাস রাখিলি এবং আজি মধ্য চেটিনাড সিমেন্ট উপরে
3: শক্তি যাহা বর্ষ বর্ষ নুহে বরং পিঢি পাই রহি থাকে। চেটিনাড সিমেন্ট সুপার গ্রেড সিমেন্ট 64 বর্ষর দৃঢ় মূল দুয়া। চেটিনাড সিমেন্ট দ্য পারফেক্ট কংক্রিট চয়েস।
4: ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ୍ ସମୟରେ ବୁଣା ଯାଇ ସାରିଛି?
5: ମୁଁ ଫସଲ ବିଷୟରେ ନୁହେଁ, ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
4: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କଣ?
5: ଏନ୍ପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନ୍ପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନ୍ପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
6: নারী মহল।

ଭାବିଲି ଦେଖି ଯଦି ଏଇ ପୃଥିବୀରେ ଗଛଲତା ନଥାନ୍ତା ତେବେ ପରିସ୍ଥିତି କିଭଳି ହେଇଥାନ୍ତା। ହୁଏତ ଆମ ମଣିଷ ତଥା ଅନ୍ୟ ଜୀବଜନ୍ତୁଙ୍କର ସତ୍ତା ହିଁ ନଥାନ୍ତା। ଗଛ ଯାହାକି ଆମକୁ କେବଳ ଖାଦ୍ୟ ଯୋଗାଇଥାଏ, ଛାୟା ପ୍ରଦାନ କରିଥାଏ, ତା ନୁହେଁ।

0: ଭାବିଲି ଦେଖି ଯଦି ଏଇ ପୃଥିବୀରେ ଗଛଲତା ନଥାନ୍ତା ତେବେ ପରିସ୍ଥିତି କିଭଳି ହେଇଥାନ୍ତା। ହୁଏତ ଆମ ମଣିଷ ତଥା ଅନ୍ୟ ଜୀବଜନ୍ତୁଙ୍କର ସତ୍ତା ହିଁ ନଥାନ୍ତା। ଗଛ ଯାହାକି ଆମକୁ କେବଳ ଖାଦ୍ୟ ଯୋଗାଇଥାଏ, ଛାୟା ପ୍ରଦାନ କରିଥାଏ, ତା ନୁହେଁ, ତାର ପ୍ରତ୍ୟେକ ଅଂଶ ଆମର କାମରେ ଲାଗିଥାଏ। ଆଉ ସବୁଠୁ ବଡ଼ କଥା ହେଲା, ଆମକୁ ବଞ୍ଚିବା ପାଇଁ ଦରକାର ହେଉଥିବା ଅମ୍ଳଜାନ ବି ଯୋଗାଇଥାଏ। ସେଇଥିପାଇଁ ତ କୁହାଯାଇଛି, ବୃକ୍ଷ ଆମର ପ୍ରକୃତ ବନ୍ଧୁ। ତେବେ ଯେଉଁ ପରିମାଣରେ ଆମେ ନିର୍ବିଚାରରେ ଗଛ କାଟିବାରେ ଲାଗିଛୁ, ତାହାଦ୍ୱାରା କେବଳ ସମସ୍ୟା ହିଁ ସୃଷ୍ଟି ହେବାରେ ଲାଗିଛି। ଦିନକୁ ଦିନ ତାପମାତ୍ରା ବୃଦ୍ଧି, ଅନିୟମିତ ବର୍ଷା, ଏମିତି ଆହୁରି କେତେ କ'ଣ। ତେବେ ଏଥିପାଇଁ ସଚେତନତା ସୃଷ୍ଟି କରିବାକୁ ପାଳନ କରାଯାଉଛି ବନ ମହୋତ୍ସବ ସପ୍ତାହ। ଏହି ପରିପ୍ରେକ୍ଷୀରେ ଆଜି ରହିଛି ଆଲୋଚନା, ଜଳବାୟୁ ପରିବର୍ତ୍ତନ ଓ ବୃକ୍ଷରୋପଣର ଆବଶ୍ୟକତା। ଆଲୋଚନା କରିଛନ୍ତି ଉପ ବନ ସଂରକ୍ଷକ ସୁନିତା ଜୀ। ପ୍ରଥମେ ତାଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର।
0: ଆପଣ ତ ଜାଣିଥିବେ ଆମର ଦିନକୁ ଦିନ କେମିତି ତାପମାତ୍ରା ବୃଦ୍ଧି ପାଉଛି, ଜଳବାୟୁରେ ପରିବର୍ତ୍ତନ ଘଟୁଛି। ତେବେ ଏଇ ଯେଉଁ ଜଳବାୟୁ ପରିବର୍ତ୍ତନ ହେଉଛି, ତାର କାରଣ ସମ୍ପର୍କରେ ଆପଣ ଆମକୁ ଟିକେ ପ୍ରଥମେ କୁହନ୍ତୁ।
1: ଯେତେବେଳେ ବି ଆମେ ଜଙ୍ଗଲ କ୍ଷୟ ଏକ୍ସପିରିଏନ୍ସ କରୁଛେ, ସେତେବେଳେ ତା ସହିତ ଆମେ ପ୍ରତିଦିନ ଜଳବାୟୁ ପରିବର୍ତ୍ତନ ମଧ୍ୟ ଏକ୍ସପିରିଏନ୍ସ କରୁଛେ। 10-15 ବର୍ଷ ପୂର୍ବରୁ ଏମିତି ନଥିଲା, ବର୍ତ୍ତମାନ ଯାହା ଅଛି ଆପଣମାନେ ସମସ୍ତେ ଜାଣିସାରିବେଣି କେତେ ଜୋରରେ ତାତି ହେଉଛି। ଏଇ ସପ୍ତାହରେ ବର୍ଷା ହେଇଛି, କିନ୍ତୁ ତା ପୂର୍ବ ଦିନ ଗୁଡାକର ଭାବି ଦେଖନ୍ତୁ କେତେ ତାତି ଥିଲା, ଯୋଉଟାକି ଆମେ କେହି ସହିପାରୁନଥିଲେ। କିନ୍ତୁ ଏଇ ତାତି 10-15 ବର୍ଷ ତଳେ ନଥିଲା। ତା ମାନେ ଭାବି ଦେଖନ୍ତୁ ଆମେ କୁଆଡ଼କୁ ଗତି କରୁଛେ, ଧୀରେ ଧୀରେ ଉଷ୍ମତା ବଢି ଚାଲିଛି ଏବଂ ତା ସହିତ ଜଙ୍ଗଲର ମଧ୍ୟ କ୍ଷୟ ଘଟୁଛି।
0: ଆଜ୍ଞା।
1: ଏହାର କାରଣ ହେଉଛି ଆମର ମଡର୍ଣ୍ଣାଇଜେସନ୍, ଧୀରେ ଧୀରେ ସହରୀକରଣ କରୁଛେ। ଦେଖନ୍ତୁ ଆଗେ କଟକଟା କେତେ ଛୋଟ ସହର ଥିଲା, ଭୁବନେଶ୍ୱର କେତେ ଛୋଟ ସହର ଥିଲା, କିନ୍ତୁ ବର୍ତ୍ତମାନ ଦେଖନ୍ତୁ ଗଢ଼ି ଚାଲିଛି। ଗାଁରୁ ଲୋକମାନେ ସମସ୍ତେ ସହର ଅଭିମୁଖୀ ହେଉଛନ୍ତି, ତେଣୁ ଲୋକମାନେ ଚାହୁଁଛନ୍ତି ଆମେ ବି କମ୍ଫର୍ଟେବଲି ରହିବୁ, ସବୁଯାକ ସୁବିଧା
0: ସୁଖ
1: ସୁବିଧା ପାଇବୁ, ତେଣୁ ଆମେ ସହରରେ ରହିବୁ। ତାପରେ ଆଜି ବି ଯୁବପିଢ଼ି ମାନଙ୍କର ଏଜୁକେସନଟା ବି ବହୁତ ଇମ୍ପୋର୍ଟାଣ୍ଟ, ତ ସେମାନେ ଶିକ୍ଷା ପାଇଁ ମଧ୍ୟ ସହରକୁ ପଳାଇ ଆସୁଛନ୍ତି ଏବଂ କାମ ଅନ୍ୱେଷଣରେ ବି ଆସୁଛନ୍ତି। ତ ଧୀରେ ଧୀରେ ସହରୀକରଣ ବଢୁଛି। ତାପରେ ସମସ୍ତେ ଆଜିକାଲି ଯାନବାହନ ବ୍ୟବହାର କରୁଛନ୍ତି। ଦେଖିଥିବେ ଆମେ ପିଲାଦିନେ କେବଳ ବସ୍ରେ କିମ୍ବା ଟ୍ରେନ୍ରେ ଯାଉଥିଲୁ, ମାନେ ସମସ୍ତେ ଏକାଠି ଯାତ୍ରା କରୁଥିଲୁ, କିନ୍ତୁ ଏବେ ଦେଖନ୍ତୁ ସମସ୍ତେ ଇଣ୍ଡିଭିଜୁଆଲି ଯାଉଛନ୍ତି। ସମସ୍ତଙ୍କ ଘରେ କାର୍ ଅଛି, ମୋଟରସାଇକେଲ ଅଛି, ସମସ୍ତେ ସେଗୁଡ଼ାକ ବ୍ୟବହାର କରୁଛନ୍ତି। ସେଗୁଡ଼ା ଯେତେବେଳେ ବ୍ୟବହାର କରୁଛନ୍ତି, ସେ ଯେଉଁ ଇନ୍ଧନ ତା ଦେହରେ ବ୍ୟବହାର କରୁଛନ୍ତି, ସେଥିରୁ ମିଥେନ୍ ଗ୍ୟାସ୍ଟା ବଢ଼ିଯାଉଛି, ପରିବେଶର କ୍ଷତି ହେଉଛି। ତାପରେ ଆମେ କୋଇଲା, ପେଟ୍ରୋଲିୟମ ଏସବୁ ଖଣିରୁ ବାହାର କରୁଛେ, କାହିଁକିନା ଆମର ବ୍ୟବହାର କରିବାର ଆବଶ୍ୟକତାଟା ବଢ଼ିଗଲାଣି, ତେଣୁ ଆମେ ଖଣି ଖାଦାନ ଏସବୁ ଖୋଲି ଚାଲିଛେ, ସେଥିରୁ ମଧ୍ୟ ଆମ ପରିବେଶର କ୍ଷତି ହେଉଛି। ତାପରେ ଧୀରେ ଧୀରେ ଅତ୍ୟଧିକ ବ୍ୟବହାର ପ୍ରେସର ହେଉଛି, ବହୁତ ଲୋକ ଜଙ୍ଗଲ ଉପରେ ନିର୍ଭର କରୁଛନ୍ତି। ପ୍ରାୟ 40% ଲୋକ ଓଡ଼ିଶାର ସେମାନେ ଜଙ୍ଗଲ ଉପରେ ନିର୍ଭର କରି ତାଙ୍କର ଜୀବିକା ନିର୍ବାହ କରିଥାନ୍ତି। ତେଣୁ ଅଟୋମେଟିକାଲି ଜଙ୍ଗଲରୁ ଯେତେବେଳେ ଆମେ ଗଛ କାଟିଲେ, ଅଣକାଷ୍ଠ ବନଜାତ ଦ୍ରବ୍ୟ ବ୍ୟବହାର କଲେ ଏବଂ ଆମର ଗାଈମାନେ ମଧ୍ୟ ସେଠି ଚରିବା ପାଇଁ ଗଲେ, ତ ଧୀରେ ଧୀରେ ଜଙ୍ଗଲ ବି ଯୋଉ ପରିମାଣରେ ଘଞ୍ଚ ଜଙ୍ଗଲ ଥିଲା, ଧୀରେ ଧୀରେ ସେଗୁଡ଼ିକ ନଷ୍ଟ ହେବାରେ ଲାଗିଲା। ତେଣୁ ଜଙ୍ଗଲ ନଷ୍ଟ, ବାୟୁରେ କାର୍ବନ ଡାଇଅକ୍ସାଇଡ୍ ବଢିବା, ଏଇସବୁ ହିଁ ହେଉଛି ଆମର ଯୋଉ ମୁଖ୍ୟ କାରଣ ଜଳବାୟୁ ପରିବର୍ତ୍ତନର।
0: ତେବେ ଆପଣ ଯେମିତି କହିଲେ ଯେ ଜଙ୍ଗଲ ଧୀରେ ଧୀରେ ନଷ୍ଟ ହେବାରେ ଲାଗିଛି, ଯୋଉ ଗୁଡିକ ଘଞ୍ଚ ଜଙ୍ଗଲ ଥିଲା ତା ମଧ୍ୟ ଧୀରେ ଧୀରେ କମିବାରେ ଲାଗିଛି। ତେବେ ଏଇ ଯୋଉ କଥାଟି କହିଲେ ଆପଣ ଯେ ଜଳବାୟୁ ପରିବର୍ତ୍ତନରେ ବୃକ୍ଷର ଗୋଟେ ଭୂମିକା ରହିଛି, ସେ ଭୂମିକା ସମ୍ପର୍କରେ କ'ଣ କହିବେ?
1: ବୃକ୍ଷ ହିଁ ପ୍ରକୃତିର ସବୁଠାରୁ ବଡ଼ ରକ୍ଷକ। ଗଛ ବାୟୁମଣ୍ଡଳରୁ କାର୍ବନ ଡାଇଅକ୍ସାଇଡ୍ ନିଜେ ଶୋଷଣ କରିଥାଏ ଏବଂ ଆମକୁ ଅମ୍ଳଜାନ ଦେଇଥାଏ। ଏହାଫଳରେ ବାୟୁ ପରିଶୁଦ୍ଧ ରହେ ଏବଂ ବିଶ୍ୱ ଉଷ୍ମତା ବୃଦ୍ଧି ମଧ୍ୟ କମିଥାଏ। କିନ୍ତୁ ଗଛ ଯଦି କମିଯାଏ ତାହେଲେ କ'ଣ ହେବ? ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡ୍ ବଢି ଚାଲିବ, ଯାହାଫଳରେ କି ଏବେର ତାତି ସେଇଥିପାଇଁ ଆମେ ଅନୁଭବ କରୁଛେ। ଆଉ ଗୋଟେ କାମ କରେ ବୃକ୍ଷ, ଗଛ ଯୋଉଠି ଥାଏ ଦେଖିବେ ତା ତଳଟା ବହୁତ ଥଣ୍ଡା ଥାଏ, ମାଟିର ଆର୍ଦ୍ରତା ମଧ୍ୟ ସେ ବଢାଇଥାଏ। ତେଣୁ ସେଇଟା ମଧ୍ୟ ତାର ଗୋଟେ କାରଣ ଯେ ଗଛର ମୁଖ୍ୟ ଭୂମିକା ରହିଛି ତାପମାତ୍ରାକୁ କମେଇବ। ଆହୁରି ବି ପିଲାଦିନେ ପାଠ ପଢିଲା ବେଳେ ଜାଣିଥିବେ ଯେ ଜଙ୍ଗଲ ଆମକୁ ବର୍ଷା ଦିଏ, ମାନେ ଗଛ ଆମକୁ ବର୍ଷା ମଧ୍ୟ ଦେଇଥାଏ, ମାନେ ଗଛ ଆମର ନିହାତି ରହିବା ଦରକାର। ଆଉ ଅନେକ ଗୁଡ଼ିଏ ପଶୁପକ୍ଷୀ ଅଛନ୍ତି ଯେଉଁମାନେ ଗଛରେ ହିଁ ବସବାସ କରନ୍ତି, ତେଣୁ ସେମାନଙ୍କ ପାଇଁ ସେ ଘର। ସେଇଥିପାଇଁ ଆମ ଜଳବାୟୁକୁ ରକ୍ଷା କରିବା

0: ପାଇଁ ହେଲେ ଆମକୁ ଅଧିକରୁ ଅଧିକ ଗଛ ଲଗାଇବାକୁ ପଡ଼ିବ, ଆଉ ଯଦି ବି ଗଛ କୋଉଠି କଟି ଯାଉଛି ତାକୁ ମଧ୍ୟ ରୋକିବାକୁ ପଡ଼ିବ।
1: ଆଜ୍ଞା,
0: ଏଇଥିପାଇଁ ସମସ୍ତଙ୍କୁ ଅନୁରୋଧ କରିବି ସେମାନେ କିଛି ନ ହେଲେ ବି ପ୍ରତିବର୍ଷ ଗୋଟିଏ ଲେଖା ଗଛ ଲଗାନ୍ତୁ। ଗୋଟିଏ ଚାରା କେବଳ ଗୋଟିଏ ଗଛ ନୁହେଁ, ଏହା ଆମର ଭବିଷ୍ୟତ। ବୃକ୍ଷରୋପଣ ଦ୍ୱାରା ବାୟୁ ପରିଶୁଦ୍ଧ ହୁଏ, ଜଳ ସଂରକ୍ଷଣ ହୁଏ, ମାଟିର ଉର୍ବରତା ମଧ୍ୟ ବଢ଼ିପାରିଥାଏ ଏବଂ ଜୈବ ବିବିଧତା ସୁରକ୍ଷିତ ରହେ। ଫଳ ଫୁଲ ଔଷଧୀୟ ଉଦ୍ଭିଦ କାଠ ଏବଂ ବିଭିନ୍ନ ଅଣକାଷ୍ଠ ବନଜାତ ଦ୍ରବ୍ୟ ମାଧ୍ୟମରେ ଲୋକଙ୍କ ଜୀବିକାରେ ମଧ୍ୟ ସହାୟତା ମିଳିଥାଏ। ସେହିପରି ଆଜି ଲଗାଇଥିବା ଗଛଟିଏ ଆସନ୍ତା ପିଢ଼ି ପାଇଁ ଗୋଟିଏ ସବୁଜ ସମ୍ପଦ ହେଇ ଧୀରେ ଧୀରେ ବଢ଼ି ଉଠିବ।
1: ଆଜ୍ଞା, ଆପଣ ତ କହିଲେ ଯେ ପରିବେଶର ସୁରକ୍ଷା ପାଇଁ କି ବୃକ୍ଷରୋପଣର କିଭଳି ଆବଶ୍ୟକତା ରହିଛି, ତେବେ ଏଇ ବୃକ୍ଷରୋପଣ ପାଇଁ କି ପ୍ରକୃଷ୍ଟ ସମୟ କୋଉଟା?
0: ବୃକ୍ଷରୋପଣ ପାଇଁ ପ୍ରକୃଷ୍ଟ ସମୟ ହେଉଛି ଆମର ରଜ ପରେ ଯେତେବେଳେ ବର୍ଷା ଆସିଥାଏ, ଜୁନ୍ ମାସ ପରେ ଯେତେବେଳେ ବର୍ଷା ଆସିଥାଏ ତାପରଠୁ ଅଗଷ୍ଟ ମାସ ଯାଏ। ଏଇ ଜଳବାୟୁ ପରିବର୍ତ୍ତନ ଲାଗି ବେଳେବେଳେ ଦେଖିବେ ବର୍ଷାର ବି ଠିକଣା ରହୁନି, ବର୍ଷା ବି ତା ବାଟ ହୁଡ଼ି ଯାଉଛି। ତେଣୁ ଯୋଉ ସମୟରେ ବର୍ଷା ଥାଏ ସେଇ ସମୟରେ ହିଁ ଗଛ ଆମେ ଲଗେଇବା ଏବଂ ସେଇ ସମୟଟା ହେଉଛି ପ୍ରକୃଷ୍ଟ ସମୟ। ଭଲ କରି ବଡ଼ ବଡ଼ ଗାତ କରିବା ଏବଂ ସେଥିରେ କିଛି ଜୈବିକ ଖତ ଦେବା, ଖତ ଦେଇ ଗଛ ଲଗେଇଲେ ସେ ନିଶ୍ଚୟ ବଞ୍ଚିଯିବ। ବର୍ଷା ଦିନେ ଲଗେଇଲେ ନିଶ୍ଚୟ ବଞ୍ଚିଯିବ ଗଛ।
1: ଜଳବାୟୁ ପରିବର୍ତ୍ତନ ପାଇଁ କି ଧୀରେ ଧୀରେ ବର୍ଷା ମଧ୍ୟ କମିଗଲାଣି, ବର୍ଷାର ଅନିୟମିତତା ଦେଖାଯାଉଛି, ତେବେ ଏଇ କ୍ଷେତ୍ରରେ ଏଇ ଯୋଉ ସମସ୍ୟାଟି ହେଇଛି ସେଇ ସମସ୍ୟାରେ ଆମେ କେମିତି ଗୋଟେ ଗଛ ଲଗେଇବା?
0: ଏ ସମସ୍ୟା ତ ରହିବ, କିନ୍ତୁ ଗଛଟି ଯଦି ଆମେ ନିଜେ ନେଇକି ଲଗେଇଲେ ତା ଦେହରେ ପାଣି ଦବା, ତାର ଚାରିପଟେ ବ୍ୟାରିକେଡ୍ କରିବା, ବାଡ଼ ଦବା। ସମସ୍ତଙ୍କୁ ଅନୁରୋଧ କରିବି ଯେ ଗଛଟି ଲଗାନ୍ତୁ, ତା ଯତ୍ନ ନିଅନ୍ତୁ, ତାକୁ ବଞ୍ଚାନ୍ତୁ। ଏବଂ ପ୍ରଥମେ ଯେମିତି ଫଟୋଟିଏ ଉଠେଇଦେଲେ ଆଉ ସୋସିଆଲ ମିଡ଼ିଆରେ ଛାଡ଼ିଦେଲେ, ସେମିତି ତାର 6 ମାସ ପରେ ମଧ୍ୟ ତା ପାଖରେ ଛିଡ଼ା ହୁଅନ୍ତୁ, ଫଟୋଟିଏ ଉଠାନ୍ତୁ ଆଉ ସୋସିଆଲ ମିଡ଼ିଆରେ ଛାଡ଼ନ୍ତୁ ଯେ ମୁଁ ଏ ଗଛଟା ଜୁନ୍ରେ ଲଗେଇଥିଲି, ବର୍ତ୍ତମାନ ଡିସେମ୍ବର ମାସ, ଦେଖନ୍ତୁ କେତେ ବଡ଼ ହେଲାଣି। ଏବଂ ତାରି ସାଙ୍ଗରେ ନିଜର ଖୁସିଟାକୁ ମଧ୍ୟ ସାମିଲ କରନ୍ତୁ ଯେ ଦେଖନ୍ତୁ ଗଛଟା କେମିତି ଧୀରେ ଧୀରେ ବଢି ବଢି ଚାଲିଛି, ଆପଣ ନିଶ୍ଚୟ ଖୁସି ହେବେ। ଆଉ ଗୋଟେ ଜିନିଷ ନାରୀମାନଙ୍କୁ କହିବେ, ସେ ତାଙ୍କ ପିଲାମାନଙ୍କୁ ଜାଗା ନଥାଉ ପଛେ ନିଜ ବାଡ଼ିପଟେ ଗୋଟେ ଛୋଟ କୁଣ୍ଡରେ କିଛି ମଞ୍ଜି ପିଲାମାନଙ୍କୁ ଲଗେଇବାକୁ କହିବେ, ଏବଂ ମଞ୍ଜିଟି କେମିତି ଗଜା ହେଲା, କେମିତି ଗଛ ତା ଭିତରୁ ବାହାରିଲା, କେମିତି ତା ଭିତରୁ ପତ୍ର ବାହାରିଲା, ସେଇଟା ସେ ପିଲାଙ୍କୁ ଶିଖାନ୍ତୁ। ପିଲା ଭିତରେ ତା ପ୍ରତି ଯୋଉ ଭଲ ପାଇବା ସେଇଟା ବଢ଼ାନ୍ତୁ,
1: ତାଛଡ଼ା ସେମାନଙ୍କର ଜ୍ଞାନ ମଧ୍ୟ ବଢିବ ଯେ ଗଛଟି
0: କେମିତି ହଉଛି। ତାପରେ ଫଳ ହବ, ଫୁଲ ହବ, ଆପଣ ଲଙ୍କା ଗଛଟେ ଲଗାନ୍ତୁ, ତା ଦେହରେ ଫୁଲ ଫଳ ସବୁ ସେ ପିଲାଟି ଦେଖିବ, ତାକୁ ଭାରି ଖୁସି ଲାଗିବ।
1: ଆଜ୍ଞା, ଆପଣ ଯେମିତି କହିଲେ ଯେ ଆମେ ଗଛଟେ ଲଗେଇଦେଲୁ ତାପରେ ତାର ଯତ୍ନ ନେବା ନିହାତି ଦରକାର, ତେବେ ଗଛଟେ ଲଗେଇଲା ପରେ ତାର ଯତ୍ନ ଆମେ କେମିତି ନେବା?
0: ବୃକ୍ଷରୋପଣର ପ୍ରକୃତ ସଫଳତା କେବଳ ଚାରା ଲଗାଇବାରେ ନୁହଁ, ବରଂ ତାହାର ସଠିକ୍ ଯତ୍ନ ନେବାରେ ରହିଛି। ଆମେ ଯେମିତି ଏକ ଶିଶୁର ଯତ୍ନ ନେଇ ତାକୁ ବଡ଼ କରିଥାଉ, ସେହିପରି ଏକ ଚାରାକୁ ମଧ୍ୟ ନିୟମିତ ଦେଖାଶୁଣାର ଆବଶ୍ୟକତା ଥାଏ। ତେଣୁ ଗଛ ମୂଳର ଯୋଉ ଛୋଟ ଛୋଟ ଘାସ ବା ଅନ୍ୟ ଅନାବନା ଗଛ ସବୁ ଉଠିଯାଇଥିବ ତାକୁ ସଫା କରିଦେବେ, ତା ଚାରିପଟ ଟିକେ କୋଡ଼ିଦେବେ, ତା ଦେହରେ ଟିକେ ଖତ ଦେଇଦେବେ, ତାହେଲେ ଯାଇ ସେ ଧୀରେ ଧୀରେ ଭଲରେ ବଢ଼ିବ। ଆଉ ଯଦି ଦେଖିବେ ବର୍ଷା ନ ହେଉଛି ତାକୁ ଟିକେ ପାଣି ଦେଇଦେବେ, ଏବଂ ଗାଈ ଠାରୁ ତାକୁ ରକ୍ଷା କରିବା ପାଇଁ ଯେକୌଣସି ଗଛ ଆପଣ ଲଗାନ୍ତୁ, ଛୋଟ ଗଛକୁ ଗାଈ ଖାଇଦେବେ, ତେଣୁ ତା ଚାରିପଟେ ଟିକେ ବାଡ଼ ଦେଇଦେବେ, ଏଭଳିଆ କରିବେ। ବର୍ଷା ପରେ ମଧ୍ୟ ଚାରାର ବୃଦ୍ଧି ଉପରେ ନଜର ରଖିବା, ଏବଂ ଯଦି କୌଣସି ଚାରା ନଷ୍ଟ ହୋଇଯାଏ ତା ବଦଳରେ ନୂଆ ଚାରା ମଧ୍ୟ ସେଇ ଜାଗାରେ ଲଗେଇଦେବା। ଯେ କେବଳ ଚାରା ଲଗାଇବା ନୁହେଁ, ତାକୁ ବଞ୍ଚାଇବା ହିଁ ଆମର ପ୍ରକୃତ ଦାୟିତ୍ୱ।
1: ଯେତେବେଳେ ଗଛଟିଏ ଲଗାଉଛନ୍ତି ତାର ପ୍ରକୃଷ୍ଟ ସମୟ ହେଉଛି ବର୍ଷା ଯେତେବେଳେ ଆରମ୍ଭ ହେଇଯାଏ ସେଇ ସମୟରେ, ଏଇ ସମୟଟିକୁ ଛାଡ଼ିଦେଲେ ଆମେ ବର୍ଷର ଅନ୍ୟ କୋଉ କୋଉ ସମୟରେ ମଧ୍ୟ ଗଛଟିଏ ଯଦି ଲଗେଇବା ତାହେଲେ ତା ବଞ୍ଚିଯିବ।
0: ଡିସେମ୍ବର ମାସ ପର୍ଯ୍ୟନ୍ତ ଆମେ ଗଛ ଲଗେଇ ପାରିବା, କିନ୍ତୁ ତାର ବହୁତ ଧ୍ୟାନ ଦେବାକୁ ପଡିବ। ପୁରା ଛୋଟ ପିଲାଟେ ପଡ଼େ ଗଛଟି, ମଧ୍ୟ ଛୋଟ ପିଲାଟେ ପରି କାଳେ ଉଇ ଲାଗିଯିବ, କାହିଁକିନା ବର୍ଷା ଦିନ ଏତେ ଉଇ ଲାଗେନି।
1: ଆଜ୍ଞା,
0: ତେଣୁ ସେ ବଞ୍ଚିଯାଏ ଶୀଘ୍ର ଶୀଘ୍ର ଧୀରେ ଧୀରେ, କିନ୍ତୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଯେତେବେଳେ ଆପଣ ଗଛ ଲଗେଇବେ ଉଇ ଲାଗିବାର ସମ୍ଭାବନା ଥାଏ, ତେଣୁ ସେଠି ପେଷ୍ଟିସାଇଡ୍ସ ଆପଣ ଦେବେ ଏବଂ ତାର କୋଡ଼ା ଘୋଷା କରିକି ତାକୁ ସାର ଦେଇକି ତାକୁ ଭଲରେ ବଢ଼େଇବେ। ସେତେବେଳେ ପର୍ଯ୍ୟନ୍ତ ତାର ଧ୍ୟାନ ଆପଣ ନଉଥିବେ, ସେ ପର୍ଯ୍ୟନ୍ତ ସେ ରହିଥିବ, ତାକୁ ଯେତେ ଭଲ ପାଉଥିବେ ଆପଣଙ୍କ ଭଲ ପାଇବାକୁ ନେଇକି ସେ ଗଛ ଧୀରେ ଧୀରେ ମଧ୍ୟ ବଢିବ।
1: ଆଜ୍ଞା, କଥା ପ୍ରସଙ୍ଗରେ କହୁଥିଲେ ଯେ ଅନେକ ସମୟରେ ଗଛ କେବଳ ଯେ ଆମକୁ ଛାଇ ଦିଏ ତା ନୁହେଁ, ମାଟିର ଆର୍ଦ୍ରତା ମଧ୍ୟ ବଢ଼େଇଥାଏ। ତେବେ ଏମିତି କୋଉ ଗଛ ଅଛି ଯାହାଦ୍ୱାରା କି ଭୂତଳ ଜଳସ୍ତର ବଢିବା ଏବଂ ଜଳ ସଂରକ୍ଷଣ ହେବାର ସମ୍ଭାବନା ରହିଛି?
0: ଶାଳ, ଅର୍ଜୁନ, ନିମ୍ବ, କରଞ୍ଜ, ବାହାଡ଼ା, ହରିଡ଼ା, ଆମ୍ବ, ଜାମୁ, ଅଁଳା, କଦମ୍ବ ଇତ୍ୟାଦି ଗଛ, ଏଗୁଡ଼ାକ ସବୁ ଆମ ଜଙ୍ଗଲରେ ଏମିତି ବି ମିଳନ୍ତି। ଲୋକାଲି ଯୋଉ ଗଛ ରହୁଛି, ଯେମିତି ଆମେ ଆଣିକି କହିବା ଆପଲ ଆଉ ଅଙ୍ଗୁର ଗଛ ଆମେ ଲଗେଇବା, ସେଟା ଆମ ଲୋକାଲ ଗଛ ନୁହଁ। ଯୋଉଠି ଆମେ ରହୁଛେ ଆମ ଚାରିପଟେ ଆମେ ଯୋଉ ଗଛ

0: ସବୁ ଦେଖୁଛେ, ସେଇ ଗଛ ହିଁ ସେଇ ଜାଗାରେ ଭଲ ବଢିବ।
1: ଆଜ୍ଞା, ଜଳଧାରଣ କ୍ଷମତା କୋଉ କୋଉ ଗଛର ଭଲ ରହିଛି?
0: ଯେତେ ଗଛ ମୁଁ ନାଁ କହିଲି ବର୍ତ୍ତମାନ, ସମସ୍ତଙ୍କର ଜଳଧାରଣ କ୍ଷମତା ଭଲ ରହିଛି।
1: ଆଜ୍ଞା, ଅନେକ ସମୟରେ ଆମେ ଦେଖିଥାଉ ଯେ କେବଳ ଫଳ ଗଛ ନୁହେଁ, ବହୁଜନ ବର ଗଛ, ଓସ୍ତ ଗଛ, ନିମ୍ବ ଗଛ ଏଗୁଡ଼ିକ ମଧ୍ୟ ଲଗେଇଥାନ୍ତି, ତେବେ ଏଇ ଯୋଉ ଗଛ ଗୁଡ଼ିକ ଲଗେଇବା ଦ୍ଵାରା କଣ ଉପକାର ହେଇଥାଏ?
0: ବରଗଛ ବହୁତ ଦିନ ବଞ୍ଚିଥାଏ।
1: ଆଜ୍ଞା,
0: ତେଣୁ ସିଏ ବହୁତ ଦିନ ଯାଏ ଲୋକଙ୍କୁ ଛାଇ ଏବଂ ଅମ୍ଳଜାନ ଯୋଗେଇଥାଏ, ତେଣୁ ସେ ଗଛଟା ସମସ୍ତେ ଲଗେଇବାକୁ ଭଲ ପାଆନ୍ତି। କାହିଁକିନା ଯେତେ ଦିନ ପର୍ଯ୍ୟନ୍ତ ସେ ବରଗଛ ଉସ୍ତଗଛ ସେଠି ଥିବ, ତାକୁ ସେତେ ଦିନ ପର୍ଯ୍ୟନ୍ତ ଲୋକ ମନେ ରଖିଥିବେ। ଏଇଠି ଗୋଟେ ଛୋଟିଆ କଥା କହିବି, ମୋ ନିଜ କଥା, ଆମ ବାଡ଼ିରେ ଗୋଟେ ଆମ୍ବ ଗଛ ଅଛି, ସେଟାକୁ ଆମେ ଖାଲି ଆମ୍ବ ଗଛ କହୁନା, ଆମେ କହୁ ଏଇଟା ହଉଛି ଆମ ବୋଉ ଆମ୍ବ ଗଛ। ମୋ ଶାଶୁ ସେ ଗଛଟିକି ଲଗେଇଛନ୍ତି, ଆଜି ବି ସେ ଗଛଟି ଅଛି, ତା ଦେହରେ ଫଳ ହଉଛି ବହୁତ ମିଠା। ତା ସହିତ ଯୋଉ ଭାବନାଟା ଯୋଡ଼ି ହେଇ ରହିଛି, ସେଇ ଜିନିଷ ଯୋଉ ଲୋକ ଲଗେଇଥାନ୍ତି ବର ଗଛ ଓସ୍ତ ଗଛ, ତାଙ୍କର ଭାବନାଟା ମଧ୍ୟ ସେଇ ଗଛ ସହିତ ଯୋଡ଼ି ହେଇକି ରହିଥାଏ।
1: ଆପଣ ଯେମିତି କହିଲେ ଯେ ଗଛଟିଏ ଲଗେଇଲେ ତାର ଯତ୍ନ ନେବା ତ ଦରକାର ନିହାତି ଭାବରେ, ତେବେ ଏମିତି କିଛି ଗଛ ଅଛି ଯାହାଦ୍ୱାରା ଉପକାର ହେଇଥାଏ ସତ, କିନ୍ତୁ ତାର ଯତ୍ନ ଟିକେ କମ୍ ନେଲେ ମଧ୍ୟ ଚଳିବ?
0: ହଁ, ଯେମିତି ଆମର ୟୁକାଲିପ୍ଟସ୍, ଆକାଶିଆ ଏସବୁ ଗଛ ଲୋକାଲି ଅଛି, ଯୋଉଗୁଡାକ ଆମ ନର୍ସରୀ ମାନଙ୍କରେ ସହଜରେ ଉପଲବ୍ଧ ରହୁଛି, ବିନା ମୂଲ୍ୟରେ ଉପଲବ୍ଧ ରହୁଛି।
1: ଆଜ୍ଞା,
0: ଲୋକମାନେ ସେଗୁଡ଼ାକ ନେଇକି ନିଜ ବାଡି ବଗିଚାରେ ଲଗେଇ ପାରିବେ, ଯତ୍ନ ବେଶୀ ନେବାକୁ ପଡ଼ିବନି, ଆଉ ବର୍ଷା ଦିନରେ ହିଁ ଲଗେଇବେ।
1: ଆପଣ ଯେମିତି କହିଲେ ଆମେ ଫଳ ଗଛ ମଧ୍ୟ ଲଗେଇ ପାରିବା, ଆକାଶିଆ ଗଛ ଲଗେଇ ପାରିବା, ତେବେ କୋଉ ପ୍ରକାର ଗଛ ଅଧିକରୁ ଅଧିକ ଲଗେଇବା ବର୍ତ୍ତମାନ ସମୟରେ ନିହାତି ଦରକାର?
0: ବର୍ତ୍ତମାନ ସମୟରେ ଆପଣ ଯାହା ବି ଗଛ ଲଗାନ୍ତୁ ନିହାତି ଦରକାର, କାହିଁକି ନା ଜଳବାୟୁର ଯୋଉ ଅବସ୍ଥା ବର୍ତ୍ତମାନ, ତେଣୁ ବୃକ୍ଷ ଆଚ୍ଛାଦିତ ଅଞ୍ଚଳ ବୃଦ୍ଧି ପାଇବା ଦରକାର। ତେଣୁ ଆପଣଙ୍କୁ ଯେମିତି ସୁବିଧା ହଉଛି, ଆମର ଯୋଉ ନିକଟସ୍ଥ ନର୍ସରୀ ବନ ବିଭାଗର ରହିଛି, ନର୍ସରୀକୁ ଯାଆନ୍ତୁ, ଆପଣ ନିଜେ ଚଏସ୍ କରନ୍ତୁ କୋଉ ଚାରା ଆପଣ ତା ଦେହରୁ ଲଗେଇବେ, ଏବଂ ତାକୁ ଆଣି ଆପଣଙ୍କର ଖାଲି ଜାଗା ଗୁଡାକ ଯୋଉଠି ଅଛି, ଯୋଉଠିକି ଆପଣ ତାକୁ ପ୍ରୋଟେକ୍ସନ୍ ଦେଇପାରିବେ, ସେଇଭଳିଆ ଜାଗାରେ ଲଗାନ୍ତୁ, ଏବଂ 4-5 ବର୍ଷ ଭିତରେ ଗଛଟି ବହୁତ ବଡ଼ ହେଇଯାଇଥିବ, ଏବଂ ତା ପାଇଁ ଆପଣଙ୍କୁ ପରେଶାନ ହେବାକୁ ପଡ଼ିବନି, ଆଉ ସେ ନିଜେ ନିଜେ ଗଛଟି ବଢ଼ିଯିବ।
1: ଆଜ୍ଞା, ଆପଣ କହୁଥିଲେ ଯେ ଧୀରେ ଧୀରେ ଜଙ୍ଗଲର ଘନତ୍ୱ କମିଯାଉଛି, ତେବେ ସେଇ ଘନତ୍ୱକୁ ବଢ଼ାଇବା ପାଇଁ କିଛି ଆମେ କରିପାରିବା କି?
0: ଜଙ୍ଗଲର ଘନତ୍ୱକୁ ବଢ଼ାଇବା ପାଇଁ ବନ ବିଭାଗ କରୁଛି, ସେଇଠି ସିଲ୍ଭିକଲଚରାଲ ଅପରେସନ୍ ହଉଛି, ମଞ୍ଜି ପଡିକି ଯୋଉ ନୂଆ ଚାରା ବାହାରିଛି ସେ ଚାରା କେମିତି ବଢିବ ସେ ପାଇଁ ଅପରେସନ୍ ହଉଛି, ସେ ଜାଗାରେ କେମିତି ପ୍ରୋଟେକ୍ସନ୍ ହଉଛି ଯେ ଚାରାଟି ନଷ୍ଟ ହବନି, ପ୍ରୋଟେକ୍ସନ୍ ଏଇଥିପାଇଁ ହଉଛି ଯେ ସେ ଜାଗାରେ ଚୋର ପଶିକି ଗଛ କାଟି ଯେମିତି ନ ନବ,
1: ଆଜ୍ଞା,
0: ଏବଂ ପଶୁପକ୍ଷୀ କେମିତି ରହିପାରିବେ, ସେମାନଙ୍କ ପାଇଁ ଜଳାଶୟ ତିଆରି ହଉଛି, ଘାସର ମିଡ ତିଆରି ହଉଛି, ଖାଲି ଜାଗା ଯୋଉଠି ଅଛି ସେଠି ଘାସ ମଞ୍ଜି ବୁଣା ହେଇ ଘାସ ଚାଷ କରାହଉଛି, ଏବଂ ମାଟିର ଆର୍ଦ୍ରତା ବଢେଇବା ପାଇଁ ଚେକ୍ ଡ୍ୟାମ୍ ସବୁ କରାହଉଛି, ଯେତେବେଳେ ଦେଖେ ବର୍ଷା ହବ ପାହାଡରୁ ସବୁ ପାଣି ଗୁଡାକ ଝରି ଯାଉଛି ତଳକୁ, ମୃତ୍ତିକା କ୍ଷୟ ହେଉଛି, ତେଣୁ ଜଙ୍ଗଲକୁ ମୃତ୍ତିକା କ୍ଷୟରୁ ରକ୍ଷା କରିବା ପାଇଁ ଚେକ୍ ଡ୍ୟାମ୍ ସବୁ ତିଆରି ହଉଛି, ମାଟିର ଆର୍ଦ୍ରତା ଯାହାଫଳରେ ଜଙ୍ଗଲଟି ପୁଣି ଥରେ ଗଢି ଉଠିବା ପାଇଁ ତାକୁ ସୁଯୋଗ ମିଳୁଛି।
1: ଆଜ୍ଞା, ଆପଣ ଦେଖିଥିବେ ଶୁଣୁଥିବେ ଖବରକାଗଜରୁ ହଉ ବା ଗଣମାଧ୍ୟମରୁ ହଉ ଯେ ଅନେକ ଦେଶରେ ବର୍ତ୍ତମାନ ମରୁଭୂମି ପାଲଟି ଯାଇଥିବା ଜାଗା ମଧ୍ୟ ସବୁଜିମାରେ ଭର୍ତ୍ତି ହେଇଯାଇଛି, ତେବେ ଆମ ଦେଶରେ ମଧ୍ୟ ସେମିତି କିଛି ପଦକ୍ଷେପ ନିଆଯାଉଛି କି?
0: ଭାରତୀୟ ବନ ସର୍ବେକ୍ଷଣ ରିପୋର୍ଟ 2023 ଅନୁସାରେ ଓଡ଼ିଶାରେ 33.67% ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳ ରହିଛି।
1: ଆଜ୍ଞା,
0: ତେଣୁ ଆମେ ନ୍ୟାସନାଲ ଟାର୍ଗେଟ ଠାରୁ ବହୁତ ଭଲରେ ଅଛୁ, ଏବଂ 52,433 square kilometers ଜଙ୍ଗଲ ଏରିଆ ଆମ ପାଖରେ ଅଛି। ତ ଏହା କେବଳ ସମ୍ଭବ ହେଇଛି ଆମର ଯେତେ ଭିଏସ୍ଏସ୍ ମାନେ ଅଛନ୍ତି, ପାଖାପାଖି 16,217 ଭିଏସ୍ଏସ୍ ଅଛନ୍ତି, ବନ ସୁରକ୍ଷା ସମିତି କୁହାଯାଉଛି, ଯୋଉମାନେ କି ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗାଁ ମାନଙ୍କରେ ରହନ୍ତି। ଆମ ଓଡ଼ିଶାରେ ପ୍ରାୟ 15,350 ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗ୍ରାମ ରହିଛି, ଯୋଉମାନେ କି ଡିପେଣ୍ଡ କରନ୍ତି ଜଙ୍ଗଲ ଉପରେ, ଏବଂ ସେମାନେ ହିଁ ଜଙ୍ଗଲର ସୁରକ୍ଷା କରିଥାନ୍ତି।
1: ଏଇ ଯୋଉ ବନ ସୁରକ୍ଷା ସମିତି କେମିତି ସୁରକ୍ଷା ଦେଇଥାଏ ଜଙ୍ଗଲ?
0: ବନ ସୁରକ୍ଷା ସମିତି ସବୁବେଳେ ଆମ ସହିତ ରହିଛନ୍ତି, ଆମର ଯାହା ଯାହା କାମ ହଉଛି, ଯେମିତି ଫିଜିକାଲ ଲେବର କାମ ହେଲା ସେମାନେ କରନ୍ତି, ପ୍ରୋଟେକ୍ସନ ସେମାନେ ଦିଅନ୍ତି, ତାଙ୍କୁ ନେଇକି ଆମେ କାମ କରୁ। ଆମେ ଯୋଉ ପ୍ରୋଟେକ୍ସନ ସ୍କ୍ୱାଡ ସବୁ ଥାଏ, ସୁରକ୍ଷା କର୍ମୀ ଯୋଉ ଥାନ୍ତି, 10-ଜଣିଆ ଦଳ କିମ୍ବା 5-ଜଣିଆ ଦଳ, ଆମେ ସେଇ ଯୋଉ ବନ ସୁରକ୍ଷା ସମିତିର ଯୋଉ ଅଛନ୍ତି ସେମାନଙ୍କ ଦ୍ୱାରା ଚୟନ କରାଯାଇ ସେମାନେ ପ୍ରୋଟେକ୍ସନ ବି ଦିଅନ୍ତି। ଜଙ୍ଗଲରେ କୋଉ କୋଉ ଗଛ ଲାଗିବ, ମନେକର ଆମେ ସେଠି ବନୀକରଣ କଲୁ, କୋଉ ଜାଗାଟା ବହୁତ ଖରାପ ହେଇଯାଇଛି ଜଙ୍ଗଲ, ସେ ଜାଗାରେ ବନୀକରଣ କରିବା ଦରକାର ହେଲା, ତ ସେ ଜାଗାରେ କୋଉ ଗଛ ଲାଗିବ ସେଇଟା ମଧ୍ୟ ବନ ସୁରକ୍ଷା ସମିତି ଡିସାଇଡ୍ କରିଥାଏ। ସେମାନେ କ'ଣ ଡିସାଇଡ୍ କରନ୍ତି?

0: ନା ଲୋକାଲି ଯୋଉ ଗଛ ଗୁଡାକ ସେଠି ମିଳେ, ଯୋଉ ଗଛରୁ ସେମାନେ ଅଣକାଶ ବନଜାତ ଦ୍ରବ୍ୟ ପାଆନ୍ତି, ସେମାନଙ୍କର କାମରେ ଲାଗେ, ସେଇମାନେ ସେଇ ଗଛ ସବୁ ସଜେଷ୍ଟ କରନ୍ତି, ଆମେ ସେଇ ଗଛର ଚାରା ତିଆରି କରୁ ଏବଂ ସେଇ ଜାଗାରେ ବନୀକରଣ
1: କରିଥାନ୍ତି। ଆଜ୍ଞା, ଆପଣ ଯେମିତି କହିଲେ ଯେ ଯୋଉ ଜଙ୍ଗଲ ଯଦି କୌଣସି ଅଂଶ ନଷ୍ଟ ହେଇଯାଇଥାଏ ପୁଣି ତାକୁ ବନୀକରଣ କରାଯାଏ, ଯଦି ବଡ଼ ଜାଗା ଖାଲି ପଡ଼ିଛି ବା ନଷ୍ଟ ହେଇଯାଇଛି ତାକୁ ଶୀଘ୍ର ସେଥିରେ ବୃକ୍ଷ ରୋପଣ କରିବା ପାଇଁ କି ଆପଣ କିଛି ପଦ୍ଧତି ଆପଣେଇଥାନ୍ତି?
0: ସେଥିପାଇଁ କିଛି ପଦ୍ଧତି ନଥାଏ। ଆମର ପ୍ରତ୍ୟେକ ଯେଉଁ ବନାଞ୍ଚଳ ଅଛି, ବନାଞ୍ଚଳରେ ସେମାନେ ତାଙ୍କର ନିଜ ଜାଗାରେ ଦେଖନ୍ତି ଯେ କେଉଁ କେଉଁ ଜାଗା ଫାଙ୍କା ଅଛି, ଚଳିତ ବର୍ଷ ବନୀକରଣ କରାଯାଇପାରିବ, ତେଣୁ ସେମାନେ ଜାନୁଆରୀ ମାସରୁ ଏ ପ୍ରସ୍ତୁତିଟି ଆରମ୍ଭ କରିଦେଇଥାନ୍ତି। ସେହି ଅନୁସାରେ ଜାନୁଆରୀ ମାସରୁ ମଧ୍ୟ ଚାରା ପ୍ରସ୍ତୁତି କାମ ଆରମ୍ଭ ହୋଇଥାଏ ଏବଂ ସେମାନେ ଲୋକମାନଙ୍କ ସାଙ୍ଗରେ ନେଇକି ସେ ଜାଗାରେ ବନୀକରଣ କରିଥାନ୍ତି।
1: ବର୍ତ୍ତମାନ ତ ବନ ମହୋତ୍ସବ ସପ୍ତାହ ଆମେ ପାଳନ କରୁଛୁ, ତେବେ ଏଇ ସପ୍ତାହ କେବେଠାରୁ ପାଳନ କରାଯାଉଛି, ଏହାର ମୁଖ୍ୟ ଆଭିମୁଖ୍ୟ କ'ଣ ରହିଛି?
0: ବନ ମହୋତ୍ସବ ସପ୍ତାହ ବା ଫେଷ୍ଟିଭାଲ୍ ଅଫ୍ ଟ୍ରି, ଏଇଟା ପ୍ରକୃତରେ ଆରମ୍ଭ ହୋଇଥିଲା 1950 ମସିହା ଠାରୁ। ଡକ୍ଟର କେ ଏମ୍ ମୁନ୍ସି, ଆମର ପୂର୍ବତନ ୟୁନିୟନ୍ ମିନିଷ୍ଟର, ଏଇଟାକୁ ପ୍ରଥମେ ଆରମ୍ଭ କରିଥିଲେ, କାହିଁକିନା ଜନ ଆନ୍ଦୋଳନ ନିହାତି ଆବଶ୍ୟକ ପଡ଼ିଲା। ଧୀରେ ଧୀରେ ଜଳବାୟୁ ପରିବର୍ତ୍ତନ ହେଲା, ସମସ୍ତେ ଜାଣିଲେ ଯେ ଜଳବାୟୁ ଠିକ୍ ରଖିବା ପାଇଁ ହେଲେ ଜଙ୍ଗଲର ସୁରକ୍ଷା କରିବାକୁ ପଡ଼ିବ, ତେଣୁ ଏଇଟା ଜନ ଆନ୍ଦୋଳନରେ ପରିଣତ ଏଇଥିପାଇଁ ହେଲା ଯେ ଖାଲି ତ ଗୋଟେ ବିଭାଗ ଏଇ କାମ କରିପାରିବ ନାହିଁ, ଲୋକଙ୍କ ସହାୟତାରେ ହିଁ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ପଡ଼ିବ। ତେଣୁ ଜନ ଆନ୍ଦୋଳନ କେମିତି ହବ, ଗୋଟେ ସପ୍ତାହ କରିବା, ସମସ୍ତଙ୍କୁ ଆୱେର୍ କରିବା, ଏଇ ଯୋଉ ଉଦ୍ଦେଶ୍ୟଟାକୁ ନେଇକି କରାଯାଇଥିଲା। ଆଉ ଏଇ ଯୋଉ ବନ ମହୋତ୍ସବ କେବଳ ବୃକ୍ଷରୋପଣର ଏକ କାର୍ଯ୍ୟକ୍ରମ ନୁହେଁ, ଏହା ପ୍ରକୃତି ପ୍ରତି ଆମର ଦାୟିତ୍ୱବୋଧକୁ ସୁଦୃଢ଼ କରିବା ଏକ ପଦକ୍ଷେପ। ପ୍ରତିବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହରେ ଏହା ପାଳନ କରାଯାଏ। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ଅଧିକରୁ ଅଧିକ ବୃକ୍ଷରୋପଣ, ବନ ସଂରକ୍ଷଣ ଏବଂ ପରିବେଶ ପ୍ରତି ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା। ଏହି ଅବସରରେ ଆମେ ବିଦ୍ୟାଳୟ, ମହାବିଦ୍ୟାଳୟ, ସରକାରୀ ସଂସ୍ଥା, ଅନ୍ୟ ଡିପାର୍ଟମେଣ୍ଟ, ସାଧାରଣ ଲୋକ ସମସ୍ତଙ୍କୁ ନେଇକି ବୃକ୍ଷରୋପଣ କାର୍ଯ୍ୟ କରିଥାଉ।
1: ଆଜ୍ଞା, ତେବେ ଏଇ ଯୋଉ ବନ ମହୋତ୍ସବ ସପ୍ତାହ ସମୟରେ କଣ ସବୁ କାର୍ଯ୍ୟକ୍ରମ ମାନ ଗ୍ରହଣ କରାଯାଇଥାଏ?
0: ଓଡ଼ିଶାର ବନ ବିଭାଗ ବନ ମହୋତ୍ସବ ସପ୍ତାହରେ ରାଜ୍ୟର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ, ନିଃଶୁଳ୍କ ଚାରା ବଣ୍ଟନ, ସଚେତନତା ରାଲି, ପ୍ରକୃତି ସଚେତନତା ଶିବିର, ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ପ୍ରତିଯୋଗିତା କରାଯାଇଥାଏ, ସ୍କୁଲ କଲେଜରେ ଯୋଉ ଡିବେଟ୍, ଡ୍ରଇଂ କମ୍ପିଟିସନ ଏସବୁ କରାଯାଇଥାଏ ଏବଂ ଜନ ସହଭାଗିତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ଏହା ସହିତ ଗ୍ରାମ୍ୟ ଅଞ୍ଚଳରେ ବନ ସୁରକ୍ଷା ଏବଂ ବୃକ୍ଷରୋପଣ ସମ୍ପର୍କରେ ସଚେତନତା ବୃଦ୍ଧି ପାଇଁ ବିଭିନ୍ନ ଅଭିଯାନ ମାନ କରାଯାଇଥାଏ। ସମସ୍ତଙ୍କ ସହଯୋଗରେ ସବୁଜ ଓଡ଼ିଶା ଗଠନ ହେଉଛି ଏହାର ମୂଳ ଉଦ୍ଦେଶ୍ୟ।
1: ଆପଣ ଯେମିତି କହିଲେ ଯେ ଲୋକମାନଙ୍କୁ ସଚେତନ କରିବା ପାଇଁ ମଧ୍ୟ କାର୍ଯ୍ୟକ୍ରମ କରାଯାଇଥାଏ, ତା ଛଡ଼ା ଆପଣଙ୍କର ବିଭାଗ ପକ୍ଷରୁ ମାଗଣାରେ ଚାରା ବଣ୍ଟନ କରାଯାଏ, ଏଇ ଯୋଉ ମାଗଣାରେ ଚାରା ବଣ୍ଟନ କରାଯାଏ ଏ ସମ୍ପର୍କରେ ଲୋକଙ୍କ ପାଖରେ ଆପଣ କେମିତି ପହଞ୍ଚିଥାନ୍ତି?
0: ଯୋଉ ଚାରା ଉତ୍ପାଦନ କେନ୍ଦ୍ର ଆମର ରହିଛି, ପ୍ରତ୍ୟେକ ଚାରା ଉତ୍ପାଦନ କେନ୍ଦ୍ରରେ ଯିଏ ଚାର୍ଜ ଅଛନ୍ତି ସେମାନଙ୍କର ମୋବାଇଲ ନମ୍ବରଟି ଚାରିଆଡ଼େ ଦିଆଯାଏ।
1: ଆଜ୍ଞା,
0: ସେମାନେ ଡିଭିଜନ ଲେବୁଲରେ ମୋବାଇଲ ନମ୍ବରଟି ଦେଇଥାନ୍ତି ଯେ ଯେଉଁମାନଙ୍କର ଚାରା ଦରକାର ଅଛି ସେମାନେ ସେଠି କଣ୍ଟାକ୍ଟ କରିପାରିବେ, କିମ୍ବା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ମଧ୍ୟ ଯାଇ ଲୋକମାନେ ସେମାନଙ୍କର ଆବଶ୍ୟକତା କ'ଣ ଅଛି ସେମାନେ ଆପ୍ଲିକେସନ ମାଧ୍ୟମରେ ମଧ୍ୟ ଦେଇଥାନ୍ତି ଏବଂ ସେଠାରୁ ମଧ୍ୟ ସେମାନେ ପାଇଯାଇଥାନ୍ତି। ଏହାଛଡ଼ା ଆମର ଗୋଟେ ୱେବସାଇଟ୍ ଅଛି, ୱେବସାଇଟ୍ରେ ମଧ୍ୟ ଆମେ ଡିଟେଲ କେଉଁ ଜିଲ୍ଲାରେ କେଉଁ ବନଖଣ୍ଡରେ କେତେ ଚାରା ରହିଛି, କେତେ ନର୍ସରୀ ରହିଛି ତାର ମଧ୍ୟ ବିବରଣୀ ଆମେ ଦେଇଥାଉ, ଯେଉଁଠାରୁ କି ଲୋକମାନେ ସେମାନଙ୍କର ନିକଟସ୍ଥ ଯେଉଁ ଚାରା ଉତ୍ପାଦନ କେନ୍ଦ୍ରକୁ ଯାଇ ତାଙ୍କର ଆବଶ୍ୟକ ମୁତାବକ ଚାରା ମଧ୍ୟ ସେମାନେ ସେଠୁ ପାଇପାରୁଛନ୍ତି। ଆମର ଯେଉଁ ୱେବସାଇଟ୍ ଅଛି ତାର ଠିକଣା ହେଲା odishaforest.in।
1: ସାଧାରଣ ଲୋକ ଚାହିଁଲେ ମଧ୍ୟ ଏଇ ୱେବସାଇଟ୍କୁ ଯାଇ ସେ ସବୁ ପ୍ରକାର ସୂଚନା ପାଇପାରିବେ।
0: ବନ ମହୋତ୍ସବ ସମୟରେ ଆମେ ଆଉ ଗୋଟେ କ୍ୟାମ୍ପେନ୍ ମଧ୍ୟ କରୁଛୁ, ଯୋଉଟାକି ଆମର ମାନ୍ୟବର ଭାରତର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି। ଏଇ କ୍ୟାମ୍ପେନ୍ଟି ହେଉଛି ଏକ ପେଡ୍ ମା କେ ନାମ ବା ମା ପାଇଁ ଗଛଟି, ଏବଂ 2024 ମସିହା ଠାରୁ ଏହା ଆରମ୍ଭ ହୋଇଛି। ଏଥିରେ ଆମେ 2024 ମସିହାରେ 6.5 କୋଟି ଚାରା ଆମେ ଓଡ଼ିଶାରେ ଲଗେଇଥିଲେ, 2025 ମସିହାରେ 7.5 କୋଟି ଚାରା ଆମେ ଲଗେଇଥିଲେ। ମାନେ ଲୋକଙ୍କୁ ଆହୁରି ଗଛର ନିକଟତର କରିବା ପାଇଁ ପ୍ରତ୍ୟେକ ଲୋକ ନିଜ ମା ପାଇଁ ଗଛଟିଏ ଲଗେଇବ। ଆଉ ସବୁଠୁ ଇଣ୍ଟରେଷ୍ଟିଂ ହେଲା ତା ପାଇଁ ଗୋଟେ ୱେବସାଇଟ୍ ମଧ୍ୟ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ତରଫରୁ କରାଯାଇଥିଲା, marylife.nic.in। ଏଇ marylife.nic.in କୁ ଯାଇକି ଆପଣ ନିଜକୁ ରେଜିଷ୍ଟର କରିପାରିବେ ଏବଂ ଆପଣଙ୍କ

0: ମା ପାଇଁ ଯେଉଁ ଗଛଟି ଆପଣ ଲଗେଇଥିଲେ ସେ ସମୟରେ ଯେଉଁ ଫଟୋଟି ନେଇଥିଲେ ସେ ଫଟୋ ସହିତ ଆପଣଙ୍କ ଡିଟେଲ ମଧ୍ୟ ତା ଦେହରେ ଦେଇପାରିବେ। ଏ ବର୍ଷ ମଧ୍ୟ ସେଇ କ୍ୟାମ୍ପେନ୍ ଚାଲିଛି। ଏ ବର୍ଷ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ତରଫରୁ ମାନେ ଓଡ଼ିଶାକୁ
1: ଆଜ୍ଞା
0: 3.67 କୋଟି ଚାରା ରୋପଣ କରିବା ପାଇଁ,
1: ଆଜ୍ଞା
0: ତେଣୁ ଏଇ ବନ ମହୋତ୍ସବ ସପ୍ତାହରେ ମୋର ସମସ୍ତଙ୍କୁ ଅନୁରୋଧ, ଆପଣମାନେ ନିଜ ମା ପାଇଁ ଗଛଟିଏ ଲଗାନ୍ତୁ ଏବଂ ଫଟୋ ଉଠାନ୍ତୁ, ଫଟୋ ସୋସିଆଲ ମିଡ଼ିଆରେ ବି ତ ଛାଡ଼ନ୍ତୁ। ଏଇ ଯେଉଁ marylife.nic.in ଯେଉଁ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆର ୱେବସାଇଟ୍ ଅଛି, ତା ଦେହରେ ମଧ୍ୟ ଅପଲୋଡ଼ କରନ୍ତୁ।
1: ଆପଣ ଯେମିତି କହିଲେ ଯେ ଯେକୌଣସି କାର୍ଯ୍ୟକ୍ରମ ହେଇଥାଉ ତାର ସଫଳତା ଅନେକ ସମୟରେ ନିର୍ଭର କରେ ସାଧାରଣ ଲୋକଙ୍କର ଭାଗିଦାରିତାରେ, ତେବେ ଏଇ ବୃକ୍ଷରୋପଣ ପାଇଁକି ସାଧାରଣ ଲୋକଙ୍କୁ ପ୍ରୋତ୍ସାହିତ କରିବା ପାଇଁକି ଆଉ କ'ଣ କ'ଣ ବ୍ୟବସ୍ଥା ରହିଛି?
0: ସାଧାରଣ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ଆମେ ତ ଜନସଚେତନତା ଶିବିର ମାନ କରୁଛୁ, ଏହା ଛଡ଼ା ଆମେ ପ୍ଲାଷ୍ଟିକ୍ ଫ୍ରି କ୍ୟାମ୍ପେନ୍ ମଧ୍ୟ କରୁଛୁ ଯେ ଆମ ଅଞ୍ଚଳରୁ କିପରି ପ୍ଲାଷ୍ଟିକ୍ ସବୁ ଦୂର କରିଦେବା ଏବଂ ପ୍ଲାଷ୍ଟିକ୍ କେମିତି ବ୍ୟବହାର ନ କରିବା ସେ ପ୍ରତି ମଧ୍ୟ ଦୃଷ୍ଟି ଦେବା, କାହିଁକିନା ପରିବେଶକୁ ସ୍ୱଚ୍ଛ କରିବାକୁ ହେଲେ ପ୍ଲାଷ୍ଟିକ୍କୁ ମଧ୍ୟ ଆମକୁ ବର୍ଜନ କରିବାକୁ ପଡ଼ିବ। ଖାଲି ଗଛ ଲଗେଇଦେଲେ ହେବନି, ତାର ସୁରକ୍ଷା କରିବା ପାଇଁ ମନେକର ନିଆଁ ଦାଉରୁ ରକ୍ଷା କରିବା, ଜଙ୍ଗଲରେ ନିଆଁ ଲାଗିଗଲା ଯେଉଁ ଛୋଟ ଛୋଟ ଚାରା ଗୁଡ଼ାକ ଆଗେ ମରିଯାଏ,
1: ଆଜ୍ଞା
0: ତେଣୁ ନିଆଁ ଦାଉରୁ କେମିତି ଜଙ୍ଗଲକୁ ରକ୍ଷା କରିବା ସେ ପାଇଁ ବନ ବିଭାଗକୁ ମଧ୍ୟ ସାହାଯ୍ୟ କରନ୍ତୁ ଏବଂ ନିଜ ଘରର ଲୋକମାନଙ୍କ ସହିତ ନିଜ ପଡ଼ୋଶୀ ନିଜ ଗାଁର ଲୋକମାନଙ୍କୁ ସାଙ୍ଗସାଥିମାନଙ୍କୁ ସମସ୍ତଙ୍କୁ ଏଥିରେ ସାମିଲ କରାନ୍ତୁ ଏବଂ ସଚେତନ କରାନ୍ତୁ।
1: ତେବେ ଏଇ ଯୋଉ ଜଙ୍ଗଲରେ ନିଆଁ ଲାଗେ ତାର କ'ଣ କାରଣ ରହିଛି ଏବଂ ଯେମିତି ଜଙ୍ଗଲରେ ନିଆଁ ନ ଲାଗିବ ସେଥିପାଇଁ କି କ'ଣ କରିବା ଦରକାର?
0: ଆମର ଓଡ଼ିଶାର ପ୍ରାୟତଃ ଜଙ୍ଗଲ ପର୍ଣ୍ଣମୋଚୀ ଜଙ୍ଗଲ, ପର୍ଣ୍ଣମୋଚୀ ଜଙ୍ଗଲ ବର୍ଷରେ 2 ଥର ପତ୍ର ଝଡ଼ା ଦିଏ, ତେଣୁ ଆମର ଜଙ୍ଗଲ ଚଟାଣରେ ସବୁବେଳେ ପତ୍ରର ଗଦା ରହିଥାଏ, ସେଥିରେ ଯେତେବେଳେ ଶିକାରୀ ଯାଉଛି ଗୋଟିଏ ପଟରୁ ନିଆଁ ଲଗେଇଦେଲେ ପଶୁଟି ଦୌଡ଼ିବା ଆରମ୍ଭ କରିବ ଏବଂ ତାକୁ ଶିକାର କରିବାକୁ ସୁବିଧା ହେବ, ସେ ପାଇଁ ମଧ୍ୟ ନିଆଁ ଲଗେଇ ଦେଉଛି। ଦୁଇରେ ଯେତେବେଳେ ଅଣକାଷ୍ଠ ବନଜାତ ଦ୍ରବ୍ୟ ତୋଳିବା ପାଇଁ ଲୋକ ଯାଉଛନ୍ତି, ଗଛ ମୂଳଟା ଯଦି ସଫା ହେଇଯାଆନ୍ତା, ଉଦାହରଣ ସ୍ୱରୂପ ମହୁଲ, ମହୁଲ ଫୁଲ ଗୁଡାକ ଗୋଟେଇବା ପାଇଁ ଗଛ ମୂଳଟା ସଫା ଦରକାର, ତ ଗଛ ମୂଳଟା ସଫା କରିବା ପାଇଁ ସେମାନେ ନିଆଁ ଲଗେଇ ଦେଉଛନ୍ତି, ସେ ଗଛ ମୂଳ ସହିତ ନିଆଁଟି ସ୍ପ୍ରେଡ୍ କରିଯାଉଛି। ବେଳେବେଳେ ଜଙ୍ଗଲ ପାଖରେ ଥିବା ଚାଷ ଜମି ଗୁଡ଼ିକ ଅମଳ ପରେ ଯେଉଁ ରେସିଡ୍ୟୁଟା ରହୁଛି ତାକୁ ନିଆଁ ଲଗେଇ ଦେଉଛନ୍ତି, ତ ସେଇ ନିଆଁଟା ମଧ୍ୟ ସ୍ପ୍ରେଡ୍ କରିଯାଉଛି ଜଙ୍ଗଲ ଭିତରକୁ।
1: ଆଜ୍ଞା, ତେବେ ଏଇ ନିଆଁ ଯେମିତି ନ ଲାଗିବ ବା ନିଆଁ ଲାଗିବା ସମୟରେ ଆମେ କ'ଣ କରିପାରିବା ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ? କି
0: ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ଆମର ପ୍ରୋଟେକ୍ସନ ସ୍କ୍ୱାଡ୍ ସବୁ ରହିଛନ୍ତି, ସେ ପାଇଁ ଆମେ ସଚେତନତା ଶିବିର ମଧ୍ୟ କରୁଛୁ, ଦାସକାଠିଆ ପାଲା ମାଧ୍ୟମରେ ଲୋକଙ୍କୁ ସଚେତନ କରାଉଛୁ। ଆମର ଏଲ୍ଇଡି ଟିଭି ସବୁ ଗାଡ଼ିମାନଙ୍କରେ ଫିଟ୍ ହେଇ ବିଭିନ୍ନ ଡ୍ରାମା ଗୀତ ସହାୟତାରେ ଲୋକଙ୍କୁ ସଚେତନ କରାହଉଛି, ଛୋଟ ଛୋଟ ନାଟକ ମାଧ୍ୟମରେ ମଧ୍ୟ ଦେଖୁଛନ୍ତି, ମିଟିଂ କରାହଉଛି, ମିଟିଂ କରିକି ସେମାନଙ୍କୁ ବୁଝା ହଉଛି ନିଆଁ ଲଗାଅ ନାହିଁ। ଆମର ଏବେ କରାହେଇଛି ମହୁଲ ଗଛ ତଳଟା ଆଗ୍ରୋନେଟ୍ରେ କଭର କରିଦିଆ ହଉଛି, ତ କଭର କରିଦେଲେ ସେମାନଙ୍କୁ ତୋଳିବା ପାଇଁ ସୁବିଧା ହଉଛି, ତେଣୁ ସେମାନେ ଯୋଉଠି ତାଙ୍କର ଯାହା ଆବଶ୍ୟକତା ରହିଛି ବନ ବିଭାଗକୁ ଜଣାନ୍ତୁ, ତା ମାନେ ନୁହଁ ଯେ ଆପଣଙ୍କର ଦରକାର ଅଛି ବୋଲି ନିଆଁଟା ଲଗେଇଦେବେ, ଆଜି ଥରେ ଯିବେ ନିଆଁ ଲଗେଇ ମହୁଲ ସଂଗ୍ରହ କରିଦେବେ, କିନ୍ତୁ ନିଆଁ ଲଗେଇ ନିଆଁଟା ଯୋଉ ସ୍ପ୍ରେଡ୍ କଲା ପାଖରେ ଯୋଉ ଛୋଟ ମହୁଲ ଗଛଟା ଉଠିଥିଲା ସେଟା ତ ମରିଗଲା, ତ ଏଇ ଗଛଟା ତ ଆଉ ଚିରନ୍ତନ ନୁହଁ, ଯାହା ପାଖରୁ ଆପଣ ମହୁଲ ଯୋଉ ତୋଳୁଛନ୍ତି ସେଟା ତ ବର୍ଷ ବର୍ଷ ଧରି ରହିବନି, ସିଏ ତ କେବେ ଦିନେ ନଷ୍ଟ ହବ, ତେଣୁ ଆଉ କିଛି ଗଛ ବଢ଼ିଥିଲେ ସିନା ଆପଣଙ୍କ ପିଲା ଛୁଆ ଯାଇ ସେଠୁ ମହୁଲ ତୋଳିବେ, ଆମେ ବି ଲୋକଙ୍କ ସହାୟତାରେ ଫାୟାର ଲାଇନ୍ ସବୁ ଟାଣୁଛୁ ବିଭିନ୍ନ ଜାଗାରେ, କଣ କରୁଛୁ ନା ସେ ରାସ୍ତା କଡ଼ରୁ କିଛି ଦୂର ଛାଡ଼ିକି ଆମେ 10 ମିଟରର ଗୋଟେ ସିଧା ରାସ୍ତା ବେଳେ ତିଆରି କରିଦେଉ, ତାକୁ ମଝିରେ ମଝିରେ ବ୍ଲୋୟର ଆମର ଅଛି ଲିଫ୍ ବ୍ଲୋୟର ସେଇଥିରେ ଆମେ ପତ୍ର ତାକୁ ଝାଡ଼ିଦେଉ, ଯାହାଫଳରେ ନିଆଁଟା ଏପଟରୁ ଆଉ ସେପଟକୁ ମାଡ଼ିଯିବନି।
1: ଆଜ୍ଞା,
0: ନିଆଁ ଲାଗିବା ସମୟରେ ଆମର ଯୋଉ ନିଆଁ ଲିଭାଳି ଦଳ ମଧ୍ୟ ଯାଆନ୍ତି, ନିଆଁକୁ ଆଉ ଆଗକୁ ଯିବା ପାଇଁ ଦିଅନ୍ତି ନାହିଁ।
1: ଶେଷରେ ଆମର ଯୋଉ ଶ୍ରୋତାମାନେ ଏଇ କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନଙ୍କୁ ଆପଣ କ'ଣ କହିବାକୁ ଚାହିଁବେ?
0: ପ୍ରକୃତି ଆମକୁ ଜୀବନ ଦେଇଛି, ତେଣୁ ତାହାର ସୁରକ୍ଷା କରିବା ଆମ ସମସ୍ତଙ୍କର ଦାୟିତ୍ୱ। ଆସନ୍ତୁ ଏହି ବନ ମହୋତ୍ସବ ସପ୍ତାହରେ ଆମେ ସମସ୍ତେ ଅତି କମ୍ରେ ଗୋଟିଏ ଚାରା ଲଗେଇବା ଏବଂ ତାହାକୁ ବଡ଼ ଗଛରେ ପରିଣତ କରିବାର ସଂକଳ୍ପ ନେବା। ଆଜିର ଏହି ଛୋଟ ପଦକ୍ଷେପ ଆସନ୍ତା ପିଢ଼ି ପାଇଁ ଏକ ସୁନ୍ଦର ସୁସ୍ଥ ଓ ସବୁଜ ଭବିଷ୍ୟତ ଗଢ଼ିବ। ଗଛଟିଏ ଲଗାନ୍ତୁ, ତାର ଯତ୍ନ ନିଅନ୍ତୁ ଓ ସବୁଜ ଭବିଷ୍ୟତ ଗଢ଼ନ୍ତୁ।
1: ବାସ୍ତବିକ ଗଛ ଆମର କେତେ ଉପକାରୀ ତାହା ସମସ୍ତେ ଉଣା ଅଧିକ ଜାଣୁ। ତେବେ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଆମେ ନିଶ୍ଚିତ ଭାବରେ ଗୋଟିଏ ଗଛ ଲଗେଇବା ତାର ଯତ୍ନ ନେବା। ଆପଣ ଆମ କାର୍ଯ୍ୟକ୍ରମରେ ସାମିଲ ହେଲେ ବନ ମହୋତ୍ସବରେ କ'ଣ ସବୁ କାର୍ଯ୍ୟକ୍ରମ କରାଯାଉଛି ଏବଂ ଏଥିପାଇଁ ଲୋକମାନଙ୍କୁ କ'ଣ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି ସେ ସମ୍ପର୍କରେ ତ ଅନେକ ଉପାଦେୟ ତଥ୍ୟ।

0: ପ୍ରଦାନ କଲେ। ଯେଉଁମାନେ ଏ କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନେ ନିଶ୍ଚୟ ଏଥିରୁ ପ୍ରେରଣା ପାଇବେ ଏବଂ ଗଛଟିଏ ଲଗାଇବା ପାଇଁ କି ନିଶ୍ଚୟ ଆଗ୍ରହୀ ହେବେ ବୋଲି ଆମେ ଆଶା କରୁଛୁ। ଏହି ଆଲୋଚନା ପାଇଁ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
1: ନମସ୍କାର।
0: ଶୁଣିଲେ ଆଲୋଚନା ଜଳବାୟୁ ପରିବର୍ତ୍ତନ ଓ ବୃକ୍ଷରୋପଣର ଆବଶ୍ୟକତା। ଆଲୋଚନା କରିଥିଲେ ସୁନିତା ଜୀ। ହଁ, ଗଛଟିଏ ଜୀବନଟିଏ, ଗଛ ବିନା ଜୀବନ ଧାରଣର ପରିକଳ୍ପନା ଅସମ୍ଭବ। ତେଣୁ ଆଗାମୀ ବଂଶଧରମାନଙ୍କୁ ଏକ ସବୁଜିମା ଭରା ସ୍ୱଚ୍ଛ ସୁନ୍ଦର ପୃଥିବୀ ଭେଟି ଦେବାକୁ ହେଲେ ଆମକୁ ଅଧିକରୁ ଅଧିକ ବୃକ୍ଷରୋପଣ କରିବାକୁ ହେବ। ତେବେ ଖାଲି ଯିଏ ବୃକ୍ଷରୋପଣ କରିଥିଲେ ଚଳିଯିବ ସେ କଥା ବି ନୁହେଁ, ଆମକୁ ଗଛର ଯତ୍ନ ନେବାକୁ ହେବ। ଏହା ହିଁ ବନ ମହୋତ୍ସବ ସପ୍ତାହର ଧ୍ୟେୟ ହେବା ଉଚିତ।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି ପଚାଶ ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ବିନ୍ତାଙ୍ଗ ଆଦିପୂର୍ଣ୍ଣାରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ ସମେତ ବିଭିନ୍ନ କ୍ଷେତ୍ରରେ ସହଭାଗିତା ବୃଦ୍ଧି ନେଇ ଇଣ୍ଡୋନେସିଆ ଭାରତ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ଶ୍ରୀ ଅମରନାଥଜୀ ଦର୍ଶନ ପାଇଁ ଆଜି ଷଷ୍ଠ ପର୍ଯ୍ୟାୟରେ ଯାତ୍ରା ଆରମ୍ଭ କଲେ 8000ରୁ ଅଧିକ ଶ୍ରଦ୍ଧାଳୁ। କେରଳର କୋଚିଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଏବଂ ଫିଫା ବିଶ୍ୱକପ୍ରେ ଆମେରିକାକୁ 4-1 ପରାସ୍ତ କରି କ୍ୱାର୍ଟର ଫାଇନାଲ୍ରେ ବେଲ୍ଜିୟମ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ବିନ୍ତାଙ୍ଗ ଆଦିପୂର୍ଣ୍ଣାରେ ସମ୍ମାନିତ କରାଯାଇଛି। ଏକ ସ୍ୱତନ୍ତ୍ର ସମାରୋହରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋ ସୁବିୟାନ୍ତୋ ଶ୍ରୀ ମୋଦିଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇଣ୍ଡୋନେସିଆ ରାଷ୍ଟ୍ରପତି ଭବନରେ ଔପଚାରିକ ଭାବେ ସ୍ୱାଗତ କରାଯାଇଥିଲା। ଛୋଟ ଛୋଟ ପିଲାମାନେ ଭାରତ ଓ ଇଣ୍ଡୋନେସିଆର ଜାତୀୟ ପତାକା ଧରି ଶ୍ରୀ ମୋଦିଙ୍କୁ ସ୍ୱାଗତ କରିଥିଲେ। ଉଭୟ ନେତା ଏହି ପରିପ୍ରେକ୍ଷୀରେ ଦ୍ୱିପାକ୍ଷିକ ଆଲୋଚନା କରିଥିବାବେଳେ ଉଭୟ ଦେଶ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ପାଇବା ପରେ ପ୍ରଧାନମନ୍ତ୍ରୀ ମୋଦି ପ୍ରତିକ୍ରିୟାରେ କହିଛନ୍ତି,
2: ମୈଁ ଗର୍ବଜୋଶୀ ଭରେ ସ୍ୱାଗତ କେ ଲିଏ ପ୍ରେସିଡେଣ୍ଟ ପ୍ରବୋ କୋ ଉନକା ହୃଦୟ ସେ ଆଭାର ବ୍ୟକ୍ତ କରତା ହୁଁ ଔର ଆଜ ଇଣ୍ଡୋନେସିଆ କି ଯାତ୍ରା କରତେ ହୁଏ ମୁଝେ ବହୁତ ଖୁସି ହୋ ରହି ହେ। ଆଜ ସୁବହ ମୁଝେ ଆଦର କେ ସାଥ ଇଣ୍ଡୋନେସିଆ କା ସର୍ବୋଚ୍ଚ ସମ୍ମାନ ଦିଆ ଗୟା ହେ। ये सम्मान कोटी कोटी भारतवासियों का है, इंडोनेशिया के लोगों की भावनाओं का है।
1: ଲୋକସଭା ବାଚସ୍ପତି ଓମ୍ ବିର୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ପାଇଁ ଶୁଭେଚ୍ଛା।

0: ଇଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ବିର୍ଲା କହିଛନ୍ତି ଏହି ସମ୍ମାନ ଭାରତ ଇଣ୍ଡୋନେସିଆ ସହଭାଗିତାକୁ ଆହୁରି ଦୃଢ଼ କରିବା ସହ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ସହଯୋଗକୁ ବୃଦ୍ଧି କରିବା ଦିଗରେ ଦୂରଦର୍ଶୀ ନେତୃତ୍ୱକୁ ମାନ୍ୟତା ଦେଉଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ସମ୍ମାନ ସମସ୍ତ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି। ଭାରତ ଏବଂ ଆସିଆନ୍ ସମ୍ପର୍କକୁ ମଜବୁତ କରିବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରନ୍ତର ପ୍ରୟାସର ଏହା ପ୍ରତିଫଳନ ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇବା ଅବସରରେ ତାଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱକୁ ପ୍ରଶଂସା କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଇଣ୍ଡୋନେସିଆ ଭାରତର ପ୍ରମୁଖ ସହଯୋଗୀ ରାଷ୍ଟ୍ର ଭାବରେ ଶାନ୍ତି ଏବଂ ବିକାଶ ଦିଗରେ କାର୍ଯ୍ୟ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋ ସୁବିୟାନ୍ତୋଙ୍କ ସହ ଆଜି ଜାକର୍ତ୍ତାଠାରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଉଭୟ ଦେଶ ମଧ୍ୟରେ ଥିବା ରଣନୈତିକ ଭାଗିଦାରୀକୁ ନୂଆ ଦିଗ ପ୍ରଦାନ କରାଯାଇଛି। ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ବୁଝାମଣାପତ୍ର ସ୍ୱାକ୍ଷର ସମୟରେ ଉଭୟ ନେତା ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ 2018 ଗୃହୀତ ବ୍ୟାପକ ରଣନୈତିକ ଭାଗିଦାରୀ ପ୍ରଗତିର ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରୁଛି। ଏହା ବିକାଶ, ସୁରକ୍ଷା, ପ୍ରଯୁକ୍ତି, ସଂସ୍କୃତି ଏବଂ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ଅଗ୍ରସର ହେଉଥିବା ଜଣାପଡ଼ିଛି। ଶ୍ରୀ ମୋଦି କହିଛନ୍ତି ଭାରତ ଇଣ୍ଡୋନେସିଆ ଭାଗିଦାରୀରେ ଆଜି ଏକ ସୁବର୍ଣ୍ଣ ଅଧ୍ୟାୟ ଆରମ୍ଭ ହୋଇଛି। ଆଗାମୀ ଦିନରେ ଭାରତର ଉଚ୍ଚମାନର ଏବଂ ସୁଲଭ ମୂଲ୍ୟର ଔଷଧ ଇଣ୍ଡୋନେସିଆରେ ସହଜରେ ଉପଲବ୍ଧ ହେବ। ଇଣ୍ଡୋନେସିଆର ଡାକ୍ତର ଏବଂ ପେସାଦାର ସ୍ୱାସ୍ଥ୍ୟସେବକଙ୍କ ଦକ୍ଷତା ନିର୍ମାଣରେ ଭାରତ ସହଯୋଗ କରିବ ବୋଲି ଶ୍ରୀ ମୋଦି କହିଛନ୍ତି।
1: 2018 ବନି ହମାରି କମ୍ପ୍ରିହେନ୍ସିଭ ଷ୍ଟ୍ରାଟେଜିକ ପାର୍ଟନରସିପ୍ ଆଜ୍ ଏକ ନଇ ଉଡାନ୍ ଲେ ରହି ହେ ହମ୍ ଡେଭଲପମେଣ୍ଟ ସିକ୍ୟୁରିଟି ଟେକ୍ନୋଲୋଜି କଲ୍ଚର ଅର୍ ଏଜୁକେଶନ ହର କ୍ଷେତ୍ର ମେ ମହତ୍ୱପୂର୍ଣ୍ଣ କଦମ ବଢ଼ା ରହେ ହେ ମୁଝେ ବିଶ୍ୱାସ ହେ ଆଜ ସେ ଭାରତ ଇଣ୍ଡୋନେସିଆ ସାଝେଦାରୀ କା ଏକ ସୁନହରା ଅଧ୍ୟାୟ ଶୁରୁ ହୋଗା ଅର୍ ଇସ୍ ସୁନହରେ ଅଧ୍ୟାୟ କା ବହୁତ ବଡ଼ା ସକାରାତ୍ମକ ପ୍ରଭାବ 21ଭି ସଦୀ କି ଦୁନିଆ ପର ହୋଗା ପୁରୀ ମାନବତା ପର ହୋଗା।
0: ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ବିକଶିତ ଗହମ ବିହନ ଯୋଗାଣ ଇଣ୍ଡୋନେସିଆର ଖାଦ୍ୟ ନିରାପତ୍ତାକୁ ସୁଦୃଢ଼ କରିବ। ଉଭୟ ଦେଶ ମଧ୍ୟରେ ସ୍ଥାୟୀ କୃଷି ଏବଂ କୃଷି ପ୍ରଯୁକ୍ତିବିଦ୍ୟା ସମ୍ପର୍କିତ ଜ୍ଞାନକୌଶଳ ଆଦାନ ପ୍ରଦାନ କରାଯିବ। ଜାକର୍ତ୍ତାଠାରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ କହିଛନ୍ତି ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ପାରସ୍କରିକ ବିଶ୍ୱାସ ସୁରକ୍ଷା, ପ୍ରତିରକ୍ଷା ଏବଂ ସାମୁଦ୍ରିକ କ୍ଷେତ୍ରରେ ସହଯୋଗକୁ ମଜବୁତ କରିଛି। ଉଭୟ ଦେଶ ପ୍ରତିରକ୍ଷା ବିନିମୟ, ବିପର୍ଯ୍ୟୟ ପରିଚାଳନା ସହଯୋଗ ଏବଂ ଶିଳ୍ପ ସହଯୋଗକୁ ବିସ୍ତାର କରିବାକୁ ରାଜି ହୋଇଛନ୍ତି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆଜି ଶ୍ରୀ ଅମରନାଥଜୀ ଯାତ୍ରା ଲାଗି ଜମ୍ମୁର ଭଗବତୀନଗର ମୂଳ କ୍ୟାମ୍ପରୁ ଷଷ୍ଠ ପର୍ଯ୍ୟାୟ ତୀର୍ଥଯାତ୍ରୀ ଦଳ ଯାତ୍ରା ଆରମ୍ଭ କରିଛନ୍ତି। ଆମ ଆକାଶବାଣୀ ଜମ୍ମୁ ସମ୍ବାଦଦାତାଙ୍କ ସୂଚନା ଅନୁଯାୟୀ ଏହି ପର୍ଯ୍ୟାୟରେ 8,815 ଜଣ ତୀର୍ଥଯାତ୍ରୀ ଯାତ୍ରା କରୁଛନ୍ତି। ସେମାନଙ୍କ ମଧ୍ୟରୁ 3,998 ଜଣ ବୋଲତାଲ ମାର୍ଗରେ ଯାଉଥିବା ବେଳେ 4,826 ଜଣ ତୀର୍ଥଯାତ୍ରୀ ପହଲଗାମ ମାର୍ଗରେ ଯାତ୍ରା କରୁଛନ୍ତି। ସୁରୁଖୁରୁରେ ଯାତ୍ରା ସମ୍ପନ୍ନ କରିବା ଲାଗି 363 ଯାନ ବ୍ୟବହାର କରାଯାଉଛି। ସ୍ଥାନୀୟ ପୁଲିସ, ସିଆର୍ପିଏଫ୍ ଏବଂ ଅନ୍ୟ ସଂସ୍ଥାଗୁଡ଼ିକ ପକ୍ଷରୁ ସମସ୍ତ ମାର୍ଗରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଡୁରାଣ୍ଡ କପ୍ ପ୍ରତିଯୋଗିତା 2026 ଟ୍ରଫି ଉନ୍ମୋଚନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ନୂଆ ଦଳଗୁଡ଼ିକ ଚଳିତ ବର୍ଷ ଡୁରାଣ୍ଡ କପ୍, ପ୍ରେସିଡେଣ୍ଟସ୍ କପ୍ ଏବଂ ସିମ୍ଲା ଟ୍ରଫି ହାସଲ କରିବା ଲାଗି ଚେଷ୍ଟା କରିବେ। ଡୁରାଣ୍ଡ କପ୍ରେ ଚଳିତ ବର୍ଷ ଶ୍ରୀଲଙ୍କା ଦଳ ଯୋଗ ଦେଉଥିବାରୁ ରାଷ୍ଟ୍ରପତି ସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଏହାଦ୍ୱାରା ଐତିହାସିକ ଡୁରାଣ୍ଡ କପ୍ ଆହୁରି ଲୋକପ୍ରିୟ ହୋଇପାରିବ। ଶ୍ରୀମତୀ ମୁର୍ମୁ ସମସ୍ତ ଦଳ ଓ ଖେଳାଳିମାନଙ୍କୁ ପ୍ରତିଯୋଗିତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଡୁରାଣ୍ଡ କପ୍ କୋଲକାତା, ଗୁଆହାଟୀ, ଇମ୍ଫାଲ ସମେତ ରାଞ୍ଚିରେ ଆୟୋଜନ ନେଇ ଖୁସି ବ୍ୟକ୍ତ କରିଛନ୍ତି।
2: ଫୁଟବଲ ବିଶ୍ୱକେ ସବସେ ଲୋକପ୍ରିୟ ଖେଲ ମେ ସେ ଏକ ଏ ଖେଲ ଉତ୍କୃଷ୍ଟତା ଏକତା ଔର ଖେଲ ଭାବନା କା ଏକ ଅନୁପମ ଉଦାହରଣ ହେ। ଫୁଟବଲ ଲୋକଙ୍କ ଏକ ଦୂସରେ ସେ ଯୋଡ଼ତା ଖେଲ ଭାବନା କା ମହତ୍ଵ କେବଳ ଖେଲ ତ ସୀମିତ ନହିଁ ଏ ଏକ ମହତ୍ଵପୂର୍ଣ୍ଣ ଜୀବନ ମୂଲ୍ୟ ହେ ଯୋ ଆମେ ସମାନତା ସହଯୋଗ ଔର ବିପରୀତ ପରିସ୍ଥିତି ମେ ବି ଦୃଢ଼ ବନେ ରହନେ କି ଶିଖ ଦେତା।
0: କେରଳର କୋଚିଠାରେ ଆସନ୍ତାକାଲିଠାରୁ ଦୁଇଦିନିଆ ବ୍ରିକ୍

0: ମହିଳା ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆରମ୍ଭ ହେବ। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ମନ୍ତ୍ରୀମାନେ ଯୋଗଦେଇ ମହିଳା କୈନ୍ଦ୍ରିକ ବିକାଶ ସମ୍ପର୍କରେ ଆଲୋଚନା କରିବେ। ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶମାନଙ୍କ ମଧ୍ୟରେ ସମଦୃଷ୍ଟିକୋଣ ତଥା ସହଯୋଗକୁ ଆହୁରି ସୁଦୃଢ଼ କରିବା ଲାଗି ମତ ବିନିମୟ ହେବ। ଏଥିରେ ଯୋଗ ଦେଉଥିବା ମନ୍ତ୍ରୀମାନେ ସମ୍ମିଳନୀର ନିଷ୍କର୍ଷକୁ କାର୍ଯ୍ୟ କରିବା ଲାଗି ପଦକ୍ଷେପ ନେବେ ବୋଲି କୁହାଯାଉଛି। ସମ୍ମିଳନୀରେ ବିଭିନ୍ନ କ୍ଷେତ୍ରରେ ବିଶେଷଜ୍ଞ, ନୀତି ନିର୍ଦ୍ଧାରକ ଓ ଅନ୍ୟ ଅଂଶୀଦାରମାନେ ବିଭିନ୍ନ ଅଧିବେଶନରେ ସେମାନଙ୍କ ଅଭିଜ୍ଞତା ବାଣ୍ଟିବା ସହ ମହିଳା ସଶକ୍ତିକରଣ ଦିଗରେ ସୃଜନଶୀଳ ଗ୍ରହଣୀୟତା ଓ ସହଭାଗିତା ସମ୍ପର୍କରେ ମତ ଉପସ୍ଥାପନ କରିବେ। ଗତକାଲି ଓ ଆଜି ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀର ବୈଠକ ପରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଅନୁଷ୍ଠିତ ବୈଠକରେ ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କ ଡିଜିଟାଲ୍ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟୋଗିତା, ଦକ୍ଷତା ବିକାଶ ଓ ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା ନେଇ ଆଲୋଚନା ହୋଇଛି। ଦେଶର ଚମଡ଼ା ଏବଂ ଆନୁଷଙ୍ଗିକ ଜୋତା ଓ ଚପଲ ରପ୍ତାନୀ ପାଖାପାଖି 4.5 ବିଲିୟନ୍ ଡଲାରରେ ପହଞ୍ଚିଛି ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ଏ କ୍ଷେତ୍ରରେ ଅଧିକ ଅଭିବୃଦ୍ଧିର ସମ୍ଭାବନା ରହିଛି। 38 ବିକଶିତ ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ରପ୍ତାନୀ କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି ଶ୍ରୀ ଗୋୟଲ ଆଶାବ୍ୟକ୍ତ କରିଛନ୍ତି। ଏହି ଦେଶଗୁଡ଼ିକ ମଧ୍ୟରେ ବ୍ରିଟେନ୍, ଓମାନ, ସଂଯୁକ୍ତ ଆରବ ଏମିରେଟ୍ସ ଆଦି ଅନ୍ତର୍ଭୁକ୍ତ। ନୂଆଦିଲ୍ଲୀରେ ଚମଡ଼ା ରପ୍ତାନୀ ପରିଷଦର ଜାତୀୟ ସମ୍ମିଳନୀ ଉତ୍କର୍ଷତା ପୁରସ୍କାର 2024-25 ସମାରୋହକୁ ଉଦ୍ବୋଧନ କରି ମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି, ଇକ୍ୱେଡର ସମେତ ଅନ୍ୟ କେତେକ ରାଷ୍ଟ୍ର ଭାରତ ସମେତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଫିଫା ବିଶ୍ୱକପ୍ରେ ବେଲ୍ଜିୟମ୍ ଆମେରିକାକୁ 4-1 ପରାସ୍ତ କରି କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି। ଏବେ ବେଲ୍ଜିୟମ୍ କ୍ୱାର୍ଟର ଫାଇନାଲରେ ଆସ୍ଥା ଶୁକ୍ରବାର ଦିନ ସ୍ପେନ୍ ବିପକ୍ଷରେ ଖେଳିବ। ପୂର୍ବରୁ ପର୍ତ୍ତୁଗାଲକୁ 1-0 ପରାସ୍ତ କରି ସ୍ପେନ୍ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା। ଅନ୍ୟ ଏକ ମ୍ୟାଚ୍ରେ ଆର୍ଜେଣ୍ଟିନା ଆଜି ରାତିରେ ଇଜିପ୍ଟ ବିପକ୍ଷରେ ଅବତୀର୍ଣ୍ଣ ହେବ। ଭାରତୀୟ ସମୟ ରାତି 9:30 ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ବିନ୍ତାଙ୍ଗ ଆଦିପୂର୍ଣ୍ଣାରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ ସମେତ ବିଭିନ୍ନ କ୍ଷେତ୍ରରେ ସହଭାଗିତା ବୃଦ୍ଧି ନେଇ ଇଣ୍ଡୋନେସିଆ ଭାରତ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ଶ୍ରୀ ଅମରନାଥଜୀ ଦର୍ଶନ ପାଇଁ ଆଜି ଷଷ୍ଠ ପର୍ଯ୍ୟାୟରେ ଯାତ୍ରା ଆରମ୍ଭ କଲେ 8,000ରୁ ଅଧିକ ଶ୍ରଦ୍ଧାଳୁ। କେରଳର କୋଚିଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ସମ୍ମିଳନୀ। ସମ୍ବାଦ ଶେଷ ହେଲା।
1: The headlines. Prime Minister Narendra Modi holds delegation-level talks with Indonesian President Prabowo Subianto in Jakarta. MOUs exchanged in several areas including critical minerals, technology, agriculture and maritime security. Prime Minister Modi conferred Indonesia's highest honour, Bintang Adipurna, of the Republic of Indonesia in Jakarta. Gujarat High Court upholds death sentence for 38 accused and life term for 11 persons in 2008 Ahmedabad serial blast case. President Draupadi Murmu flags off trophies of Durand Cup Tournament 2026 in New Delhi today. And southwest monsoon to further advance into parts of Gujarat, Haryana, Punjab and Rajasthan during next 3 days. Prime Minister Narendra Modi held delegation-level talks with his Indonesian President Prabowo Subianto in Jakarta to review the full spectrum of bilateral ties and provide fresh momentum to the comprehensive strategic partnership between the two countries. The two leaders also witnessed the exchange of Memoranda of Understanding, MOUs, aimed at enhancing collaboration in areas of mutual interest. Speaking at a joint press conference with the Indonesian President in Jakarta, Mr. Modi said growing mutual trust has strengthened cooperation in defense, security and the maritime sector, with both countries agreeing to expand defense exchanges, disaster management cooperation and industrial collaboration. The two leaders also reaffirmed their commitment to strengthening the Indonesia comprehensive strategic partnership during talks in Jakarta. The two leaders witnessed the signing of several MOUs covering defense, critical minerals, agriculture.

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଜନସାଧାରଣଙ୍କ ସହଯୋଗ ଓ ସରକାରଙ୍କ ବନୀକରଣ ଯୋଜନାରେ ରାଜ୍ୟରେ ଜଙ୍ଗଲ ଆଚ୍ଛାଦନ ବୃଦ୍ଧି ପାଉଛି କହିଲେ ମୁଖ୍ୟମନ୍ତ୍ରୀ। ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ କର୍ମଶାଳା ଉଦ୍ଘାଟିତ। ଲୋକସେବା ଭବନଠାରେ ଜାରି ରହିଛି ପୂର୍ବାଞ୍ଚଳ ପରିଷଦ ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏବଂ ଲଗାଣ ବର୍ଷା ସତ୍ତ୍ୱେ ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜି ନାହିଁ, ଜଳସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ସୂଚନା। ଆସନ୍ତା

0: ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ରାଜ୍ୟରେ ବନ ସୁରକ୍ଷା ଓ ସବୁଜ ବଳୟ ସୃଷ୍ଟି ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରସ୍ଥିତ କପିଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସମଗ୍ର ବିଶ୍ୱରେ ତାପମାତ୍ରା ବୃଦ୍ଧି, ଅନିୟମିତ ବର୍ଷା, ପ୍ରାକୃତିକ ବିପର୍ଯ୍ୟୟ ଓ ପରିବେଶ ପ୍ରଦୂଷଣ ଭଳି ଗଭୀର ସମସ୍ୟାର ମୁକାବିଲା ପାଇଁ ବ୍ୟାପକ ଚାରାରୋପଣ ଓ ଜଙ୍ଗଲ ସୁରକ୍ଷାର ଆବଶ୍ୟକତା ରହିଛି। ରାଜ୍ୟରେ ଯୁଗ୍ମ ଜଙ୍ଗଲ ପରିଚାଳନାରେ ପ୍ରାୟ 16,209 ବନ ସୁରକ୍ଷା ସମିତି ଓ 579 ପରିବେଶ ଉନ୍ନୟନ କମିଟି ଦ୍ୱାରା 13,933 ବର୍ଗ କିଲୋମିଟରରୁ ଉର୍ଦ୍ଧ୍ୱ ଜଙ୍ଗଲର ସୁରକ୍ଷା ଓ ଉତ୍ତମ ପରିଚାଳନା କରାଯାଉଛି। ଏଥିରେ 2,11,000 ପରିବାର ନିୟୋଜିତ ହୋଇ ଉପକୃତ ହେଉଛନ୍ତି। ଜନସାଧାରଣଙ୍କ ସହଯୋଗ, ସରକାରଙ୍କ ବନୀକରଣ ଯୋଜନାରେ ରାଜ୍ୟରେ କ୍ରମାଗତ ଭାବେ ଜଙ୍ଗଲ ଆଚ୍ଛାଦନ ବୃଦ୍ଧି ପାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ବୃକ୍ଷରୋପଣ କରିବା, ଯେତେ ଅଧିକରୁ ଅଧିକ ବୃକ୍ଷରୋପଣ କରିବା, ସିଏ ହିଁ ଆମକୁ ଗ୍ଲୋବାଲ ୱାର୍ମିଂରୁ ଆମକୁ ରକ୍ଷା କରିପାରିବ। ଅଦ୍ୟାବଧି ଯୁଗ୍ମ ଜଙ୍ଗଲ ପରିଚାଳନାରେ ପ୍ରାୟତଃ 16,209 ବନ ସୁରକ୍ଷା ସମିତି ଆମ ଓଡ଼ିଶାରେ, 579 ପରିବେଶ ଉନ୍ନୟନ କମିଟି ଏମାନଙ୍କର ଦ୍ୱାରା ପ୍ରାୟ 13,933 ବର୍ଗ କିଲୋମିଟରରୁ ଅଧିକ ଜଙ୍ଗଲ ଇଏ ସୁରକ୍ଷା କରାଯାଉଛି ଏବଂ ତାହାର ଉତ୍ତମ ପରିଚାଳନା ମଧ୍ୟ କରାଯାଉଛି। ଏଥିରେ ପ୍ରାୟ 2,11,000 ପରିବାର ନିୟୋଜିତ ଉପକୃତ ହେଉଛନ୍ତି।
0: ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ମିଶନ ମୋଡ୍ରେ ବନ ସୁରକ୍ଷା କାର୍ଯ୍ୟ ଜାରି ରହିଛି। ମହାନଦୀ ଅବବାହିକାରେ ସବୁଜ ମହାନଦୀ ମିଶନ ମାଧ୍ୟମରେ ଚାରାରୋପଣ କରାଯିବା ସହିତ ତେଲ, ଇବ, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା ଓ ବଂଶଧାରା ନଦୀର ଦୁଇ ପାର୍ଶ୍ୱରେ ସବୁଜ ବଳୟ ସୃଷ୍ଟି କରାଯାଉଛି। 2025-26 ଆର୍ଥିକ ବର୍ଷରେ 724 ହେକ୍ଟର ନଦୀ ପାର୍ଶ୍ୱ ଅଞ୍ଚଳରେ 5,65,000 ଚାରାରୋପଣ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ 2,702 ହେକ୍ଟର ଅଞ୍ଚଳରେ 9,00,000 ଚାରାରୋପଣର ଲକ୍ଷ୍ୟ ରଖାଯାଇଛି। ଆମ ଜଙ୍ଗଲ ଯୋଜନା ଅଧୀନରେ ଜଙ୍ଗଲ ପୁନରୁଦ୍ଧାର ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏକ ପେଡ୍ ମା କେ ନାମ ଅଭିଯାନରେ ଓଡ଼ିଶାରେ 8,12,00,000 ଚାରାରୋପଣ ସମ୍ପୂର୍ଣ୍ଣ କରାଯାଇ ରକ୍ଷଣାବେକ୍ଷଣ କରାଯାଉଛି। ଅଭିଯାନ ଅଧୀନରେ ରାଜ୍ୟବାସୀଙ୍କୁ ଚାରାରୋପଣ କରିବାକୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଆହ୍ୱାନ ଦେଇଛନ୍ତି। ଜନଜାତିଙ୍କ ଭାଷା, ସଂସ୍କୃତି ଏବଂ ପାରମ୍ପରିକ ଜ୍ଞାନକୁ ସଂରକ୍ଷଣ କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି। ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ କର୍ମଶାଳାକୁ ଉଦ୍ଘାଟନ କରି ଶ୍ରୀ ଓରାମ କହିଛନ୍ତି, ଜନଜାତିଙ୍କ ପାରମ୍ପରିକ ଜ୍ଞାନକୁ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ସହ ସମନ୍ୱିତ କରିବାର ଆବଶ୍ୟକତା ରହିଛି। ଏହି ଅବସରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜନଜାତିଙ୍କ ବିକାଶ ପାଇଁ ଜ୍ଞାନ, ନବସୃଜନ ଏବଂ ପ୍ରମାଣ ଆଧାରିତ ନୀତି ନିର୍ଦ୍ଧାରଣକୁ ଆଧାର କରି ଆଦିବାସୀ ଗବେଷଣା ପ୍ରତିଷ୍ଠାନକୁ ବିକଶିତ କରିବା ଲକ୍ଷ୍ୟରେ ଏକ ନୂତନ କାର୍ଯ୍ୟ ଖସଡ଼ାର ଉନ୍ମୋଚନ କରାଯାଇଛି। ଭୁବନେଶ୍ୱର ଲୋକସେବା ଭବନଠାରେ ପୂର୍ବାଞ୍ଚଳ ପରିଷଦ ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ବୈଠକରେ ବିଭିନ୍ନ ରାଜ୍ୟ ମଧ୍ୟରେ ରହିଥିବା ସମସ୍ୟା ଓ ସମନ୍ୱୟ ସମ୍ପର୍କିତ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯାଉଛି। ଆନ୍ତଃରାଜ୍ୟ ଜଳବଣ୍ଟନ, ସୀମାବର୍ତ୍ତୀ ଅଞ୍ଚଳର ପ୍ରଶାସନିକ ସମସ୍ୟା, ଆଇନ ଶୃଙ୍ଖଳା, ପରିବହନ, ଭିତ୍ତିଭୂମି ବିକାଶ, ବିପର୍ଯ୍ୟୟ ପରିଚାଳନା ଏବଂ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମନ୍ୱୟ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ପୂର୍ବାଞ୍ଚଳ ପରିଷଦ ଅଧୀନରେ ଥିବା ବିଭିନ୍ନ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ମତ ବିନିମୟ କରୁଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ପ୍ରମୁଖ ଉପସ୍ଥିତ ଅଛନ୍ତି। ଆସନ୍ତା ମାଟ୍ରିକ୍ ପରୀକ୍ଷାର ମୂଲ୍ୟାୟନ ଡିଜିଟାଲ ମୋଡ୍ରେ ତଥା ଅନ୍ସ୍କ୍ରିନ୍ ମୂଲ୍ୟାୟନ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଯୋଜନା ରଖିଛି। ପରୀକ୍ଷାମୂଳକ ଭାବେ ଏଥିପାଇଁ ଚଳିତ ସପ୍ଲିମେଣ୍ଟାରୀ ପରୀକ୍ଷା ସହ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷାର ଉତ୍ତର ଖାତାଗୁଡ଼ିକର ଡିଜିଟାଲ ମୂଲ୍ୟାୟନ କରାଯିବ। ଏଥିପାଇଁ ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟର 3 ସ୍ଥାନ ସମ୍ବଲପୁର, ଭୁବନେଶ୍ୱର ଓ କଟକରେ ଡିଜିଟାଲ ମୂଲ୍ୟାୟନ ହେବ। ଚଳିତ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା 10 ତାରିଖରେ ଶେଷ ହେବା ପରେ ମୂଲ୍ୟାୟନ 19 ତାରିଖରୁ ଆରମ୍ଭ କରାଯିବା ନେଇ ବୋର୍ଡ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 400 ଶିକ୍ଷକଙ୍କୁ ତାଲିମ ପ୍ରଦାନ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଆଜି ପୁରୀ ରେଲୱେ ଷ୍ଟେସନଠାରେ ମକ୍ଡ୍ରିଲ୍ କରାଯାଇଛି। ଓଡ୍ରାଫ୍, ଅଗ୍ନିଶମ, ଜିଆର୍ପି, ଆର୍ପିଏଫ୍, ଏସ୍ଟିୟୁ ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଏହି ମକ୍ଡ୍ରିଲ୍ କରୁଛନ୍ତି। ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ଏହାର ମୂଳ ଉଦ୍ଦେଶ୍ୟ। ଗୁଣ୍ଡିଚା ମନ୍ଦିର ନିକଟ ପୁଲିସ୍ ଅବକାଶଠାରେ ମକ୍ଡ୍ରିଲ୍ କରାଯାଇଛି। ଉତ୍କଳ ସାହିତ୍ୟ ସମାଜ ଯାଜପୁର ଜିଲ୍ଲା ଶାଖାର ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରତିଷ୍ଠା ଦିବସ ସମାରୋହରେ ଉତ୍କଳ ସାହିତ୍ୟ ସମାଜର ସଭାପତି ଗୋବିନ୍ଦ ଚାନ୍ଦଙ୍କ ଅଧ୍ୟକ୍ଷତାରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ବହୁ କବି ଓ କବୟିତ୍ରୀ କବିତା ପାଠ କରିଥିଲେ। राज्य

0: ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହା ସହ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ସତ୍ତ୍ୱେ ବନ୍ୟା ସ୍ଥିତି ଉପୁଜି ନାହିଁ ବୋଲି ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍ତି।
1: ଗତ ବର୍ଷ ଡିସେମ୍ବର ଥିଲା 609, ବର୍ତ୍ତମାନ ଆକ୍ଚୁଆଲି ହୀରାକୁଦର ଜଳଭଣ୍ଡାରରେ 26% ଜଳ ପୂର୍ଣ୍ଣ ଅବସ୍ଥାରେ ରହିଛି। ହୀରାକୁଦ ଉପର ମୁଣ୍ଡରୁ ବର୍ତ୍ତମାନ ଆସୁଛି 180,000 କ୍ୟୁସେକ୍ ଜଳ ଆମର ଜଳଭଣ୍ଡାରକୁ ପ୍ରବେଶ କରୁଛି, ସେଟା ଗ୍ରାଜୁଆଲି ବଢୁଛି। କାଲି ସୁଦ୍ଧା ଆମେ ଆଶା କରୁଛୁ ଯେ 2.5 ଲକ୍ଷ କ୍ୟୁସେକ୍ ଜଳ ଆମେ ଉପର ମୁଣ୍ଡରୁ ପାଇବା ମେନ୍ଲି ଛତିଶଗଡ଼ରୁ, ଯାହାର ପ୍ରଭାବରେ ଆମର ଜଳଭଣ୍ଡାରର ଲେବୁଲ ବଢ଼ିବ। 9 ତାରିଖରେ ଆମେ ଜଳଭଣ୍ଡାରକୁ ନିଷ୍କାସନ କରିବା କଥା ଚିନ୍ତା କରିବୁ, ସେଥିପାଇଁ ଆମେ ପ୍ରସ୍ତୁତ ବି ହେଉଛୁ।
0: ମଧ୍ୟାହ୍ନ 12 ସୁଦ୍ଧା ହୀରାକୁଦ ଜଳସ୍ତର 606.67 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ 2,12,509 କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ 25,378 କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଆସନ୍ତା ଗୁରୁବାର ଦିନ ହୀରାକୁଦ ଗେଟ୍ ଖୋଲାଯାଇ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ତେବେ ଜଳସ୍ତରକୁ ଦେଖି ଗେଟ୍ ଖୋଲାଯିବା ସଂଖ୍ୟା ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ବର୍ତ୍ତମାନ କଟକ ମୁଣ୍ଡୁଳିଠାରେ 3,26,000 କ୍ୟୁସେକ୍ ଜଳ ଅତିକ୍ରମ କରୁଛି। ଆଜି ରାତି ସୁଦ୍ଧା 4,50,000 କ୍ୟୁସେକ୍ ଜଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜିଠାରୁ ରାଜ୍ୟରେ ବର୍ଷାର ପ୍ରଭାବ ହ୍ରାସ ପାଇବ। ଗତ 24 ଘଣ୍ଟା ମଧ୍ୟରେ ବରଗଡ଼ ଜିଲ୍ଲାର ବିଜେପୁରରେ ସର୍ବାଧିକ 109 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷାଜନିତ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ନୂଆପାଲି, ଘଣ୍ଟାପଡ଼ା, ବାସୁଦେବପାଲି, ମନମୁଣ୍ଡାସ୍ଥିତ ସୁବର୍ଣ୍ଣମେରୁ ମନ୍ଦିର ଅଞ୍ଚଳରୁ ତୁରନ୍ତ ଜଳ ନିଷ୍କାସନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯଥାଶୀଘ୍ର କ୍ଷତିଗ୍ରସ୍ତଙ୍କ ନିକଟରେ ସରକାରୀ ସହାୟତା ପହଞ୍ଚାଇବାକୁ ପଞ୍ଚାୟତ ଓ ବ୍ଲକସ୍ତରୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବରଗଡ଼ ଜିଲ୍ଲା ଲକ୍ଷ୍ମରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଆୟୋଜିତ ଷ୍ଟପ୍ ଡାଇରିଆ କ୍ୟାମ୍ପେନ୍ ସଚେତନତା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦେଇ ଅଭିଯାନ ମାଧ୍ୟମରେ ଶିଶୁଙ୍କ ଜୀବନ ରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛନ୍ତି। ଓଡ଼ିଶା ସମେତ ସମଗ୍ର ଦେଶରେ ଶିଶୁମାନଙ୍କୁ ଝାଡ଼ାବାନ୍ତି ରୋଗରୁ ରକ୍ଷା କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ। 5 ବର୍ଷରୁ କମ୍ ବୟସର ଶିଶୁମାନଙ୍କ ମଧ୍ୟରେ ଝାଡ଼ାବାନ୍ତି ଜନିତ ମୃତ୍ୟୁ ସଂଖ୍ୟାକୁ ସମ୍ପୂର୍ଣ୍ଣ ରୂପେ ହ୍ରାସ କରିବା ଏହାର ମୂଳ ଉଦ୍ଦେଶ୍ୟ। ଭଦ୍ରକ ଜିଲ୍ଲା ସାଇ ସ୍ୱରୂପା ମାନସିକ ଭିନ୍ନକ୍ଷମ ବିଦ୍ୟାଳୟରେ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଏବଂ ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ମାନସିକ ଅସୁସ୍ଥତା ଏବଂ ବୌଦ୍ଧିକ ଅକ୍ଷମତା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ପୁଣ୍ୟଶ୍ଳୋକ ରଥ ଯୋଗଦେଇ ମାନସିକ ରୋଗର କାରଣ ଏବଂ ଏହାର ମୁକାବିଲା ସମ୍ପର୍କରେ ଆଲୋଚନା କରିଥିଲେ। ବରଗଡ଼ ଜିଲ୍ଲା ପଦ୍ମପୁରସ୍ଥିତ ଚଙ୍ଘରିଆରେ 77ତମ ବନଖଣ୍ଡସ୍ତରୀୟ ବନ ମହୋତ୍ସବ ସପ୍ତାହ ପାଳନ କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଉଦ୍ଘାଟନ କରିଛନ୍ତି। ସୁରକ୍ଷିତ ପରିବେଶ ସୁରକ୍ଷିତ ଭବିଷ୍ୟତର ମୂଳ ଆଧାର, ବନ ମହୋତ୍ସବକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଶ୍ରୀ ମହାଲିଙ୍ଗ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ଏକ ସବୁଜ ରଥର ମଧ୍ୟ ଶୁଭାରମ୍ଭ କରାଯାଇଛି। ଜନସାଧାରଣଙ୍କ ସହଯୋଗ ଓ ସରକାରଙ୍କ ବନୀକରଣ ଯୋଜନାରେ ରାଜ୍ୟରେ ଜଙ୍ଗଲ ଆଚ୍ଛାଦନ ବୃଦ୍ଧି ପାଉଛି କହିଲେ ମୁଖ୍ୟମନ୍ତ୍ରୀ। ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱରଠାରେ 2-ଦିନିଆ ଜାତୀୟ କର୍ମଶାଳା ଉଦ୍ଘାଟିତ। ଲୋକସେବା ଭବନଠାରେ ଜାରି ରହିଛି ପୂର୍ବାଞ୍ଚଳ ପରିଷଦ ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଏବଂ ଲଗାଣ ବର୍ଷା ସତ୍ତ୍ୱେ ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜି ନାହିଁ। ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ସୂଚନା, ଆସନ୍ତା ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ। ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ଅପରାହ୍ନ 5:30। ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ NCERT।

ଶୁଣୁଥିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି ଆକାଶବାଣୀ ବାରିପଦା। ଆସନ୍ତୁ ଶୁଣିବା ଯୁବବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ।

ଯୁବବନ୍ଧୁ, ଆମ ଶାସ୍ତ୍ରରେ କୁହାଯାଇଛି, ବୃକ୍ଷ ରକ୍ଷତି ରକ୍ଷିତଃ, ଅର୍ଥାତ୍ ବୃକ୍ଷକୁ ଯିଏ ରକ୍ଷା କରେ ବୃକ୍ଷ ତାକୁ ରକ୍ଷା କରେ। ଏହି ଉକ୍ତିର ବାସ୍ତବତା ଆଜି ଆମେ ହୃଦୟଙ୍ଗମ କରୁଛୁ। ଦିନ ଥିଲା ବୃକ୍ଷରାଜି ଆମଠାରୁ କିଛି ଆଶା କରିନଥିଲା, ନିଃସ୍ୱାର୍ଥପର ଭାବେ ସଂସାରକୁ ନିଜର ସର୍ବସ୍ୱ ଅର୍ପଣ କରୁଥିଲା। ମାତ୍ର ବର୍ତ୍ତମାନ ସମୟରେ ଆମେମାନେ ଆମର ବିଳାସମୟ ଜୀବନଯାପନର ପୂର୍ତ୍ତି ପାଇଁ ଏହି ପ୍ରକୃତି କଳରେ ଧ୍ୱଂସାଭିମୁଖୀ କାର୍ଯ୍ୟ ସବୁ କରୁଛୁ। ପରିଣାମ ସ୍ୱରୂପ ପରିଣାମ ବି ଆମକୁ ହିଁ ଭୋଗିବାକୁ ପଡ଼ୁଛି। ହଁ ଶ୍ରୋତା ବନ୍ଧୁ, ଆଜି ଆସନ୍ତୁ ଶୁଣିବା ଏକ ଆଲୋଚନା, ଅରଣ୍ୟ ସମ୍ପଦର ସୁରକ୍ଷା, ଜୀବନ ରକ୍ଷା। ଆଜି ସାରା ବିଶ୍ୱରେ ଜୀବନଧାରଣର ମାନରେ ଯଥେଷ୍ଟ ଉନ୍ନତି ଘଟିଛି। ଶିକ୍ଷାର ପରିବେଶ ମଧ୍ୟରେ ଜ୍ଞାନ ସଭ୍ୟତାର ଡୋରିରେ ଛନ୍ଦି ହୋଇ ପଡ଼ିଲାଣି। ସେହି ସଭ୍ୟତାର ବିଶେଷ ଅଙ୍ଗମଣ୍ଡନ କରିଛି ଆଜିର ଏହି ଯନ୍ତ୍ର ସଭ୍ୟତା, ଅର୍ଥାତ୍ ଯାନ୍ତ୍ରିକ ସଭ୍ୟତା ଆମ ବଞ୍ଚିବାର ଧାରାକୁ ମୋହଗ୍ରସ୍ତ କରିପକାଇଛି। ସେଥିରୁ ମୁକୁଳିବାର ଶକ୍ତି କାହାର ବି ନାହିଁ। ଆମେ ସମସ୍ତେ ପ୍ରାୟତଃ କଳକାରଖାନାର ଦୁନିଆରେ ବାସ କରୁଛେ। ଚାରିଆଡ଼େ କଳକାରଖାନାର ଶିଳ୍ପ, ବିଳାସ ବ୍ୟସନର ପ୍ରକଳ୍ପ ଆମକୁ ଗ୍ରାସୀ ଚାଲିଛି। ସେଥିପାଇଁ ଆମେ ନିକଟ ଅତୀତରେ ଯେତେ ସବୁ ବଣଜଙ୍ଗଲ ଧ୍ୱଂସ କରି ଆସିଛେ, ତାର ପରିଣାମ ଆମକୁ ହିଁ ଭୋଗ କରିବାକୁ ପଡ଼ୁଛି। ଶିଳ୍ପ ସ୍ଥାପତ୍ୟର ବିକାଶ, ପରିବହନ ଏବଂ ଯାତାୟାତର ବ୍ୟବସ୍ଥା ନିମନ୍ତେ ଆମେ ବଣ ଜଙ୍ଗଲ ତଥା ରାସ୍ତାଧାରର ଅସଂଖ୍ୟ ଦ୍ରୁମ କାଟି ସେ ସ୍ଥାନକୁ ସମତଳ ଭୂଇଁରେ ପରିଣତ କରୁଛୁ, ଫଳରେ ସୁଷମ ବାୟୁ ପ୍ରବାହରେ ବ୍ୟାହତ ଘଟୁଛି। ଭୂପୃଷ୍ଠର ତାପମାତ୍ରା ବି ବଢ଼ି ବଢ଼ି ଚାଲିଛି। ସହର ବଜାରଠାରୁ ଆରମ୍ଭ କରି ଗାଁ ଗଣ୍ଡା ପର୍ଯ୍ୟନ୍ତ ଚାରିଆଡ଼େ ଗଛଲତାର ସବୁଜ ବଳୟ ଆଜି ହ୍ରାସ ପାଇ ଚାଲିଛି। ପରିଣାମ ସ୍ୱରୂପ ଏହି ମଣିଷ ସମାଜ ଆଜି ଭୋଗୁଛି ଅତ୍ୟନ୍ତ ଯନ୍ତ୍ରଣା। ମଣିଷଟି ଆଜି ଅମ୍ଳଜାନ ଗ୍ରହଣ କରିବାରେ କଷ୍ଟ ଅନୁଭବ କରୁଛି। କଳକାରଖାନାର ଦୂଷିତ ଅଙ୍ଗାରକାମ୍ଳ ନିଶ୍ୱାସରେ ନେବା ଯୋଗୁଁ ନାନା ପ୍ରକାରର ଦୁରାବ୍ୟାଧି ସବୁ ବଢ଼ି ଚାଲିଛି। ବୃକ୍ଷଲତା ହ୍ରାସ ହେବା ଫଳରେ ଫଳମୂଳର ଚାହିଦା ପୂରଣ ହୋଇପାରୁନାହିଁ। ଗ୍ରୀଷ୍ମକାଳରେ ଶୀତଳ ଛାୟା ଉପଭୋଗ କରିବାରୁ ଜୀବନ ବଞ୍ଚିତ ହେଉଛି। ମଣିଷର ବ୍ୟାଧି ନିୟନ୍ତ୍ରଣ ନିମନ୍ତେ ବୃକ୍ଷଲତାରୁ ଲବ୍ଧ ଔଷଧୀୟ ଦ୍ରବ୍ୟ ସବୁ ଆଜି ନିଶ୍ଚିହ୍ନ ହୋଇଗଲାଣି। ଯଦିଓ ଆଧୁନିକ ଚିକିତ୍ସା ବିଜ୍ଞାନ ପ୍ରଣାଳୀ ଏଥିପାଇଁ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ ପ୍ରସ୍ତୁତ ପଦ୍ଧତି ଉପରେ ନିର୍ଭରଶୀଳ ହେଉଛି, ଏହା ଦ୍ରୁତ ଜନସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ଆମକୁ କେତେଦିନ ପର୍ଯ୍ୟନ୍ତ ସନ୍ତୁଷ୍ଟ କରିପାରିବ ତାହା ଆଜିର ବୈଜ୍ଞାନିକମାନଙ୍କୁ ଘୋର ଚିନ୍ତାରେ ପକାଇଲାଣି। ଏବେ ସମୟ ଆସିଛି ଆମେ ସମସ୍ତେ ଯିଏ ଯେଉଁ ସ୍ତରରେ ଅଛୁ ସମସ୍ତେ ମିଳିମିଶି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହେବା। ଆମ ପ୍ରକୃତି ଆମ ହାତରେ ରହିଛି। ଏହି ପ୍ରକୃତିକୁ ସୁରକ୍ଷା ଦେବା ନିମନ୍ତେ ଆମେ ସମସ୍ତେ ପ୍ରକୃତି ପ୍ରତି ସଚେତନ ହେବା, ପରିବେଶ ପ୍ରତି ସଚେତନ ହେବା, ପ୍ରତ୍ୟେକ ଗଛଟିଏ ଲଗାଇବା। ଆଜିର ଯାନ୍ତ୍ରିକ ଦୁନିଆରେ ସବୁଜ ବଳୟର ଆବଶ୍ୟକତା ଅବଶ୍ୟମ୍ଭାବୀ। ସହର କିମ୍ବା ଗାଁ ଗହଳିରେ ମହାଦ୍ରୁମ ସଂଖ୍ୟା କ୍ରମଶଃ କମିବାରେ ଲାଗିଛି। ଏହା ପରିବର୍ତ୍ତେ ଚାରିଆଡ଼େ କଂକ୍ରିଟ୍ ଜଙ୍ଗଲ ସୃଷ୍ଟି ହେବାର ଦେଖାଯାଉଛି। ବିରାଟ ବିରାଟ ପକ୍କା ଘର ସବୁ ନିର୍ମାଣ ହୋଇଛି ସତ,

ହେଲେ ଏଇ ସହରର ଚାକଚକ୍ୟ ଭିତରେ ମଣିଷର ଜୀବନ ଆଜି ଦୁର୍ବିସହ ହୋଇପଡ଼ିଛି। କୃଷି ବିଜ୍ଞାନୀମାନେ ମତ ଦେଲେଣି କ୍ଷେତ୍ରମାନଙ୍କରେ ବୃକ୍ଷ ପରିମାଣର ସମତା ରକ୍ଷା କରାନଗଲେ ଶସ୍ୟହାନିର ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ। ଆହୁରି ମଧ୍ୟ ଜଙ୍ଗଲ କ୍ଷୟ ହେବା ଫଳରେ ରାଜ୍ୟମାନଙ୍କରେ ସ୍ୱଳ୍ପ ବୃଷ୍ଟି ହେଉଛି, ଅନାବୃଷ୍ଟି ଯୋଗୁଁ ମରୁଡ଼ିର ଆଶଙ୍କା ମଧ୍ୟ ଲାଗି ରହିଛି। ବୃକ୍ଷ ସଂଖ୍ୟା ହ୍ରାସ ନ କରିବା ତଥା ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଏକାନ୍ତ କାମ୍ୟ ହୋଇପଡ଼ିଛି। ତେବେ ଏଥିନିମନ୍ତେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇବା ଏକାନ୍ତ ଆବଶ୍ୟକ। ଜନମାନସରେ ବୃକ୍ଷରୋପଣ କରିବା ପାଇଁ ଆଗ୍ରହ ପ୍ରକାଶ କରି ଗଛ କାଟିବାକୁ ବନ୍ଦ କରାଯାଇ ନୂଆ ଗଛଟିଏ ରୋପଣ କରିବା ଲାଗି ଆଗ୍ରହ ଜନ୍ମାଇବା ଆବଶ୍ୟକ। ହଁ, ବର୍ତ୍ତମାନ ଆଉ ଗୋଟିଏ କଥା ଦେଖାଯାଉଛି, ଗଛ କଟାର ମନୋବୃତ୍ତି ମଣିଷ ପାଖରେ ଆଉ ସ୍ୱାଧୀନ ହୋଇନାହିଁ। ଏଥିପାଇଁ ସରକାରୀ ଆଇନ ପ୍ରଚଳନ କରାଯାଇଛି। ସ୍ୱେଚ୍ଛାସେବୀ ସଂସ୍ଥାମାନେ ମଧ୍ୟ ଏଥିପ୍ରତି ସଜାଗ ହୋଇ ଲୋକମାନଙ୍କୁ ସଚେତନ କରାଇବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ତେବେ ଆମେ ସମସ୍ତେ ଯଦି ସଚେତନ ହେବା, ଏହି ଅରଣ୍ୟ ସମ୍ପଦକୁ ସଂରକ୍ଷିତ କରି ରଖିବାରେ ଆମେ ସମସ୍ତେ ପ୍ରତିଜ୍ଞାବଦ୍ଧ ହେଲେ ଆମେ ଆମ ଜୀବନକୁ ସୁରକ୍ଷିତ ରଖିପାରିବା। କାହିଁକିନା ଗଛ ବଞ୍ଚିଲେ ପରିବେଶର ସନ୍ତୁଳନ ଠିକ୍ ରହିବ, ଆଉ ପରିବେଶର ସନ୍ତୁଳନ ବଜାୟ ରହିଲେ ଆମ ଜୀବନ ମଧ୍ୟ ସୁରକ୍ଷିତ ରହିବ। ଏହିଭଳି ସଚେତନତା କାର୍ଯ୍ୟକ୍ରମ ହେଉଛି ବନ ମହୋତ୍ସବ, ଯାହାକି ଲୋକମାନଙ୍କ ମନରେ ପରିବେଶ ସଚେତନତା ବଢ଼ାଇବା ନିମନ୍ତେ ତଥା ବୃକ୍ଷରୋପଣକୁ ବୃଦ୍ଧି କରିବା ନିମନ୍ତେ ବନ ମହୋତ୍ସବ ସପ୍ତାହ ଆମେ ପାଳନ କରୁଛୁ। ଜୁଲାଇ ମାସର ପ୍ରଥମ ସପ୍ତାହ 1-7 ତାରିଖ ହେଉଛି ବନ ମହୋତ୍ସବ ସପ୍ତାହ। ତେବେ ବନ ମହୋତ୍ସବ କ'ଣ ଏଇ ଗୋଟେ ସପ୍ତାହ ପାଇଁ ଯଥେଷ୍ଟ? ନାଇଁ, ବନ ମହୋତ୍ସବ ପ୍ରତିଟି ମୁହୂର୍ତ୍ତରେ ହେବା ଦରକାର। କାହିଁକିନା ଅରଣ୍ୟ ହେଉଛି ପ୍ରକୃତିର ଏକ ସୁନ୍ଦର ଉପହାର। ଅରଣ୍ୟ ଜନଜୀବନ ତଥା ଜଳବାୟୁ ପାଇଁ ଖୁବ୍ ମହତ୍ତ୍ୱପୂର୍ଣ୍ଣ ଅଟେ। ଏହି ଅରଣ୍ୟ ହେଉଛି ପ୍ରାକୃତିକ ସମ୍ବଳ। ଏହି ଅରଣ୍ୟର ଦାନ ସ୍ୱରୂପ ଆଜି ଆମେ ଅନେକ ଭୌତିକ ବସ୍ତୁ ପାଇପାରୁଛୁ। ପ୍ରକୃତି ହେଉଛି ମଣିଷ ଜୀବନର ସବୁଠାରୁ ବଡ଼ ସଂରକ୍ଷକ। ଅରଣ୍ୟ ବିନା ମଣିଷ ଜୀବନ କଳ୍ପନା କରିବା ବି ସମ୍ଭବ ନୁହେଁ। ଗଛ, ଲତା, ଅରଣ୍ୟ, ନଦୀ, ପର୍ବତ ଏସବୁ ପରିବେଷ୍ଟିତ ଏହି ପୃଥିବୀ ବର୍ତ୍ତମାନ ସମୟରେ ଜନସଂଖ୍ୟା ବୃଦ୍ଧି ଆଉ ବିକାଶ ଯୋଗୁଁ ଏହି ଅରଣ୍ୟ ସମ୍ପଦର କ୍ଷୟ ଦିନକୁ ଦିନ ଘଟି ଚାଲିଛି। ଏହି ସମସ୍ୟାକୁ ଆଖି ଆଗରେ ରଖି ଲୋକମାନଙ୍କ ମନରେ ବୃକ୍ଷରୋପଣ ତଥା ଅରଣ୍ୟ ସମ୍ପଦର ସଂରକ୍ଷଣ ପ୍ରତି ସଚେତନତା ବଢ଼ାଇବା ନିମନ୍ତେ ଆରମ୍ଭ ହୋଇଛି ବନ ମହୋତ୍ସବ। ବନ ମହୋତ୍ସବ ଭାରତର ପ୍ରତିବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହରେ ଆମେ ପାଳନ କରିଥାଉ। ଏହା ହେଉଛି ଆମ ପର୍ଯ୍ୟାବରଣକୁ ସୁରକ୍ଷିତ ରଖିବାର ଏକ ସୁନ୍ଦର ଅଭିଯାନ। ଲୋକମାନଙ୍କ ମନରେ ବୃକ୍ଷର ମହତ୍ତ୍ୱକୁ ଜାଗ୍ରତ କରିବା ନିମନ୍ତେ ଏବଂ ଅଧିକ ସଂଖ୍ୟାରେ ଗଛ ଲଗାଇବା ପାଇଁ ଏହି ବନ ମହୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ବନ ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ ମନରେ ପରିବେଶ ସନ୍ତୁଳନ ପ୍ରତି ସଚେତନତା ଜାଗ୍ରତ କରିବା ଏବଂ ଅରଣ୍ୟ ସମ୍ପଦର ସୁରକ୍ଷା କରିବା। ଖାଲି ବର୍ଷରେ ଥରେ ଆମେ ବନ ମହୋତ୍ସବ ସପ୍ତାହ ପାଳନ ନକରି ପ୍ରତ୍ୟେକ ସମୟ ସୁବିଧା ଦେଖି ଆମ ପରିବାରରେ ପ୍ରତ୍ୟେକ ଗୋଟିଏ ଗୋଟିଏ ଗଛ ଲଗାଇଲେ ହୁଏତ ବର୍ତ୍ତମାନର ସଙ୍କଟ ଭବିଷ୍ୟତରେ ଆସିନପାରେ। ଏହି ଅରଣ୍ୟ ସମ୍ପଦ ମଣିଷ ଜୀବନ ପାଇଁ ଅତ୍ୟନ୍ତ ଆବଶ୍ୟକ। କାହିଁକିନା ଏହି ଗଛଲତାରୁ ହିଁ ଆମେ ଅମ୍ଳଜାନ ପାଇଥାଉ। ଏହି ଗଛଲତା ଯୋଗୁଁ ଠିକ୍ ସମୟରେ ବୃଷ୍ଟି ହୋଇଥାଏ। ଏହି ବୃକ୍ଷଲତା ମାଟିକୁ ସୁରକ୍ଷିତ ଭାବରେ ଜାବୁଡ଼ି ରଖିଥାନ୍ତି। ପୁନଶ୍ଚ ଏହି ଅରଣ୍ୟ ହେଉଛି ଅନେକ ପଶୁପକ୍ଷୀଙ୍କର ପ୍ରାକୃତିକ ଆବାସସ୍ଥଳୀ। ଏତଦ୍ ବ୍ୟତୀତ ଏହି ଅରଣ୍ୟରୁ ଆମେ କାଠ, ଔଷଧ, ଫଳ ତଥା ଅନେକ ଜିନିଷ ପାଇଥାଉ। ଏଣୁ ଅରଣ୍ୟ ପ୍ରକୃତି ତଥା ମଣିଷ ପାଇଁ ବହୁ ଅମୂଲ୍ୟ ଅଟେ। ଏହି ବନ ମହୋତ୍ସବ କାର୍ଯ୍ୟକ୍ରମକୁ ଛୋଟ ପିଲାଠାରୁ ଆରମ୍ଭ କରି ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଅନେକ ସାରା କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଶିକ୍ଷାନୁଷ୍ଠାନମାନଙ୍କରେ ପିଲାମାନଙ୍କ ମଧ୍ୟରେ ବନ ମହୋତ୍ସବକୁ ନେଇ ଚିତ୍ରକଳା ପ୍ରତିଯୋଗିତା, ନିବନ୍ଧ ପ୍ରତିଯୋଗିତା, ଭାଷଣ ପ୍ରତିଯୋଗିତା ଏହିଭଳି କାର୍ଯ୍ୟକ୍ରମ ସବୁ କରାଯାଇ ପିଲାମାନଙ୍କୁ ଆଜିରୁ ହିଁ ବୃକ୍ଷର ମହତ୍ତ୍ୱ ସମ୍ପର୍କରେ ସଚେତନ କରାଯାଉଛି। ଶ୍ରୋତାବନ୍ଧୁ, ଆମେ ସମସ୍ତେ ବନ ମହୋତ୍ସବର ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ନିମନ୍ତେ ପ୍ରତିଜ୍ଞାବଦ୍ଧ ହେବା ତଥା ଆମେ ସମସ୍ତେ ଗଛ ଲଗାଇବା।

ଯୁବବର୍ଗ ହିଁ ସମ୍ମୁଖକୁ ଆସିଛନ୍ତି। ତାଙ୍କରି ମାଧ୍ୟମରେ ପ୍ରତିଟି କ୍ଷେତ୍ରରେ ଆଜି ଭାରତବର୍ଷ ତାର ପାଦ ଆଗକୁ ଆଗକୁ ବଢ଼ାଇ ଚାଲିଛି। ବର୍ତ୍ତମାନ ସମୟରେ ଯୁବଗଣ ବ୍ୟକ୍ତିଗତ ସ୍ୱାର୍ଥକୁ ଚିନ୍ତା ନକରି ଦେଶର ସାମୁହିକ ବିକାଶ ପାଇଁ ଚିନ୍ତନ କରିବା ଦରକାର। ଏଥିପାଇଁ ଦରକାର ସେମାନେ ଶାରୀରିକ ସ୍ତରରେ, ମାନସିକ ସ୍ତରରେ, ବୌଦ୍ଧିକ, ଆଧ୍ୟାତ୍ମିକ ଏବଂ ନୈତିକ ସ୍ତରରେ ବିକଶିତ ହେବାର। ଶାରୀରିକ ଶକ୍ତି ଥାଇ ଯଦି ମନରେ ବିକାଶର ଉତ୍ସୁକତା ନଥିବ, ତେବେ ବିକାଶ ସମ୍ଭବ କିପରି? ଏହି ବିକାଶ ହେଉଛି ଗୁଣାତ୍ମକ ଶିକ୍ଷାର ବିକାଶ। କେତେକ ସ୍ଥଳରେ ଦେଖାଯାଏ ଆଜିର ଯୁବପିଢ଼ିଙ୍କ ନିକଟରେ ଗୁରୁଜନଙ୍କ ପ୍ରତି ଭକ୍ତି ପ୍ରଦର୍ଶନ କରିବାରେ କୁଣ୍ଠା ପ୍ରକାଶ କରନ୍ତି। ଏହି ଗୁରୁଜନ ହିଁ ତ ଆମକୁ ଏ ସଂସାରକୁ ଆଣିଛନ୍ତି। ତାଙ୍କ ପ୍ରତି ସମ୍ମାନ ଭାବନା, ତାଙ୍କ ପ୍ରତି ଭକ୍ତି ଭାବନା ଦେଖାଇବାରେ ଆମର ଅସୁବିଧା ବା କ'ଣ ରହିଛି? ପ୍ରଥମେ ଆମେ ନିଜର ବିକାଶ କରିବା, ଆମ ମଧ୍ୟରେ ଥିବା ନୈତିକ ଆଧ୍ୟାତ୍ମିକ ଚିନ୍ତାଧାରାର ଉଦ୍ରେକ କରିବା, ତେବେ ଯାଇ ଆମେ ସମାଜରେ ଏକ ଏପରି ସ୍ଥାନ ନେଇପାରିବା ଯେଉଁଠିକି ଆମେ ସମସ୍ତଙ୍କ ପାଇଁ ଏକ ଉଦାହରଣ ସାଜିପାରିବା। ଶିକ୍ଷା କ୍ଷେତ୍ରରେ ଦେଖାଯାଉଛି ଆଜିର ଯୁବବର୍ଗର ପିଲାମାନେ ପାଠ ତ ପଢୁଛନ୍ତି, କିନ୍ତୁ ନାହିଁ ତାଙ୍କର ଲକ୍ଷ୍ୟ। ଏକ ଦିଶାହୀନ ତରି ପରି ସେମାନେ ଭାସି ଭାସି ଚାଲିଛନ୍ତି। କୋଉଠି ତାଙ୍କ ଜୀବନର ଲକ୍ଷ୍ୟ ତାହା ସେମାନଙ୍କୁ ଜଣାନାହିଁ। ତେବେ ସେମାନେ କିପରି ବା ଉନ୍ନତି କରିପାରିବେ? ଏଥିପାଇଁ ରହିଛି ଯୁବ ମାନସରେ ବିକାଶ। ଯୁବବର୍ଗ ଯେତେବେଳେ ଦିବାସ୍ୱପ୍ନକୁ ଛାଡ଼ି ବାସ୍ତବତାକୁ ସ୍ପର୍ଶ କରିବେ, ସେତେବେଳେ ଯାଇ ତାଙ୍କର ବିକାଶ ସମ୍ଭବ ହୋଇପାରିବ। ଯେତେବେଳେ ସେମାନେ ମାନସ ପଟରେ ମଧୁର ସ୍ୱପ୍ନରେ ହଜି ନଯାଇ ବାସ୍ତବତାକୁ ଦେଖିବାକୁ ଚେଷ୍ଟା କରିବେ, ନିଜ ଜୀବନର ଲକ୍ଷ୍ୟକୁ ପୂର୍ଣ୍ଣ କରିବା ପାଇଁ ଇଚ୍ଛା ପ୍ରକାଶ କରିବେ, ଏକ ସୁନ୍ଦର ସମାଜ ଗଠନ କରିବାରେ ବ୍ରତୀ ହେବେ, ସେତେବେଳେ ଯେ ଏ ରାଷ୍ଟ୍ର ଗଠନ ହୋଇପାରିବ। ଆଉ ଏହା ହିଁ ସମ୍ଭବ କେବଳ ଯୁବବର୍ଗଙ୍କ ଦ୍ୱାରା। ଯୁବପିଢ଼ିଙ୍କ ନିକଟରେ ବର୍ତ୍ତମାନ ଭଗବତ ବିଶ୍ୱାସର ଏକାନ୍ତ ଅପରିହାର୍ଯ୍ୟ। ଭଗବତ ବିଶ୍ୱାସ ନ ରହିଲେ ଆମେ କାଣିଚାଇ ବି ଆଗକୁ ବଢ଼ିପାରିବା ନାହିଁ। କଥାରେ କୁହାଯାଏ, ପଙ୍ଗୁ ଲଙ୍ଘୟତି ଗିରି ପରି ଯଦି ମନରେ ଅଦମ୍ୟ ଇଚ୍ଛା ଶକ୍ତି ଥିବ, ତେବେ ଯେତେ ବାଧାବିଘ୍ନ ଆସୁନା କାହିଁକି ଆମେ ସଫଳତା ନିଶ୍ଚୟ ପାଇବା। ଏଥିପାଇଁ ଆବଶ୍ୟକ ଯୁବ ମାନସରେ ବିକାଶ। ଆମ ମାନସ ପଟରେ ଆମେ ବିକାଶକୁ ହିଁ ଦେଖିବା କେବଳ। ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା, ସେବା ପ୍ରତିଟି କ୍ଷେତ୍ରରେ ଆମ ମାନସ ପଟରେ ଯଦି ଆମେ ବିକାଶକୁ ଚିନ୍ତା କରିବା, ପ୍ରତିଟି କ୍ଷେତ୍ରରେ ଖରାପ ଆଡ଼କୁ ନ ଯାଇ ଭଲ ଚିନ୍ତା କରିବା, ଭଲର ବିକାଶ ହିଁ ଆମ ମନରେ କରିବା, ତାହେଲେ ଯାଇ ଆମେ ଶୀର୍ଷ ସ୍ଥାନରେ ପହଞ୍ଚି ପାରିବା। ଆମ ମନୋବଳ ଦୃଢ଼ ହେଲେ ଅସମ୍ଭବ ସମ୍ଭବ ହେବ। ଏଥିପାଇଁ ବାଟ ଆପେ ଆପେ ଆସିବ। ଆଜିର ଯୁବପିଢ଼ି ନୁହନ୍ତି ଦୁର୍ବଳ, ନା ନୁହନ୍ତି ସେମାନେ ଭୀରୁ, ଅଟନ୍ତି ସତ ପରାକ୍ରମୀ। ଆଉ ସେ ସ୍ୱପ୍ନକୁ ସାକାର କରିବା ପାଇଁ ଆଜି ଓହ୍ଲେଇ ଆସିଛନ୍ତି ଯୁବବର୍ଗ ମାନସିକ ସ୍ତରରେ ବିକଶିତ ହେବାକୁ। ଆମେ ଯଦି ଅନ୍ୟକୁ ସମ୍ମାନ ଜଣାଇବା, ଆମେ ନିଶ୍ଚୟ ସମ୍ମାନ ପାଇବା। ଆମେ ଯଦି ଅନ୍ୟର ଭଲ ଚିନ୍ତା କରିବା, ଆମର କେହି ଭଲ ଚିନ୍ତା କରିବେ। ଏଇ ଯୋଉ ଚିନ୍ତାଧାରା, ଏଥିରୁ ହିଁ ନୂତନ ରାଷ୍ଟ୍ରର କଳ୍ପନା କରାଯାଇପାରେ। କୁହାଯାଏ, ଫେଲିୟର ଇଜ୍ ଦ ପିଲର ଅଫ୍ ସକ୍ସେସ୍। ଯିଏ ହାରିଛି ସିଏ ହିଁ ଜିତିବାର ସ୍ୱାଦ ପାଇଛି। ଠିକ୍ ସେହିପରି ଆମ ଯୁବମାନସରେ ମଧ୍ୟ ବିକାଶର ଏକାନ୍ତ ଆବଶ୍ୟକତା ରହିଛି। ଯେତେବେଳେ ଆମେ ଆମ ମାନସ ପଟରେ ବିକାଶର ଚିନ୍ତା କରିବା, ସେତେବେଳେ ଯାଇ ଆମେ କୌଣସି କ୍ଷେତ୍ରରେ ବି କାର୍ଯ୍ୟ କରିବାକୁ ସକ୍ଷମ ହେବା। ଆଉ ବିଶ୍ୱଗୁରୁ ପଦବାଚ୍ୟ ହେବାକୁ ଯାଉଥିବା ଏ ଭାରତବର୍ଷ ପାଇଁ ଗୁଣ୍ଡୁଚି ମୂଷାଟିଏ ପରି ଆମର ପ୍ରୟାସ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବ। ଅତୀତକୁ ଭାଳି ଝୁରି ନ ହୋଇ ବର୍ତ୍ତମାନରେ ବଞ୍ଚିବା ଏବଂ ନିଜର ବିକାଶ କରିବା, ନିଜ ପରିବାରର ବିକାଶ ପାଇଁ ଚିନ୍ତା କରିବା, ନିଜ ସମାଜ, ନିଜ ରାଷ୍ଟ୍ରର ଉନ୍ନତି ପାଇଁ ଚିନ୍ତା କରିବା। ଭାରତ ଆଜି ସାମାଜିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି। ତେବେ ଏହି କ୍ଷେତ୍ରରେ ଯେଉଁ ସମସ୍ୟାଗୁଡ଼ିକ ଆମ ସମ୍ମୁଖକୁ ଆସୁଛି, ସେସବୁ ସମସ୍ୟାକୁ ଦୂର କରିବା ଦିଗରେ ଆମେ ଜନସଚେତନତା ସୃଷ୍ଟି କରିପାରିବା। ସେସବୁର ସମାଧାନ ଦିଗରେ ଆଜିର ଯୁବଗୋଷ୍ଠୀ ସକ୍ରିୟ ଅଂଶଗ୍ରହଣ କରିବା ଉଚିତ। ଦୁର୍ନୀତି, ଜନସଂଖ୍ୟା ବୃଦ୍ଧି, ବହୁଳ ପରିମାଣରେ ନିରକ୍ଷରତା, ସାମାଜିକ କଳଙ୍କ ସ୍ୱରୂପ ଶିଶୁଶ୍ରମ, ଯୌତୁକ, ନିଶା ସେବନ ଆଦି ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକମାନଙ୍କୁ ସଚେତନ କରାଇବା ବର୍ତ୍ତମାନର ଯୁବପିଢ଼ିଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ଯଦି ଯୁବଗୋଷ୍ଠୀ ନିଜର କର୍ତ୍ତବ୍ୟ ପ୍ରତି ସଚେତନ ହେବେ, ତେବେ ସେମାନେ ଦାୟିତ୍ୱବାନ ନାଗରିକଟିଏ ହୋଇପାରିବେ ଏବଂ ଦେଶର ଅଗ୍ରଗତି ସୁନିଶ୍ଚିତ ହେବ। ଦେଶର ଐକ୍ୟ ପାଇଁ ଏହି ଯୁବଗୋଷ୍ଠୀ ଚିନ୍ତା କରିବା ଦରକାର। ସାମ୍ପ୍ରଦାୟିକବାଦ, ଜାତି ପ୍ରଥା, ଭାଷାବାଦ, ଆଞ୍ଚଳିକବାଦ, ଏ ସମସ୍ତ ବିରୋଧରେ ସଂଗ୍ରାମ କରି ଏସବୁର ମୂଳୋତ୍ପାଟନ କରିବା ଏହି ଯୁବବର୍ଗଙ୍କର ମାନସିକ ସ୍ତରରେ ଚିନ୍ତନ ହେବା ଦରକାର। ତାହେଲେ ଯାଇ ଆମେ ବିକଶିତ ରାଷ୍ଟ୍ରରେ ପରିଣତ ହୋଇପାରିବୁ। ବର୍ତ୍ତମାନ ସମୟରେ ଦେଖାଯାଉଛି ଯୁବବର୍ଗଙ୍କ ଉନ୍ନତି ପାଇଁ, ନିଯୁକ୍ତି ପାଇଁ ଅନେକ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ତେବେ ଏଥିପାଇଁ

ଶେଷ ହେଲା ଯୁବବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସୂଚନା ଓ ସମ୍ବାଦ।

ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ୱଚ୍ଛତା ହିଁ ପବିତ୍ରତା ଓ ସଭ୍ୟତା। ତେବେ ଆସନ୍ତୁ ଆମ ଘର ଚାରିପାଖ ସଫା ରଖିବା ସହିତ ସର୍ବସାଧାରଣ ଗମନାଗମନ, ରାସ୍ତାଘାଟ, କର୍ମକ୍ଷେତ୍ର, ଶିକ୍ଷାନୁଷ୍ଠାନ ଏବଂ ଅନ୍ୟାନ୍ୟ ସର୍ବସାଧାରଣ ବ୍ୟବହାର କରୁଥିବା ସ୍ଥାନକୁ ପରିଷ୍କାର ରଖିବା। ଅଳିଆ ଆବର୍ଜନା ଏଣେତେଣେ ନ ପକାଇ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ପକାଇବା। ସର୍ବୋପରି ମୁକ୍ତ ଓ ଖୋଲା ଜାଗାରେ ଅଳିଆ ଆବର୍ଜନା ପକାଇବା ବନ୍ଦ କରିବା ଉଚିତ। ତାହେଲେ ଯାଇ ଆମେ ଓ ସମସ୍ତ ଜୀବଜନ୍ତୁ ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରିବା।

21 ବର୍ଷ ବୟସରୁ କମ୍ ବୟସର ପୁଅ ତଥା 18 ବର୍ଷ ବୟସରୁ କମ୍ ବୟସର ଝିଅମାନଙ୍କର ବିବାହ ବାଲ୍ୟ ବିବାହ ନିଷେଧ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ। ତେଣୁ ଯଦି ଆପଣ କୌଣସି ପ୍ରକାର ବାଲ୍ୟ ବିବାହର ସୂଚନା ପାଆନ୍ତି ତେବେ ଅତିଶୀଘ୍ର ଦେୟମୁକ୍ତ ଚାଇଲ୍ଡ ଲାଇନ୍ ନମ୍ବର 1098 ସହିତ ଯୋଗାଯୋଗ କରିବାକୁ ଅନୁରୋଧ ଜଣାଇଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମୟୂରଭଞ୍ଜ।

ଶ୍ରୋତାବନ୍ଧୁ, ପ୍ରତ୍ୟେକ ରବିବାର ସକାଳ 8:15 ସକାଳ 9 ପ୍ରଚାରିତ ହେଉଛି କାର୍ଯ୍ୟକ୍ରମ ହେଲୋ ବାରିପଦା। ଏହି କାର୍ଯ୍ୟକ୍ରମର ପୁନଶ୍ଚ ପ୍ରସାରଣ ପ୍ରତ୍ୟେକ ବୁଧବାର ସକାଳ 8:15 9 ଶୁଣିପାରିବେ। ହେଲୋ ବାରିପଦା କାର୍ଯ୍ୟକ୍ରମରେ ନିଜ ପସନ୍ଦର ଗୀତକୁ ସାମିଲ କରିବାକୁ ଚାହୁଁଥିଲେ ପ୍ରତି ବୁଧବାର ଅପରାହ୍ନ 4:00-5:00 ମଧ୍ୟରେ ଆମକୁ ଟେଲିଫୋନ୍ କରନ୍ତୁ। ଆମର ଟେଲିଫୋନ୍ ନମ୍ବର ହେଉଛି 06792254105। ଆଉ ଥରେ କହି ରଖୁଛୁ ଶ୍ରୋତାବନ୍ଧୁ, ପ୍ରତ୍ୟେକ ବୁଧବାର ଅପରାହ୍ନ 4:00-5:00 ମଧ୍ୟରେ ଟେଲିଫୋନ୍ କରନ୍ତୁ। ଟେଲିଫୋନ୍ ନମ୍ବର 06792254105।

ଆଜି ରାତି 17ରେ ଶୁଣିବେ ଆଦିବାସୀ ସଙ୍ଗୀତ। ରାତି 17:30 ରେ ପ୍ରଚାର କରିବୁ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ।

ରାତି 8ଟାରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ରାତି 8:30ରେ ଶୁଣିବେ ପ୍ରକୃତି ଓ ପରିବେଶ କାର୍ଯ୍ୟକ୍ରମରେ ଆଲୋଚନା ବନ ମହୋତ୍ସବ ସପ୍ତାହ ରଚନା ତଥା ଉପସ୍ଥାପନାରେ ଅଛନ୍ତି ବିନୋଦିନୀ ପାତ୍ର।

ଶୁଣୁଥିଲେ ସୂଚନା ଓ ସମ୍ବାଦ ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ପରେ।

0: ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପରିବେଶ ସୁରକ୍ଷା ପାଇଁ ମହାନଦୀ ସହ ସାତଟି ପ୍ରମୁଖ ନଦୀ ପାର୍ଶ୍ୱରେ ସୃଷ୍ଟି ହେବ ସବୁଜ ବଳୟ, କହିଲେ ମୁଖ୍ୟମନ୍ତ୍ରୀ।

0: ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଟ୍ରାଇବେକ୍ସ ଡିଜିଟାଲ ଶିକ୍ଷା ମଞ୍ଚର ହେଲା ଶୁଭାରମ୍ଭ। ରାଜ୍ୟରେ ଜମି କିଣାବିକା ନଗଦବିହୀନ ହେବା ନେଇ ରାଜସ୍ୱ ମନ୍ତ୍ରୀଙ୍କ ସୂଚନା ଏବଂ 2026-27 ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଗବେଷଣା ବୃତ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ। ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ 2702 ହେକ୍ଟର ଜମିରେ 9,00,000 ଚାରାରୋପଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରସ୍ଥିତ କପିଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି 2025-26 ଆର୍ଥିକ ବର୍ଷରେ 724 ହେକ୍ଟର ନଦୀପାର୍ଶ୍ୱ ଅଞ୍ଚଳରେ 5,65,000 ଚାରାରୋପଣ କରାଯାଇଛି। ରାଜ୍ୟରେ ମିଶନ ମୋଡ୍ରେ ବନ ସୁରକ୍ଷା କାର୍ଯ୍ୟ ଜାରି ରହିଛି। ମହାନଦୀ ଅବବାହିକାରେ ସବୁଜ ମହାନଦୀ ମିଶନ ମାଧ୍ୟମରେ ଚାରାରୋପଣ କରାଯିବା ସହିତ ତେଲ ଇବ୍ ବ୍ରାହ୍ମଣୀ ବୈତରଣୀ ଋଷିକୁଲ୍ୟା ଏବଂ ବଂଶଧାରା ନଦୀର ଦୁଇପାର୍ଶ୍ୱରେ ସବୁଜ ବଳୟ ସୃଷ୍ଟି କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଓଡ଼ିଶାର ଯେଉଁ ବଡ଼ ବଡ଼ ନଦୀ ଅଛନ୍ତି, ମହାନଦୀ, ବ୍ରାହ୍ମଣୀ, ବୈତରଣୀ ଏବଂ କୁଶଭଦ୍ରା, ଶ୍ରୀକଲ୍ୟା, ସୁବର୍ଣ୍ଣରେଖା, ଏଇ ଯେଉଁ ନଦୀ ଗୁଡ଼ିକ ଅଛି ତା ଅବବାହିକା ମାନଙ୍କରେ 1.5 କିଲୋମିଟର ପ୍ରଶସ୍ତରେ ମଧ୍ୟ ବୃକ୍ଷ କେମିତି ରୋପଣ କରାଯିବ, ଆଉ ସେଥିପାଇଁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେମିତି ସବୁଜ ମହାନଦୀ ମିଶନ ଏଇଭଳି ଯେଉଁ ମିଶନ କରାହେଇଛି ସେ ମିଶନ ଅଧୀନରେ ଏ କାମ ସବୁ କରାଯାଉଛି ଏବଂ ଚଳିତ ବର୍ଷ ମଧ୍ୟ ଆମେ ପାଖାପାଖି 9,00,000 ଅଧିକ ବୃକ୍ଷରୋପଣ ଏ ନଦୀ ଅବବାହିକାରେ କରିବା ପାଇଁ ମଧ୍ୟ ଆମେ ନିଷ୍ପତ୍ତି ଆମେ ନେଇଛନ୍ତି। ସେହିଭଳି ଭାବରେ କେନ୍ଦ୍ର ସରକାର ମଧ୍ୟ ଆମକୁ ସହଯୋଗ କରୁଛନ୍ତି।
0: ଆମ ଜଙ୍ଗଲ ଯୋଜନା ଅଧୀନରେ ଜଙ୍ଗଲ ପୁନରୁଦ୍ଧାର ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏକ ପେଡ୍ ମା କି ନାମ ଅଭିଯାନରେ ଓଡ଼ିଶାର 8,12,00,000 ଚାରାରୋପଣ ସମ୍ପୂର୍ଣ୍ଣ କରାଯାଇ ରକ୍ଷଣାବେକ୍ଷଣ କରାଯାଉଛି। ସହରାଞ୍ଚଳରେ ପ୍ରଦୂଷଣ ହ୍ରାସ ଲକ୍ଷ୍ୟ ନେଇ ଏହି ଯୋଜନା ଅଧୀନରେ ପ୍ରାୟ 6,95,000 ଚାରାରୋପଣର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଆମ ଜଙ୍ଗଲ ଯୋଜନା ଅଧୀନରେ 19,975 ହେକ୍ଟର ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର କରାଯିବ। ଏହି ଯୋଜନାରେ 43,18,000 ସ୍ଥାନୀୟ ହିତାଧିକାରୀଙ୍କୁ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗତ ପହିଲାରୁ କେନ୍ଦ୍ର ଓ ରାଜ୍ୟ ମିଳିତ ସହଯୋଗରେ ରାଜ୍ୟରେ ଭିଭିଜି ରାମଜୀ ଯୋଜନା କାର୍ଯ୍ୟକାରୀ ହୋଇଛି। ଚାରାରୋପଣ ସହ ଲୋକଙ୍କୁ ଆର୍ଥିକ କ୍ଷେତ୍ରରେ ଏହି ଯୋଜନା ଅଧିକ ସଶକ୍ତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ରାଜ୍ୟରେ ଯୁଗ୍ମ ଜଙ୍ଗଲ ପରିଚାଳନାରେ ପ୍ରାୟ 16,209 ବନ ସୁରକ୍ଷା ସମିତି ଏବଂ 579 ପରିବେଶ ଉନ୍ନୟନ କମିଟି ଦ୍ୱାରା 13,933 ବର୍ଗ କିଲୋମିଟରରୁ ଊର୍ଦ୍ଧ୍ୱ ଜଙ୍ଗଲର ସୁରକ୍ଷା ଏବଂ ଉତ୍ତମ ପରିଚାଳନା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜଙ୍ଗଲ ସୁରକ୍ଷା ଏବଂ ବନୀକରଣ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପ୍ରଦାନ କରିଥିବା ଦୁଇଟି ସମିତିକୁ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ବିଶ୍ୱବ୍ୟାପୀ ସଂସ୍କୃତ ଭାଷାର ଗୁରୁତ୍ୱ ଏବଂ ଭାରତୀୟ ଜ୍ଞାନ ପରମ୍ପରାରେ ଏହାର ଅବଦାନ ଉପରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଆଲୋକପାତ କରିଛନ୍ତି। ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର 46ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ କୁଳାଧିପତି ତଥା ରାଜ୍ୟପାଳ ଡକ୍ଟର କମ୍ଭମ୍ ପାଟି ସଂସ୍କୃତ ଭାଷା ସମସ୍ତ ଭାରତୀୟ ଭାଷାର ଜନନୀ ବୋଲି କହିଛନ୍ତି। ଏହି ଅବସରରେ ବିଶ୍ୱବିଦ୍ୟାଳୟର ମୁଖପତ୍ର ଶ୍ରୀବିହାର ଭାରତୀ ଏବଂ ଗବେଷଣାତ୍ମକ ପତ୍ରିକା ଜଗନ୍ନାଥ ଜ୍ୟୋତିହି ରାଜ୍ୟପାଳ ଉନ୍ମୋଚନ କରିଛନ୍ତି। ବିଭିନ୍ନ ବିଭାଗରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିବା ଛାତ୍ରଛାତ୍ରୀଙ୍କୁ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମେଧାବୀ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକର ସଶକ୍ତିକରଣ ଉଦ୍ଦେଶ୍ୟରେ ଆଜିଠାରୁ ଦୁଇଦିନିଆ ଜାତୀୟ କର୍ମଶାଳା ଆରମ୍ଭ ହୋଇଛି। ଭୁବନେଶ୍ୱରରେ ଆୟୋଜିତ କର୍ମଶାଳାକୁ ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଟ୍ରାଇବେକ୍ସ ଡିଜିଟାଲ ଶିକ୍ଷା ମଞ୍ଚର ଶୁଭାରମ୍ଭ ହୋଇଛି। ଏଥିରେ ଜନଜାତି କଳା, ସଂସ୍କୃତି, ଭାଷା ଏବଂ ପାରମ୍ପରିକ ଜ୍ଞାନର ସଂରକ୍ଷଣ ତଥା ପ୍ରସାର କରାଯିବ। ଏହି ପ୍ଲାଟଫର୍ମରେ ଡିଜିଟାଲ ଏକାଡେମୀ କାର୍ଯ୍ୟକ୍ଷମ ହେବା ସହ ଜନଜାତିଙ୍କ କଳାକୁ ନେଇ ବିଭିନ୍ନ ମାନ୍ୟତା ପ୍ରାପ୍ତ ଡିପ୍ଲୋମା ପାଠ୍ୟକ୍ରମ ଉପଲବ୍ଧ ହେବ। ଏହାସହ ଜନଜାତି ସାହିତ୍ୟ, ମୌଖିକ ପରମ୍ପରା ଏବଂ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିବା ପାଇଁ ଏକ ଐତିହ୍ୟ ଅଭିଲେଖାଗାର ମଧ୍ୟ ରହିଛି। କାର୍ଯ୍ୟକ୍ରମରେ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଏବଂ ବାରାଣସୀସ୍ଥିତ ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତି ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। 2026-27 ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଗବେଷଣା ବୃତ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ସାମ୍ସ ପୋର୍ଟାଲ ମାଧ୍ୟମରେ ଏଥିପାଇଁ ଆବେଦନ କରାଯାଇପାରିବ। ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ରାଜ୍ୟର ଅନ୍ୟାନ୍ୟ ପ୍ରତିଷ୍ଠାନରେ ପିଏଚ୍ଡି ପଞ୍ଜିକୃତ ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ। ଆସନ୍ତା 30 ତାରିଖ ରାତି 11:45 ପର୍ଯ୍ୟନ୍ତ ଆବେଦନର ସମୟସୀମା ଧାର୍ଯ୍ୟ କରାଯାଇଛି। ଆସନ୍ତା ମାସ 5 ତାରିଖରେ ଆବେଦନକାରୀଙ୍କ ଯୋଗ୍ୟତା ନେଇ ଦାଖଲ ଆବେଦନପତ୍ରଗୁଡ଼ିକର ଯାଞ୍ଚ କରାଯିବ। ଯାଞ୍ଚ ପରେ ପରବର୍ତ୍ତୀ ପଦକ୍ଷେପ ନେଇ ସମସ୍ତ ସୂଚନା ସାମ୍ସ ପୋର୍ଟାଲରେ ପ୍ରଦାନ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

0: ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଜମି କିଣା ବିକା ନଗଦବିହୀନ ହେବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଜମି ପଞ୍ଜୀକରଣ କାର୍ଯ୍ୟାଳୟକୁ ଦଲାଲମୁକ୍ତ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଅନ୍ଲାଇନ୍ ପଞ୍ଜୀକରଣ ହେବା ଦ୍ୱାରା ଜନସାଧାରଣଙ୍କୁ ବାରମ୍ଭାର କାର୍ଯ୍ୟାଳୟକୁ ଆସିବାକୁ ପଡ଼ିବ ନାହିଁ। ପଞ୍ଜୀକରଣ ପରେ ଦଲିଲ ମଧ୍ୟ ଅନ୍ଲାଇନ୍ରେ ଉପଲବ୍ଧ ହେବ। ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ଖୁବ୍ ଶୀଘ୍ର ମାର୍ଗଦର୍ଶିକା ଜାରି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
1: ସବୁ ଆମର ଅଛି ଯାହାକୁ ଆମେ ରେଜିଷ୍ଟ୍ରେସନ ଅଫିସ ବୋଲି କହୁଛୁ, ସେଥିରେ ପ୍ରକୃତରେ ଯେଉଁ ଜମି ବିକ୍ରି ହୁଏ ତାର 15,000 ପର୍ଯ୍ୟନ୍ତ କେସ୍ ଟ୍ରାନ୍ଜାକ୍ସନ ହେଇଥାଏ, ବାକିଟା ସବୁ ଅନଲାଇନ୍ରେ ପ୍ରଦାନ କରାହେଇଥାଏ। ଆଜି ଆମେ ନିଷ୍ପତ୍ତି କରୁଛୁ ଯେ ସମ୍ପୂର୍ଣ୍ଣ ଭାବରେ ଜମି କିଣା ବିକା ହେଉଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବରେ ଆମେ କେସ୍ଲେସ୍ କରିବୁ, ଗୋଟିଏ ପଇସା ମଧ୍ୟ କେସ୍ ଟ୍ରାନ୍ଜାକ୍ସନ ହେବ ନାହିଁ। ମଧ୍ୟସ୍ଥି କାରବାରକୁ ରୋକିବା ପାଇଁ ଏବଂ ଜମି
0: ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଭୁବନେଶ୍ୱରରେ ନୂତନ ରାଜସ୍ୱ ଭବନ ନିର୍ମାଣ କରାଯିବ। 10 ମହଲା ବିଶିଷ୍ଟ କୋଠା ନିର୍ମାଣ ହେବା ସହ ଏଥିପାଇଁ 600 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଗୋଟିଏ ଭବନରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ, ଏନ୍ଡିଆର୍ଏଫ୍, ଅଗ୍ନିଶମ ଏବଂ ଓଡ୍ରାଫ୍ ଭଳି ସମସ୍ତ ବିଭାଗ କାର୍ଯ୍ୟକ୍ଷମ ହେବ ବୋଲି ମନ୍ତ୍ରୀ କହିଛନ୍ତି। ସିମେଣ୍ଟ ଏବଂ ଇସ୍ପାତ ଦର ନିର୍ଦ୍ଧାରଣ ସଂକ୍ରାନ୍ତ ନୂତନ ମାର୍ଗଦର୍ଶିକା ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଛି। ଏଣିକି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏହି ଦର ଚୂଡ଼ାନ୍ତ କରିବ। ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନମୂଳକ ପ୍ରକଳ୍ପରେ ବ୍ୟବହାର ହେବାକୁ ଥିବା ସିମେଣ୍ଟ ଏବଂ ଇସ୍କାତ ଦର ନିର୍ଦ୍ଧାରଣ ନେଇ ଏକକ ବ୍ୟବସ୍ଥା ଲାଗୁ କରାଯିବା ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାଭିତ୍ତିକ ଦର ଚୂଡ଼ାନ୍ତ ନେଇ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି ଦର ନିର୍ଦ୍ଧାରଣରେ ସ୍ୱଚ୍ଛତା ଆସିବା ସହ ପ୍ରକଳ୍ପ କାର୍ଯ୍ୟକାରିତାରେ ବିଳମ୍ବ ହେବ ନାହିଁ ବୋଲି ଆଶା କରାଯାଉଛି। ପ୍ରତି 3 ମାସ ଅନ୍ତରରେ ଏହି କମିଟି ବସି ସିମେଣ୍ଟ ଏବଂ ଇସ୍କାତ ଦର ଚୂଡ଼ାନ୍ତ କରିବେ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି। ରାଜ୍ୟରେ ସିମେଣ୍ଟ ଉତ୍ପାଦନ କରୁଥିବା କମ୍ପାନୀଗୁଡ଼ିକ ଜିଲ୍ଲା ପରିଷଦ ନିକଟରୁ ସିଧାସଳଖ ଭାବେ ଦର ନିର୍ଦ୍ଧାରଣ ସଂକ୍ରାନ୍ତ ସୂଚନା ପାଇପାରିବେ। 3ଟି କମ୍ପାନୀର ହାରାହାରି ଦର ଆଧାରରେ ଚୂଡ଼ାନ୍ତ ଦର ସ୍ଥିର କରାଯିବ ବୋଲି ଜଣାପଡ଼ିଛି। ଇସ୍କାତ କ୍ଷେତ୍ରରେ ଏସ୍ଏଆଇଏଲ୍ ଦରକୁ ପ୍ରାଥମିକତା ପ୍ରଦାନ କରାଯିବ। ଏସ୍ଏଆଇଏଲ୍ର ଇସ୍କାତ ଉପଲବ୍ଧ ନଥିଲେ ପୂର୍ତ୍ତ ବିଭାଗ ଅନୁମୋଦିତ ଅନ୍ୟ କମ୍ପାନୀର ଦରକୁ ବିଚାରକୁ ନିଆଯାଇପାରିବ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି। ରାଜ୍ୟରେ ସଡ଼କ ଦୁର୍ଘଟଣାକୁ ପ୍ରତିହତ କରିବା ଏବଂ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଆଇନ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଜାରି ରହିଛି। ବାରମ୍ଭାର ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ସହ ମଟରଯାନ ନିୟମ ଅନୁଯାୟୀ ଗାଡ଼ିଗୁଡ଼ିକୁ ଜବତ କରିବା ପାଇଁ କୁହାଯାଇଛି। ପୁରୀ କୋରାପୁଟ ଏକ୍ସପ୍ରେସ୍ ଟ୍ରେନ୍ ଆସନ୍ତା 11 ତାରିଖରୁ ପୁରୀରୁ ଚଳାଚଳ ଆରମ୍ଭ କରିବ। କୋରାପୁଟର ଟ୍ରେନ୍ଟି ପୁରୀ ଅଭିମୁଖେ 12 ତାରିଖରୁ ଚଳାଚଳ କରିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ସପ୍ତାହକୁ 3 ଦିନ ଚାଲିବାକୁ ଥିବା ଏହି ଟ୍ରେନ୍ଟି ପୁରୀରୁ ପ୍ରତ୍ୟେକ ସୋମବାର, ଗୁରୁବାର ଏବଂ ଶନିବାର ଯାତ୍ରା ଆରମ୍ଭ କରିବା ସହିତ କୋରାପୁଟରୁ ପୁରୀ ଅଭିମୁଖେ ପ୍ରତ୍ୟେକ ମଙ୍ଗଳବାର, ଶୁକ୍ରବାର ଏବଂ ରବିବାର ଚଳାଚଳ କରିବ। ରାଜ୍ୟରେ ଲଗାଣ ବର୍ଷା ସ୍ଥିତି ପରେ ଆଜି ବିଭିନ୍ନ ସ୍ଥାନରେ ବର୍ଷାର ପରିମାଣ ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ କୌଣସି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇ ନାହିଁ। ତେବେ କେତେକ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଅପରପକ୍ଷରେ ରାଜ୍ୟରେ ବନ୍ୟା ସ୍ଥିତି ଉପୁଜି ନାହିଁ ବୋଲି ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍ତି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗତକାଲି ବନ୍ୟାର ସ୍ଥିତି ସମୀକ୍ଷା କରି ରାଜ୍ୟ ସରକାର କୌଣସି ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଥିବା ସୂଚନା ଦେଇଥିଲେ। ଆଜି ସନ୍ଧ୍ୟା 6ଟା ସୁଦ୍ଧା ହୀରାକୁଦ ଜଳସ୍ତର 607.87 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 226,294 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 28,955 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପରିବେଶ ସୁରକ୍ଷା ପାଇଁ ମହାନଦୀ ସହ 7ଟି ପ୍ରମୁଖ ନଦୀ ପାର୍ଶ୍ୱରେ ସୃଷ୍ଟି ହେବ ସବୁଜ ବଳୟ, କହିଲେ ମୁଖ୍ୟମନ୍ତ୍ରୀ। ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଟ୍ରାଇମେକ୍ସ ଡିଜିଟାଲ ଶିକ୍ଷା ମଞ୍ଚର ହେଲା ଶୁଭାରମ୍ଭ। ରାଜ୍ୟରେ ଜମି କିଣାବିକା ନଗଦବିହୀନ ହେବା ନେଇ ରାଜସ୍ୱ ମନ୍ତ୍ରୀଙ୍କ ସୂଚନା ଏବଂ 2026-27 ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଗବେଷଣା ବୃତ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ପ୍ରସଙ୍ଗ ସବୁଜ ପ୍ରୟାସ ମାଧ୍ୟମରେ ପୃଥିବୀର ଆରୋଗ୍ୟ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନରେ ମହେଶ୍ୱର ସାହୁ। ବୃକ୍ଷ ଆମ ଜୀବନର ଆଧାର, ଏହା ବିନା ପୃଥିବୀରେ ଜୀବଜଗତର କଳ୍ପନା କରାଯାଇନପାରେ। ବୃଦ୍ଧି ପାଉଥିବା ପ୍ରଦୂଷଣ, ବିଶ୍ୱ ତାପାୟନ ଏବଂ ଜଳବାୟୁ ପରିବର୍ତ୍ତନ ମୁକାବିଲା ଦିଗରେ ଚାରାରୋପଣ ହେଉଛି ଏକମାତ୍ର ସହଜ ଓ ପ୍ରଭାବଶାଳୀ ମାଧ୍ୟମ। ଚାରାରୋପଣ ମାଧ୍ୟମରେ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ଏବଂ ଏ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ପ୍ରତିବର୍ଷ ଜୁଲାଇ ମାସ ପ୍ରଥମ ସପ୍ତାହରେ ଦେଶବ୍ୟାପୀ ବନ ମହୋତ୍ସବ ପାଳନ କରାଯାଏ। ଚଳିତ ବର୍ଷ ବନ ମହୋତ୍ସବ ସପ୍ତାହ ଆଜି ଶେଷ ହୋଇଛି। ଜୁଲାଇ ମାସରେ ମୌସୁମୀର ଆଗମନ ଏବଂ ବର୍ଷା ଫଳରେ ରୋପଣ କରାଯାଇଥିବା ଚାରାଗୁଡ଼ିକ ବଞ୍ଚିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଥାଏ। ବନ ମହୋତ୍ସବ ପାଳନର ଇତିହାସକୁ ସମୀକ୍ଷା କଲେ ଜଣାପଡ଼େ 1950 ଏହାର ସୂତ୍ରପାତ ହୋଇଥିଲା। ତତ୍କାଳୀନ କୃଷି ଓ ଖାଦ୍ୟମନ୍ତ୍ରୀ ଡକ୍ଟର କେଏମ୍ ମୁନ୍ସିଙ୍କ ଦ୍ୱାରା ଏହାକୁ ଆରମ୍ଭ କରାଯାଇଥିଲା। ଏହାର ସ୍ମରଣାର୍ଥେ ପ୍ରତିବର୍ଷ ଏହି ମହୋତ୍ସବ ଜୁଲାଇ ମାସ ପ୍ରଥମ ସପ୍ତାହରେ ପାଳନ କରାଯିବାର ବିଧି ରହିଆସିଛି। ଚଳିତ ବର୍ଷର ବିଷୟବସ୍ତୁ ରହିଥିଲା ସବୁଜ ପ୍ରୟାସ ମାଧ୍ୟମରେ ପୃଥିବୀର ଆରୋଗ୍ୟ। ସାମ୍ପ୍ରତିକ ପରିସ୍ଥିତିରେ ବନ ମହୋତ୍ସବ ପାଳନର ବିଶେଷ ଗୁରୁତ୍ୱ ରହିଛି। ସହରୀକରଣ ଯୋଗୁଁ ବ୍ୟାପକ ଜଙ୍ଗଲ କ୍ଷୟ ଦ୍ୱାରା ପରିବେଶ ସନ୍ତୁଳନ ବ୍ୟାଘାତ ହେଉଛି। ବନ ମହୋତ୍ସବ ପାଳନ ମାଧ୍ୟମରେ ବ୍ୟାପକ ଚାରାରୋପଣ କରାଯିବା ସହ ପରିବେଶ ସଂରକ୍ଷଣ ନେଇ ଲୋକଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଯାଇପାରୁଛି। ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ରହଣ କରି ବୃକ୍ଷ ଆମକୁ ଅମ୍ଳଜାନ ପ୍ରଦାନ କରିଥାଏ। ଏଥିସହ ତାପମାତ୍ରା ନିୟନ୍ତ୍ରଣରେ ମଧ୍ୟ ବୃକ୍ଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାର ଚେର ମାଟିକୁ ଜାବୁଡ଼ି ଧରି ରଖିବା ଫଳରେ ଅତ୍ୟଧିକ ବର୍ଷା କିମ୍ବା ବନ୍ୟା ବେଳେ ମୃତ୍ତିକା କ୍ଷୟକୁ ପ୍ରତିରୋଧ କରିହୁଏ। ଜଙ୍ଗଲ ବୃଦ୍ଧି ଦ୍ୱାରା ବନ୍ୟଜନ୍ତୁ ସୁରକ୍ଷିତ ରହିପାରନ୍ତି, ଫଳରେ ଏକ ସନ୍ତୁଳିତ ପରିବେଶ ସୃଷ୍ଟି ହୋଇଥାଏ। ତେଣୁ ଅନ୍ୟ ପ୍ରକାରେ କହିଲେ କେବଳ ଚାରାରୋପଣ ନୁହେଁ, ବରଂ ଏହାକୁ ଏକ ଗଛରେ ପରିଣତ କରିବାର ଦାୟିତ୍ୱ ମଧ୍ୟ ଆମ ସମସ୍ତଙ୍କର। ଚାରାରୋପଣକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ଲକ୍ଷ୍ୟରେ ଗତ 2024 ଜୁନ୍ ମାସ 5 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପେଡ୍ ମା କି ନାମ ଅଭିଯାନର ଶୁଭାରମ୍ଭ କରିଥିଲେ। ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଆରମ୍ଭ ହୋଇଥିବା ଏହି ଅଭିଯାନ ବ୍ୟାପକ ଜନଭାଗିଦାରିତା ଦ୍ୱାରା ସଫଳତା ହାସଲ କରିପାରିଛି। ଏହି ଅଭିଯାନ ଅଧୀନରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଗୋଟିଏ ଦିନରେ 11 ଅଧିକ ଚାରାରୋପଣ କରାଯାଇ ବିଶ୍ୱ ରେକର୍ଡ ସୃଷ୍ଟି ହୋଇଛି। ବନ ମହୋତ୍ସବ ଅବସରରେ ସେଠାରେ ସପ୍ତାହକ ମଧ୍ୟରେ 51 ଚାରାରୋପଣ କରାଯାଇଛି। ଏପରିକି ଓଡ଼ିଶା ବନ ବିଭାଗ ପକ୍ଷରୁ ଚଳିତ ବର୍ଷ ମହୋତ୍ସବ ପରିପ୍ରେକ୍ଷୀରେ ଏକ ପେଡ୍ ମା କି ନାମ ଅଭିଯାନ ଅଧୀନରେ ପ୍ରାୟ 5 ଅଧିକ ଚାରା ବଣ୍ଟନ ଓ ରୋପଣର ବ୍ୟବସ୍ଥା କରାଯାଇଥିଲା। ଏଥିରେ ନିମ୍ବ, ବର, ଓସ୍ତ, ଜାମୁ, ବେଲ ଏବଂ ଅଁଳା ଭଳି ଦୀର୍ଘଜୀବୀ ତଥା ଔଷଧୀୟ ଚାରାରୋପଣକୁ ପ୍ରାଧାନ୍ୟ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ଗ୍ରୀନ୍ ଇଣ୍ଡିଆ ମିଶନ। ଦେଶର ପ୍ରାୟ 1 ହେକ୍ଟର କ୍ଷୟ ହୋଇଥିବା ଜଙ୍ଗଲ ଏବଂ ଅଣଜଙ୍ଗଲରେ ଜମିକୁ ସବୁଜିମା ବୃଦ୍ଧି, ବ୍ୟାପକ ଜଙ୍ଗଲାଞ୍ଚଳ ସୃଷ୍ଟି କରିବା ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ। ପ୍ରସ୍ତୁତ ଭବିଷ୍ୟତ ରୂପରେଖ ଅନୁଯାୟୀ ଆସନ୍ତା 2030 ସୁଦ୍ଧା ଦେଶବ୍ୟାପୀ 24,70,00,000 ଅଧିକ ହେକ୍ଟର ଜମିରେ ଜଙ୍ଗଲାଞ୍ଚଳ ସୃଷ୍ଟି ଲକ୍ଷ୍ୟ ରଖାଯାଇଛି। ଏହା ମାଧ୍ୟମରେ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ସମ୍ଭବ ହୋଇପାରିବ। ଅନ୍ୟ ଏକ ପ୍ରମୁଖ ବ୍ୟବସ୍ଥା ହେଉଛି କାମ୍ପା ଅଭିଯାନ। କୌଣସି ଶିଳ୍ପ, ଖଣି କିମ୍ବା ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ଜଙ୍ଗଲ ଜମିର ବ୍ୟବହାର ବଦଳରେ ଅନ୍ୟ ଚିହ୍ନିତ ସ୍ଥାନରେ ଜଙ୍ଗଲ ସୃଷ୍ଟି କରିବା ଏବଂ ଜଙ୍ଗଲ ନଷ୍ଟର କ୍ଷତିପୂରଣ ଅର୍ଥ ସେହି ଶିଳ୍ପ ସଂସ୍ଥାଠାରୁ ଆଦାୟ କରାଯାଇଥାଏ। ଏହି ପାଣ୍ଠି ଉପଯୋଗ ମାଧ୍ୟମରେ ଜଙ୍ଗଲାଞ୍ଚଳ ସୃଷ୍ଟିକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ସଂଗୃହୀତ ଅର୍ଥର 90% ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥାଏ। ଏହି ପାଣ୍ଠି ପାଇବାରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶା ଆଗୁଆ ରହିଛି। ଓଡ଼ିଶା ସମେତ ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରରେ ସର୍ବାଧିକ କାମ୍ପା ପାଣ୍ଠିର ଉପଯୋଗ ହୋଇଥାଏ। ଏହା ମାଧ୍ୟମରେ କୃତ୍ରିମ ଜଙ୍ଗଲ ସୃଷ୍ଟି, ପ୍ରାକୃତିକ ଜଙ୍ଗଲର ପୁନରୁଦ୍ଧାର, ବନ୍ୟଜନ୍ତୁଙ୍କ ବାସସ୍ଥାନରେ ଉନ୍ନତି ଏବଂ ବନାଗ୍ନି ନିୟନ୍ତ୍ରଣ ଓ ମୃତ୍ତିକା ଏବଂ ଜଳ ସଂରକ୍ଷଣ କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ପ୍ରଦାନ କରାଯାଉଛି। ଶେଷରେ ଏତିକି କୁହାଯାଇପାରେ, ବନ ମହୋତ୍ସବ କେବଳ ଗୋଟିଏ ସପ୍ତାହର କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ହେଉଛି ପ୍ରକୃତି ପ୍ରତି ଆମର କୃତଜ୍ଞତା ଜଣାଇବାର ଏକ ମାଧ୍ୟମ। ଆସନ୍ତୁ ଗୋଟିଏ ଗଛ ଗୋଟିଏ ଜୀବନ ସ୍ଲୋଗାନକୁ ଆମେ ବାସ୍ତବତାରେ ପରିଣତ କରିବା।

ଆଜିର ପ୍ରସଙ୍ଗରେ ଶୁଣିଲେ ସବୁଜ ପ୍ରୟାସ ମାଧ୍ୟମରେ ପୃଥିବୀର ଆରୋଗ୍ୟ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ମହେଶ୍ୱର ସାହୁ।

0: ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତ।
2: କାର୍ଯ୍ୟକ୍ରମରେ କାଳିଚରଣ କଳା ଏବଂ ତାଙ୍କର ସାଥୀମାନେ ଗାଇଥିବା କୋଲ୍ହ ସମ୍ପ୍ରଦାୟର ଗୀତ ଶୁଣନ୍ତୁ।

କାଳୀଚରଣ କଡ଼ା ଏବଂ ତାଙ୍କର ସାଥୀମାନେ ଗାଇଥିବା କହ୍ଲ ସମ୍ପ୍ରଦାୟର ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ଚିରଙ୍ଗ କଳା, ବିଜୟଲକ୍ଷ୍ମୀ କଳା, ଆଦିତ୍ୟ କଳା, କକା ସୟ, ଘାସିରାମ କଳା, ନାରାୟଣ ସୟ, ଗୁରୁବାରୀ ସୟ, ମଠାଇ ବାରି ଏବଂ ରାମଚନ୍ଦ୍ର ସୟ।

ଶୁଣୁଥିଲେ ଆଦିବାସୀ ସଙ୍ଗୀତ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ପରେ।

0: ଚାଷୀଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜି ନୂଆଦିଲ୍ଲୀରେ ପ୍ରଗତି ପ୍ରକଳ୍ପର ଶୁଭାରମ୍ଭ କଲେ କୃଷିମନ୍ତ୍ରୀ। ଦେଶର ଇସ୍ପାତ ଶିଳ୍ପକୁ ଅଧିକ ପ୍ରତିଯୋଗିତାମୂଳକ କରିବା ଦିଗରେ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତା ଦୋହରାଇଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଭାରତ ଇଂଲଣ୍ଡ ତୃତୀୟ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ନଟିଂହାମ୍ର ଟ୍ରେଣ୍ଟ ବ୍ରିଜ୍ଠାରେ। ଏବଂ ଫିଫା ବିଶ୍ୱକପ୍ର ରାଉଣ୍ଡ ଅଫ୍ 16ରେ ଆଜି ଇଜିପ୍ଟ ଆର୍ଜେଣ୍ଟିନାକୁ ଏବଂ ସ୍ୱିଜରଲ୍ୟାଣ୍ଡ ଭେଟିବ କଲମ୍ବିଆକୁ। ଏକ ସଶକ୍ତ ଭାରତ ଇଣ୍ଡୋନେସିଆ ରଣନୀତିକ ଭାଗିଦାରୀ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଇଣ୍ଡୋନେସିଆ ଗସ୍ତ ଅବସରରେ ଆଜି ଜାକର୍ତ୍ତାଠାରେ ସେଠାକାର ସଂସଦକୁ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ମୋଦି କହିଛନ୍ତି ଦୁଇ ଦେଶ ମଧ୍ୟରେ ଏହି ସଶକ୍ତ ରଣନୀତିକ ଭାଗିଦାରୀ କେବଳ ଭାରତ ଇଣ୍ଡୋନେସିଆର ସମୃଦ୍ଧି ଲାଗି ନୁହେଁ, ବରଂ ଆଞ୍ଚଳିକ ଏବଂ ବିଶ୍ୱସ୍ତରରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଦିଗରେ ସହାୟକ ହେବ। ଭାରତ ଇଣ୍ଡୋନେସିଆ ମଧ୍ୟରେ ଶତାବ୍ଦୀ ଧରି ରହିଆସିଥିବା ସୁସମ୍ପର୍କ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ଏହାଦ୍ୱାରା ଭବିଷ୍ୟତ ଲାଗି ଆପୋଷ ବିଶ୍ୱାସ ସୁଦୃଢ଼ ହେବା ସହିତ ଗଣତାନ୍ତ୍ରିକ ମୂଲ୍ୟବୋଧ କ୍ଷେତ୍ରରେ ସମାନତା ରହିଥିବା ପ୍ରତିଫଳିତ ହେଉଛି। ଭାରତ ବିକାଶ, ଶାନ୍ତି, ସ୍ଥିରତା ଓ ସମୃଦ୍ଧିରେ ବିଶ୍ୱାସ କରେ ବୋଲି ସେ କହିଛନ୍ତି। ସମସ୍ତ ପ୍ରକାର ସନ୍ତାସବାଦ କାର୍ଯ୍ୟକଳାପ ବିରୁଦ୍ଧରେ ମିଳିତ କାର୍ଯ୍ୟାନୁଷ୍ଠାନ ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଏଭଳି ସମାଜ ବିରୋଧୀ କାର୍ଯ୍ୟକଳାପ ଦ୍ୱାରା ଆଞ୍ଚଳିକ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଛି। ଭାରତ ଇଣ୍ଡୋନେସିଆ ମଧ୍ୟରେ ରଣନୀତିକ ବିଶ୍ୱାସ ଓ ସମ୍ପର୍କ ଦ୍ୱାରା କେବଳ ଏହି ଦୁଇ ଦେଶ ଉପକୃତ ହେବେ ନାହିଁ, ବରଂ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଓ ଗ୍ଲୋବାଲ୍ ସାଉଥ୍ରେ ସ୍ଥିରତା ବଜାୟ ରଖିବା ସହିତ ସମଗ୍ର ବିଶ୍ୱ ଏହାଦ୍ୱାରା ଭବିଷ୍ୟତରେ ଲାଭାନ୍ୱିତ ହେବ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି।
1: भारत इंडोनेशिया का स्ट्रेटेजिक ट्रस्ट इंडो पैसिफिक में स्टेबिलिटी का मजबूत आधार बनेगा। हमारी साझेदारी केवल दो देशों का संबंध नहीं है, यह इंडो पैसिफिक की स्टेबिलिटी, ग्लोबल साउथ की शक्ति और विश्व के शेयर्ड फ्यूचर में विश्वास का संकल्प है।
0: ଭାରତ ଇଣ୍ଡୋନେସିଆ ମଧ୍ୟରେ ପ୍ରତିରକ୍ଷା, ସାମୁଦ୍ରିକ ସୁରକ୍ଷା, ବାଣିଜ୍ୟ, ଡିଜିଟାଲ୍ ଜ୍ଞାନକୌଶଳ, ଶିକ୍ଷା, କୃତ୍ରିମ ବୁଦ୍ଧିମତା ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଆଦି କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ୟୁପିଆଇ ସମେତ ଡିଜିଟାଲ୍ ସାଧାରଣ ଭିତ୍ତିଭୂମି, କୃତ୍ରିମ ବୁଦ୍ଧିମତା, ଶିକ୍ଷା, ଷ୍ଟାର୍ଟଅପ୍ ଓ ନବସୃଜନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଅଧିକ ସମ୍ପ୍ରସାରିତ କରାଯାଇପାରିଲେ ଏହାଦ୍ୱାରା ଉଭୟ ଦେଶବାସୀ ଉପକୃତ ହୋଇପାରିବେ। ସେହିଭଳି ଦୁଇ ଦେଶ ମଧ୍ୟରେ ରହିଥିବା ବହୁ ପୁରାତନ ସାଂସ୍କୃତିକ ସମ୍ପର୍କ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ରାମାୟଣରୁ ବୋରୋବୁଦୁର ପର୍ଯ୍ୟନ୍ତ ଭାଗିଦାରୀ ଐତିହ୍ୟ ମାଧ୍ୟମରେ ଭାରତ ଇଣ୍ଡୋନେସିଆ ମଧ୍ୟରେ ଏକ ସଶକ୍ତ ସଭ୍ୟତାଗତ ସମ୍ପର୍କ ପ୍ରତିଫଳିତ ହେଉଛି।
1: ଇଣ୍ଡିଆ ଔର ଇଣ୍ଡୋନେସିଆ ସିର୍ଫ ସମୁଦ୍ର ହି ଶେୟାର ନହିଁ କରତେ, ହମାରୀ ହିଷ୍ଟ୍ରି ଭି ଶେୟାର୍ଡ ହେ, ହମାରା ସମ୍ବନ୍ଧ ରାମାୟଣ ଔର ମହାଭାରତ କି ବିରାସତ ହେ, ବୋରୋବୁଦୁର ଔର ପ୍ରଭାନନ୍ଦ ଜେସି ଅଦ୍ଭୁତ ସ୍ମାରକୋଁ କେ ଜରିଏ ଜୁଡେ ହେ, ହମ ଇଣ୍ଡୋନେସିଆ କେ ରାଷ୍ଟ୍ରୀୟ ପ୍ରତି ଗରୁଡ଼ା ସେ ଜୁଡେ ହେ।
0: ରଣନୀତିକ ବିଶ୍ୱାସର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଆଜି ଇଣ୍ଡୋନେସିଆ ସଂସଦରେ ସାଇବର ସୁରକ୍ଷା, ଜରୁରୀକାଳୀନ ପ୍ରସ୍ତୁତି ଏବଂ ଗ୍ରେଟ୍ ନିକୋବରଠାରୁ ମଲାକା ପ୍ରଣାଳୀ ପର୍ଯ୍ୟନ୍ତ ସାମୁଦ୍ରିକ ସହଯୋଗ କ୍ଷେତ୍ରରେ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଜନସମ୍ପର୍କକୁ ଅଧିକ ସଶକ୍ତ କରିବାର ଆବଶ୍ୟକତା ଉପରେ ନିଜର ମତ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି ଦ୍ୱିପକ୍ଷ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ଭାରତୀୟ ସାଂସ୍କୃତିକ ଐତିହ୍ୟ ଗଙ୍ଗା ମହାକୁମ୍ଭ ଭଳି ମହୋତ୍ସବ ସୁଯୋଗ ସୃଷ୍ଟି କରିଥାଏ। ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଭାଗିଦାରୀକୁ ଅଧିକ ସଶକ୍ତ କରାଯାଇପାରିଲେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ପ୍ରଗତି ଓ ସମୃଦ୍ଧି ବଜାୟ ରଖିବାରେ ସହାୟକ ହୋଇପାରିବ ବୋଲି ଶ୍ରୀ ମୋଦି ଏହି ଅବସରରେ ଆଶାବ୍ୟକ୍ତ କରିଛନ୍ତି। ଆଇଆଇଏମ୍ ବାଙ୍ଗାଲୋରର ଏକ କ୍ୟାମ୍ପସ୍ ଇଣ୍ଡୋନେସିଆରେ ପ୍ରତିଷ୍ଠା କରାଯିବ। ସମ୍ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବର୍ତ୍ତମାନ ଇଣ୍ଡୋନେସିଆ ଗସ୍ତ ଅବସରରେ ଏ ସମ୍ପର୍କିତ ପ୍ରସ୍ତାବ ଅନୁମୋଦିତ ହୋଇଛି। ଏହାଦ୍ୱାରା ଶିକ୍ଷା କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଯାଇଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତବ୍ୟକ୍ତ କରିଛନ୍ତି। ଭାରତର ପାରମ୍ପରିକ ଜ୍ଞାନ ଓ ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱସ୍ତରରେ ଆଦୃତ କରାଇବା ଦିଗରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
2: भारत की बहुत ही महत्वपूर्ण बी स्कूल आईआईएम बेंगलुरु की कैंपस ओवरसीज कैंपस इंडोनेशिया की संगासारी एससीजेड में माननीय प्रधानमंत्री नरेंद्र मोदी जी की इंडोनेशिया की

ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଭୁବନେଶ୍ୱର ସମ୍ବାଦଦାତା

0: ଆମ ଭୁବନେଶ୍ୱର ସମ୍ବାଦଦାତା ଦୀପକ କୁମାର ବେହେରା, ଉପସ୍ଥାପନରେ ମୁଁ ମହେଶ୍ୱର ସାହୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଖୋର୍ଦ୍ଧା ଜିଲ୍ଲା କୁମାରବସ୍ତରେ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ 204 ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ 322 ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରି ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ଏହି ଯୋଜନାର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଏ ସମାଜର ଭବିଷ୍ୟତ ହିସାବରେ ସେମାନେ ଏ ସମାଜର ଦାୟିତ୍ୱ ନେବେ ଏବଂ ଆମ ଓଡ଼ିଶାକୁ ଏକ ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଭାରତ ଗଠନ କରିବାରେ ବହୁତ ବଡ଼ ଭୂମିକା ସେମାନେ ନେଇପାରିବେ। ଆଉ ସେଥିପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟର ଏଇ ଯେଉଁ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ତାର ଭିତ୍ତିଭୂମି ଯେଉଁ ଆଜି ଆମେ 204 ଜିଲ୍ଲାରେ ଆଜି ଆମେ କରିଛନ୍ତି। ଏଠି ମଞ୍ଚରେ ଥିବା ସମସ୍ତ ନେତୃବୃନ୍ଦ, ସମସ୍ତ ମୋର ମାତୃଶକ୍ତି ଛାତ୍ରଛାତ୍ରୀମାନେ, ଜିଲ୍ଲାପାଳ ମାନ୍ୟବର, ବିଭିନ୍ନ ଭର୍ଚୁଆଲରେ ଯୋଡ଼ି ହୋଇଥିବା ସମସ୍ତ ମନ୍ତ୍ରୀ ପରିଷଦର ସଦସ୍ୟମାନେ, ସାଂସଦମାନେ, ବିଧାୟକମାନେ, ପୂର୍ବତନ ବିଧାୟକମାନେ, ଯେଉଁମାନେ ବି ଯୋଡ଼ି ହୋଇଛନ୍ତି, ମୁଁ ସମସ୍ତଙ୍କୁ ଆନ୍ତରିକତାର ସହିତ ଧନ୍ୟବାଦ ଦେବି ଯେ ଆମେ ସମସ୍ତେ ସହଯୋଗ କରିବା। ଆଗାମୀ ଦିନରେ ଆମ ସରକାରଙ୍କର ଏହି ସଂକଳ୍ପକୁ ଆମେ ପୁରା କରିବା ଏବଂ ଏ ସଂକଳ୍ପ ଯେତେବେଳେ ପୁରା ହେବ, ଏକ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଯେଉଁ ବୈପ୍ଳବିକ ପରିବର୍ତ୍ତନ ହେବ, ତାହାଦ୍ୱାରା ଆଗାମୀ ଦିନରେ 2036 ଏବଂ 2047 ନିଶ୍ଚିତ ଭାବରେ ସମୃଦ୍ଧ ଓଡ଼ିଶା ତଥା ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନ କରିବାରେ ଆମର ଏକ ଗୁଣ୍ଡୁଚି ମୂଷା ଭଳି ଆମର ବି ସହଯୋଗ ରହିବ ଏବଂ ସମୃଦ୍ଧ ଓଡ଼ିଶା ପ୍ରତିଷ୍ଠିତ ହେଲେ ନିଶ୍ଚିତ ଭାବରେ ଆମେ ସମସ୍ତେ ଯଶସ୍ୱୀ ଲାଭ କରିପାରିବା।
0: ଚିଲିକା ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ଡଲଫିନ୍ ଗଣନା ରିପୋର୍ଟ ଅନୁସାରେ ଚଳିତ ବର୍ଷ ଚିଲିକାରେ 175 ଡଲଫିନ୍ ଚିହ୍ନଟ ହୋଇଛନ୍ତି। ସେଥିରେ 169 ଇରାୱାଡ଼ି ଓ 16 ହମ୍ପବ୍ୟାକ୍ ଡଲଫିନ୍ ରହିଛନ୍ତି। 18 ଦଳର ଶତାଧିକ ସଦସ୍ୟ 3 ଧରି ଏହି ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ। ଭାରତୀୟ ନୌସେନାର ଚିଲିକା ପ୍ରଶିକ୍ଷଣ କେନ୍ଦ୍ରରେ 8ମ ବ୍ୟାଚ୍ ଅଗ୍ନିବୀରଙ୍କ ପାସିଂ ଆଉଟ୍ ପରେଡ୍ ଅନୁଷ୍ଠିତ ହୋଇଛି। 116 ଜଣ ମହିଳାଙ୍କ ସମେତ ମୋଟ 3011 ଜଣ ଅଗ୍ନିବୀର ସଫଳତାର ସହ ପ୍ରଶିକ୍ଷଣ ସମାପ୍ତ କରିଛନ୍ତି। ପଶ୍ଚିମ ନୌସେନା କମାଣ୍ଡର ମୁଖ୍ୟ ଭାଇସ୍ ଆଡମିରାଲ ସଞ୍ଜୟ ଭାଟସେନ୍ ପରେଡ୍ ନିରୀକ୍ଷଣ କରି ଅଗ୍ନିବୀରମାନଙ୍କୁ ଦେଶସେବା ପାଇଁ ଆହ୍ୱାନ ଦେଇଥିଲେ। ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଖୋର୍ଦ୍ଧାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବିକଶିତ ଓଡ଼ିଶା 2036 ଲକ୍ଷ୍ୟ ସାକାର କରିବା ପାଇଁ ସମସ୍ତଙ୍କ ସହଯୋଗ ଆହ୍ୱାନ କରିବା ସହ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କୁ ସହାୟତା ବଣ୍ଟନ କରିଥିଲେ। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର 94.04% ଭୋଟର ଫର୍ମ ଡିଜିଟାଇଜ୍ ହୋଇଛି। 10,51,000 ଅଧିକ ଫର୍ମ ଅନ୍ଲାଇନ୍ରେ ସଂଯୋଜିତ ହୋଇଥିବା ବେଳେ ଜୟଦେବ ବିଧାନସଭା କ୍ଷେତ୍ର ସର୍ବାଧିକ ଅଗ୍ରଗତି ହାସଲ କରିଛି। ଚଳିତ ବର୍ଷ ଖୋର୍ଦ୍ଧା ବନଖଣ୍ଡରେ 1.5 ଲକ୍ଷ ଚାରାରୋପଣ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 12 ନର୍ସରୀରେ 8 ଲକ୍ଷରୁ ଅଧିକ ଚାରା ପ୍ରସ୍ତୁତ ହୋଇଛି। ବନ ମହୋତ୍ସବ ସପ୍ତାହ ଅବସରରେ ଜନସାଧାରଣଙ୍କୁ ମଧ୍ୟ ବ୍ୟାପକ ଭାବେ ଚାରା ବଣ୍ଟନ କରାଯାଉଛି। ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଭକ୍ତିପୂର୍ଣ୍ଣ ପରିବେଶରେ ପାଳିତ ହୋଇଛି। ଜାଗୁଳେଇ ପାଟଣାସ୍ଥିତ ଅନନ୍ତ ପୁରୁଷୋତ୍ତମ ମନ୍ଦିରରେ ମଧ୍ୟ ଚତୁର୍ଦ୍ଧା ବିଗ୍ରହଙ୍କୁ ସୁବାସିତ ଜଳରେ ସ୍ନାନ କରାଯିବା ସହ ବିଧି ମୁତାବକ ସମସ୍ତ କାର୍ଯ୍ୟ ସମ୍ପାଦନ କରାଯାଇଥିଲା। ଖୋର୍ଦ୍ଧାର ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଯୋଗାଭ୍ୟାସର ଉପକାରିତା ସମ୍ପର୍କରେ ମତ ରଖିଥିଲେ। ନିଶାମୁକ୍ତ ଓଡ଼ିଶା ଅଭିଯାନ ଅନ୍ତର୍ଗତ ଖୋର୍ଦ୍ଧା ପୁଲିସ୍ ଓ ଅବକାରୀ ବିଭାଗ 17 ମାମଲାରେ ଜବତ 835 କିଲୋଗ୍ରାମରୁ ଅଧିକ ଗଞ୍ଜେଇ ଓ ଭାଙ୍ଗକୁ ଟାଙ୍ଗିଆପଡ଼ାସ୍ଥିତ ଏକ ଦହନ କେନ୍ଦ୍ରରେ ଆଇନଗତ ଓ ପରିବେଶ ସୁରକ୍ଷା ନିୟମାନୁସାରେ ନଷ୍ଟ କରିଥିବା ଜଣାପଡ଼ିଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କୋରାପୁଟ ଜିଲ୍ଲା ସମ୍ପର୍କରେ।
2: କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ 7:30। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଚାଷବାସ ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।

0: ସେସବୁ ସେଇ ଏଫେକ୍ଟେଡ୍ ଏରିଆ ବା ଅନ୍ୟ ଜାଗାକୁ ପଳାଉଛି, ଫଳରେ ଯୋଉ ଦରଦାମରେ ଆମେ ଏଠି ପାଉଥିଲେ ସେ ଦାମ ବି ବଢ଼ିଯିବ ନାଇଁ କି?
1: ସେଇଥିପାଇଁ ଆମର ଯୋଉ ପାଖାପାଖି ଝାଡ଼ଖଣ୍ଡ ବା ବେଙ୍ଗଲରୁ ଯୋଉ ଚାଷୀ ଭାଇମାନେ ପଠାଉଛନ୍ତି ସେମାନେ ଭଲ ରେଟ୍ରେ ଏଠି ବିକୁଛନ୍ତି, ଯଦିଓ ଟିକେ ସେମାନେ ସାର ଔଷଧ ଏବଂ ରାସାୟନିକ ସାର ବହୁତ ବ୍ୟବହାର କରନ୍ତି, ଔଷଧ ମଧ୍ୟ ସେଇଆ, ତେଣୁ ତାଙ୍କର ଟିକେ ଫସଲଟା ଡବଲ ଡବଲ ଦେଖାଯାଏ, କିନ୍ତୁ ଏଠି ପହଞ୍ଚିଲା ବେଳକୁ ଟିକେ ବାଇଗଣଟା ଜଣାପଡ଼ିଯାଉଛି ଚାଲାଣି ବାଇଗଣ ବୋଲି।
0: ଯାହା ବି ହେଲେ ଆଉ ଗୋଟେ କଥା ବି, ଯେ ପନିପରିବାର ଯୋଉ ଗୋଟେ ଗୁଣବତ୍ତା ଥିଲା ଯେ ଗୋଟେ ହାଟପାଳି କଲେ ପାଞ୍ଚ ସାତ ଦିନ ଧରିକି ଖାଉଥିଲେ, ସେ ଅବସ୍ଥା ଆଉ ନାହିଁ। ଆଜି ଯଦି ଫ୍ରେଶ ଦେଖିକି ଭଲ ଦେଖିକି ଆଣିଥିବ, ଆଜିରୁ କାଲି ମ୍ୟାକ୍ସିମମ୍ ରହିଲା, ପରଦିନ ବେଳକୁ ସେ ସଢିବା ଆରମ୍ଭ ହେଇଯିବ, ଫିଙ୍ଗାରେ ଯିବ,
1: ସେ ନଷ୍ଟ ହେଇଯାଉଛି କେବଳ ସେ ରସାୟନ ପ୍ରକ୍ରିୟା ଯୋଗୁଁ। ମାନେ ଆମେ ଯଦି ଅଧିକ ସାର ଔଷଧ ସବୁକିଛି ଅଧିକା ଦବା, ଗ୍ରୋଥ ସିନା ହେଇଯିବ, ପନିପରିବାଟା ଡବଲ ଡବଲ ଦେଖାଯିବ, କିନ୍ତୁ ରହିବା ଯୋଉଟା କୁହାହଉଛି ଯେ ଦିନେ ଦୁଇ ଦିନ ରହୁଥିଲା, ଆଗରୁ ପରିବା ଡଲାରେ ରହୁଥିଲା, କିଏ କେତେ ଫ୍ରିଜ ବ୍ୟବହାର କରୁଥିଲେ କି, ପରିବା ଡଲାରେ ରହିଯାଉଥିଲା ସପ୍ତାହ ପର୍ଯ୍ୟନ୍ତ,
0: ଦିନେ ବଜାର ହାଟ କଲେ ତିନି ଦିନ ଚାରି
1: ଦିନ ମିନିମମ୍ ଯାଉଥିଲା, କିନ୍ତୁ ଏବେ ସେ କଥା ନାହିଁ, ପ୍ରତ୍ୟେକ ଦିନ ତୁମେ ପୁରା ତଟକା ଯଦି କିଣିବ ତାହେଲେ ବ୍ୟବହାର କରିବ, ନହେଲେ ସେଇ ଶୁକ୍ଟା ମୁକ୍ଟାକୁ ବ୍ୟବହାର କରତେ ହବ ଆଉ କିଛି। ଆଉ ନହେଲେ ଆଜିକାଲି ଦେଖିଲେଣି ଏବେ ଯେଉଁ ପିଲାମାନେ ସବୁ ଛୋଟ ଛୋଟ ପିଲା, ସ୍କୁଲ ଯିବା ପିଲା କି କଲେଜ ଯିବା ପିଲା, ସେମାନେ ଆଉ ପନିପରିବା ପସନ୍ଦ ଆଉ ନାହିଁ ତାଙ୍କର, ସେଇ ଡାଲି ଜାତୀୟ ଜିନିଷ, ମନେକର ମଟର ତରକାରୀ ଟିକେ କରିଦେଲ କି ଆଳୁର ଗୋଟେ ତରକାରୀ କରିଦେଲ କି ସୁଲା ଡାଲିରେ ଗୋଟେ ପପେୟା ଫପେୟା ପକେଇକି ଆଳୁ ପକେଇକି ସେଟାରେ ଗୋଟେ କରିଦେଲ, ସେଇ ଗୁଡ଼ା କରେ, ଏତେ ପନିପରିବା ତାଙ୍କର ଦରକାର ହଉନି। ପନିପରିବା ଖାଇବା ଯେମିତି ଆମେ ଖାଉଥିଲେ ଛୋଟ ଛୁଆବେଳେ ଯେ ଏଟା ଗୋଟେ ଭଲ ପରିବା ଖାଉ, ସେ କଥା ଆଉ ଛୁଆମାନେ ଶୁଣୁନାହାନ୍ତି। ଆଉ ମା ମାନଙ୍କୁ ବି ସୁବିଧା ହଉଛି, ସେଇ କିସ ମଟର ଘୁଗୁନି ଟିକେ କି ସୁଲା ତରକାରୀ ଟିକେ କି ଆଳୁ ତରକାରୀ ଟିକେ ସେଇଆ ଉପରେ ଚଲେଇ ଦଉଛନ୍, ନହେଲେ କିଛି ନହେଲେ ସୁଲାକୁ ବାଟିକି ନହେଲେ ମିକ୍ସିରେ ବାଟି ଦେଇକି ଟିକେ ପ୍ଲେନ୍ କରିଦେଇକି ବଡ଼ା ଛାଣିକି ବଡ଼ା ଝୋଳ କରିଦେଉଛନ୍। ତେଣୁ ପନିପରିବାର ବି ବିକଳ୍ପ ଅଛି ଯେ, କିନ୍ତୁ ସବୁଦିନ ସେଇ ବିକଳ୍ପଟାକୁ ବ୍ୟବହାର କଲେ ଆମ ଦେହର ଯୋଉ ପୁଷ୍ଟି ସାଧନ ହବା କଥା ସେ ହେଇପାରିବନି।
0: ଗୋଟେ ପ୍ରକାରର ଖାଇଲେ, ମନେକର ଖାଲି ପ୍ରୋଟିନ ଜାତୀୟ ଖାଇବା, ତାହେଲେ ଭିଟାମିନ ଅଭାବ ହେଇଯିବ, ଆଉ କାର୍ବୋହାଇଡ୍ରେଟ ଅଭାବ ହେଇଯିବ। ଆଜିକାଲି ତ ଲୌହ ଲବଣ ମାନେ ସୋଡିୟମ କ୍ୟାଲସିୟମ ମାଗ୍ନେସିୟମ ପର୍ଯ୍ୟନ୍ତ ଟେଷ୍ଟ ହେଲାଣି, କୋଉଟାରେ କୋଉ ବିଭାଗ ଯଦି ହେଇଗଲା ବା
1: ସୋଡିୟମ ପଟାସିୟମ କମିଗଲେ ପୁରା ମନେ ରଖିପାରିବନି, ହଠାତ୍ ତୁମର ସ୍ମୃତି ନାଶ ହେଇଯିବ। ତେଣୁ ସେଇ ଯୋଉ ଆମର ବହୁତ ରକମର ଟେଷ୍ଟ ବି ହଉଛି, ଆଉ ଟେଷ୍ଟ ହେଲା ମାତ୍ରେ ବାହାରୁଛି, ବାହାରିଲେ ଲୋକ ଯାଉଛନ୍ତି ଚିକିତ୍ସା ହେବା ପାଇଁ। ଆଉ କିନ୍ତୁ ଏଇ ଯୋଉ ଆମେ ପୁଷ୍ଟି ସାଧନ ନିଜେ ନିଜେ ଠିକ ରହିବା ପାଇଁ, ନିଜର ଦେହଟାକୁ ଠିକ ରଖିବା ପାଇଁ ଭଲ ଟିକେ ଖାଇବା, ସୁସ୍ଥ ଜିନିଷ ଖାଇବା, ଆଉ ପନିପରିବା ଟିକେ ଖାଇବା, ଶାଗ ସବଜି ଖାଇବା, ଆଉ ସବୁ ପ୍ରକାରର ଖାଦ୍ୟ ଡାଲି ପାଖରୁ ଆରମ୍ଭ କରିକି ଅଣ୍ଡା ମାଛ ମାଂସ ଯିଏ ଯେମିତି ଖାଉଛନ୍ତି ସେଇଟା ଖାଇକି ଯେ ଭଲ ରହିପାରିବା ସେମିତି କିଛି ମାନେ ନାହିଁ, ଯେମିତି ହେଲେ ବି ଦେହ ଖରାପ ବି ହଉଛି। ଆମେ ଦେଖୁଛେ ଆସ୍ତେ ଆସ୍ତେ, ଦେଖୁନୁ ଆଗରୁ ଏମିତି ସକାଳ ପାଇଲା ମାନେ ରାସ୍ତାରେ ଚାଲିବା ଲୋକ ପାଉଥିଲ, ବହୁତ କମ୍ ପାଉଥିଲ, ହେଲେ ଆପଣ ମାନେ କେବଳ ଛାତ୍ରମାନେ କିମ୍ବା କିଏ ମାନେ ପ୍ରତିଯୋଗିତାମୂଳକ ପରୀକ୍ଷା ଦେବେ ସେମାନେ ଦୌଡ଼ାଦୌଡ଼ି କରୁଥିଲେ, ଏଲା ଦେଖିବ ସବୁ ବାଡ଼ି ଗୋଟେ ଧରିକି ଚାଲୁଛନ୍ତି, ନହେଲେ ସେମିତି ହେଲେ ବି ଚାଲୁଛନ୍ତି, ପ୍ରାୟ ସକାଳୁ ବଡ଼ି ଭୋରୁ ବହୁତ ଚଲାବୁଲା ହେଉଛି ଏବଂ ସନ୍ଧ୍ୟାବେଳେ ବି ସେୟା ହେଉଛି। କେବଳ ଗ୍ରାମାଞ୍ଚଳର ଲୋକମାନେ କାମ କରୁଛନ୍ତି ନା, ତେଣୁ ତାଙ୍କର ଏତେ ଆଉ ଏଇ ଯୋଉ ମର୍ଣ୍ଣିଂ ୱାକ୍ କୁହ ମର୍ଣ୍ଣିଂ ୱାର୍କ କୁହ ତାଙ୍କର ସେଗା ଦରକାର ନାହିଁ, ସେ ତାଙ୍କ ଦିନ ଭିତରେ ସେମାନେ ଦିନଚର୍ଯ୍ୟା ଭିତରେ ତାଙ୍କର କାମ ଯାହା ହେଲେ କରୁଛନ୍ତି,
2: ପରିଶ୍ରମ କରୁଛନ୍ତି। ଆଉ ତାରି ଭିତରେ ଆମେ ମହାପ୍ରଭୁକୁ ଭୁଲି ଯିବା ନାହିଁ, ବର୍ତ୍ତମାନ ମହାପ୍ରଭୁ ତ ଆମର ଅଣସର ଘରେ ଅଛନ୍ତି, ଆଉ ତାଙ୍କରି କୃପା ଆମେ କେମିତି ପାଇବା ଏବଂ ତାଙ୍କରି ଚିନ୍ତାରେ ତାଙ୍କରି ସେବାରେ ଆମେ ଯଦି ଟିକେ ସମୟ ଦେବା ତାହେଲେ ଆମ ମନ ଖୁସି ରହିବ ଏବଂ ଆମେ ଯାହା କାମ କରୁଛେ ତାହା ଭଲ ଭାବରେ କରିପାରିବା ଏବଂ ଆମର ଦେହକୁ ମଧ୍ୟ ସୁସ୍ଥ ରଖିପାରିବା। ତେବେ ଆସ ସେ ମହାପ୍ରଭୁଙ୍କର ଗୋଟେ ଭଜନ ଶୁଣିବା ଆଉ।

0: ଆଉ ଗୋଟେ କଥା ହେଉଛି, ଆମ ପରମ୍ପରାରେ ଗୋସଭା କେଉଁ ପୁରୁଣା ଦିନରୁ ଆଜି ପର୍ଯ୍ୟନ୍ତ ଚାଲି ଆସୁଛି, ଆଉ ମହାପ୍ରଭୁ ଶ୍ରୀକୃଷ୍ଣ ଦ୍ୱାପର ଯୁଗରେ ଗୋ ସେବାରୁ କିଭଳି ଭାବରେ ଲାଭ ପାଇପାରିବା ଆମେମାନେ ସବୁ, ଏବଂ ଗୋ ମାତାଙ୍କର ସେବା କଲେ ସେ କିଭଳି ଭାବରେ ଆମର ଦାରିଦ୍ର୍ୟ ଦୂର କରିବା ସହିତ ଆମର ଯେଉଁ ଭୂଖଣ୍ଡ ରହିଛି ବା ଆମର ଯେଉଁ ବିଲ ରହିଛି ସେ ବିଲର ଉର୍ବରତା ଶକ୍ତି କେମିତି ବୃଦ୍ଧି ପାଇବ, ଏବଂ ସେଥିରେ ଆମେ ଯାହା ଲଗେଇବା ସେ ଧାନ ହଉ ପନିପରିବା ହଉ ଫଳ ହଉ ସବୁ କିଭଳି ଭଲ ଫୁଲ ଫଳ ଆସିବ, ସେଥିପାଇଁ ଗୋ ସେବାର ମହାତ୍ମ୍ୟ ସବୁବେଳେ ରହିଛି। ଏବଂ ଆମ ଭାରତ ବର୍ଷରେ ଗୋ ସେବାର ଯେଉଁ ଫଳ ତାହା ସମସ୍ତଙ୍କୁ ଜଣା, କିନ୍ତୁ ବର୍ତ୍ତମାନ ଦେଖାଯାଇଛି ଗାଁଠୁ ସହର ପର୍ଯ୍ୟନ୍ତ ଗାଈ ସଂଖ୍ୟା ଧୀରେ ଧୀରେ କମିଯାଉଛି। ତେଣୁ ଗାଈ ସଂଖ୍ୟା କିଭଳି ଭାବରେ ଆମ ଭାରତ ବର୍ଷରେ ସବୁଆଡ଼େ ବଢ଼ିବ, ସେଥିପାଇଁ ଓଡ଼ିଶା ଗୋସେବା ସମିତି ଏବଂ ସେମିତି ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନେ ମଧ୍ୟ କାର୍ଯ୍ୟ କରୁଛନ୍ତି। ଏଇ ଆମର ଚଳିତ ମାସ 3 ତାରିଖ ଦିନ ବଡ଼ସାହି ବ୍ଲକର ଜଡ଼ିପାଟ ଶାସନ ଅନ୍ତର୍ଗତ ଶୀତଳା ମନ୍ଦିର ମଣ୍ଡପ ପାଖରେ ଏକ ସୁରଭି ସତ୍ସଙ୍ଗ ଏବଂ ଗୋ ବିଜ୍ଞାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ତାର ମାର୍ଗଦର୍ଶକ ଥିଲେ ପୂଜ୍ୟ ପରମହଂସ ପ୍ରଜ୍ଞାନନ୍ଦ ମହାରାଜ, ଏବଂ ଏଇ ଯେଉଁ ଗୋ ବିଜ୍ଞାନ କର୍ମଶାଳାରେ ବହୁ ଚାଷୀମାନେ ଯୋଗ ଦେଇଥିଲେ, ଏବଂ ସେହି ଚାଷୀମାନଙ୍କୁ ସ୍ୱାମୀ ନିର୍ମଳାନନ୍ଦ ଗିରି ମହାରାଜ, ସତ୍ସ୍ୱରୂପା ଗିରି ମହାରାଜ, ସ୍ୱାମୀ କୃଷ୍ଣାନନ୍ଦ ଗିରି ମହାରାଜ, ଡକ୍ଟର କୁଳମଣି, ଏମାନେ ସମସ୍ତେ ଗୋ ପୂଜନ ଏବଂ ଗୋ ସେବାର ମହାତ୍ମ୍ୟ ସମ୍ପର୍କରେ ଚାଷୀ ଭାଇମାନଙ୍କୁ ଅବଗତ କରାଇଥିଲେ। ସେଥିରେ ଆମର ପୁରୁଖା ଚାଷୀ ଭାଇ, ଅଭିଜ୍ଞ ଚାଷୀ ଭାଇ ଲୋକନାଥ ଚୌଧୁରୀ, ରଜତ କୁମାର ଶତପଥୀ, ରବୀନ୍ଦ୍ର କୁମାର ଶତପଥୀ, ଏମାନେ ସବୁ ଯୋଗ ଦେଇଥିଲେ ଏବଂ ପରିଚାଳନା ମଧ୍ୟ କରିଥିଲେ। ତେବେ ଆସନ୍ତୁ, ଏଇ ଯେଉଁ ଗୋ ବିଜ୍ଞାନ କର୍ମଶାଳା ଅନୁଷ୍ଠିତ ହୋଇଥିଲା ଏଇ କର୍ମଶାଳାର କିଛି ଅଂଶ ଶୁଣିବା। ତେବେ ଆସନ୍ତୁ, ସତ୍ସ୍ୱରୂପା ଗିରି ମହାରାଜଙ୍କ ଯାହା ବକ୍ତବ୍ୟ ଥିଲା ସେ ସମ୍ପର୍କରେ ଶୁଣିବା।
1: ଆମେ ଭଗବାନ କୃଷ୍ଣଙ୍କୁ ତ ପୂଜା କରୁଛେ, କିନ୍ତୁ ଭଗବାନ କୃଷ୍ଣଙ୍କର ଯୋଉ ଆଦର୍ଶ, ଭଗବାନ କୃଷ୍ଣଙ୍କର ଯୋଉ ସେବିଆ ଗୋ ମାତାଙ୍କୁ ଆମେ ସେଇ ଭାବରେ ପୂଜା କରିପାରୁ। ଆମମାନେ ଗୋ ମାତାଙ୍କୁ ମା କହୁଛେ, ଆମେ ତାର ସନ୍ତାନ। ଭଗବାନ ଶ୍ରୀକୃଷ୍ଣ ଏହା କରିକି ଦେଖିଛନ୍ତି, ଦେଖିଛନ୍ତି କି ନାହିଁ? ପ୍ରତ୍ୟେକ କ୍ଷେତ୍ରରେ ଭଗବାନ ଶ୍ରୀକୃଷ୍ଣ ଗୋ ମାତାଙ୍କୁ, ଯେତେବେଳେ କାଳିର ନାଗ ଦ୍ୱାରା ଅନେକ ଗୋ ମାତା ବି ମଧ୍ୟ ସେ ଜଳ ପିଇ ପାରନ୍ତି ନାହିଁ, ଏବଂ ଯିଏ ପିଇବ ସିଏ ପ୍ରାଣ ତ୍ୟାଗ କରନ୍ତି, ଭଗବାନ ଶ୍ରୀକୃଷ୍ଣ ଲମ୍ଫ ପ୍ରଦାନ କରିଲେ ଏବଂ କାଳିର ନାଗକୁ ସେଇଠୁ ଭଗେଇଲେ। ଗୋ ମାତାଙ୍କ ପାଇଁ ପ୍ରଭୁ ସବୁ କିଛି କରିପାରନ୍ତି। ଅର୍ଥାତ୍ ଭଗବାନ ଏହି ଶିକ୍ଷା ଆମ ମାନଙ୍କୁ ଦଉଛନ୍ତି, ଆମର ଜୀବନ ଗୋ ମାତାଙ୍କ ପାଇଁ ହେବା ଦରକାର। ଆଜି ଆମେ ମାନଙ୍କର ଜୀବନ ନିଜ ପାଇଁ ମନା ନାହିଁ, କିନ୍ତୁ ନିଜ ପାଇଁ ଆମେ କରୁଛେ କଣ? ନା ଆମ ଭିତରେ ଧର୍ମର ନିଷ୍ଠା ଅଛି, ନା ଆମେ ଆମର ସେବାର ଭାବ

0: ଅଛି ନା ଦେବତାଙ୍କ ପ୍ରତି ଭକ୍ତି ଅଛି, ଏସବୁ ଆମ ଭିତରେ ଧୀରେ ଧୀରେ ଲୁପ୍ତ ହେଇଯାଉଛି। ତେଣୁ ଏସବୁକୁ ପୁନଃ ସମାଜରେ ଆବଶ୍ୟକ, ପରିବାରରେ ବି ମଧ୍ୟ ଆବଶ୍ୟକ ଅଛି। ଗୋ ମାତା ବଞ୍ଚିଲେ, ଏଇ ଯୋଉ କୁହାଗଲା ନା ପଞ୍ଚ ତତ୍ତ୍ୱ ବଞ୍ଚିବ, ଗୋ ମାତାର ଗୋବର ଗୋମୂତ୍ର ଦ୍ଵାରା ହିଁ ଏ ଧରିତ୍ରୀ ସୁଖୀ ହୁଏ କି ନାହିଁ ଆଜ୍ଞା। ଧରିତ୍ରୀର ଆହାର କଣ କୁହନ୍ତୁ ଚାଷୀ ଭାଇମାନେ, ଆପଣ ଭ୍ରାନ୍ତ ଅଛନ୍ତି। ଧରିତ୍ରୀ ଏଇ ଧରିତ୍ରୀ ପୃଥିବୀ ମାତାର ଆହାର କଣ, ଖାଦ୍ୟ କଣ?
1: ଗୋବର।
0: ଗୋବର ନା ନାହିଁ, କିନ୍ତୁ ଆପଣ ମାନେ ଦଉଛନ୍ତି ତ ଗୋବର ନା ୟୁରିଆ ଦଉଛନ୍ତି, ବୁଝିହଉଛି ନା? ଏଇ ଧରିତ୍ରୀର ଆହାର ହଉଛି ଗୋବର ଗୋମୂତ୍ର। ଧ୍ୟାନ ରଖିବେ, ଆମେ ପୂର୍ବରୁ ବର୍ଷ ସାରା ଗୋଟିଏ ଜାଗାରେ ଗୋବର ଗଦେଇକି ରଖୁଥିଲେ, ସେଇ ଗୋବରକୁ ବର୍ଷରେ ଥରେ ଖୋଲିକି ତାକୁ ସୁଖାସୁଖି କରିକି ନେଇକି ଜମିରେ ପକେଇ ଦଉଥିଲେ, ଏଇଆ କି ନାହିଁ? ଗୋଟିଏ ଏକରର ଜମିରେ ଏଭଳିକି ବି ମଧ୍ୟ ଦୁଇ ତିନି ଟ୍ରାକ୍ଟର ବି ମଧ୍ୟ ଦିଆ ହଉଥିଲା। କିନ୍ତୁ ବର୍ତ୍ତମାନ ଯୋଉ ବିଜ୍ଞାନକୁ ଆମେ ଫେରିଛେ, ଆପଣ ମାନେ ଆଗରୁ ଶୁଣିଛନ୍ତି କି ନାହିଁ, ମାତ୍ର 3-4 କ୍ୱିଣ୍ଟାଲ ଯଦି ଶୁଖିଲା ଗୋବର ନେବେ, କେତେ
1: 3-4 କ୍ୱିଣ୍ଟାଲ
0: ଗୋବର ନେବେ, ଯୋଉ ଗୋବର ଶୁଖିଲା ଗୋବର, ସେଥିରେ ଏକ ଜୀବାମୃତ ବିଶେଷ ଭାବରେ ତିଆରି କରାହଉଛି, ଯୋଉଟାକି ଆପଣ ମାନଙ୍କୁ ଆଜି ଦିଆଯିବ। ସେଇ ଜୀବାମୃତ ପ୍ରୟୋଗ କରିକି ମାତ୍ର 7-10 ଦିନ ରଖିବା ପରେ ଆପଣ ସେଇ 4 କ୍ୱିଣ୍ଟାଲ ଗୋବର ଆପଣଙ୍କର 1 ଏକର ଜମିରେ ସିଞ୍ଚନ କରିଦିଅନ୍ତୁ। କେତେବେଳେ ସିଞ୍ଚନ କରିବେ ନା, ଯେତେବେଳେ ଚାଷ ମାନେ କାଦ ହେଇଯିବ, ଧାନ ରୋଇବା ପୂର୍ବରୁ ତାକୁ ମାନେ କଣ କରନ୍ତୁ ନା ବିଛି ଦିଅନ୍ତୁ। ଦେଖନ୍ତୁ ଆପଣଙ୍କର ଜମିର ଖୁବ ସୁନ୍ଦର ଭାବରେ ଧାନ ହବ, ମାଟିର ଆହାର ବି ମଧ୍ୟ ହବ, ୟୁରିଆ ଡିଏପିର ଆବଶ୍ୟକ ପଡ଼ିବନି। ଏବଂ ପରବର୍ତ୍ତୀ ସମୟରେ ଧାନ ଯେତେବେଳେ ବଡ ହବ, ଆପଣ ମାନେ କେବଳ ବ୍ୟବହାର କଣ କରିବେ ନା, ଏଇ ଯୋଉ ଜୀବାମୃତ ରହିଲା, ଏବଂ ଆଉ ଗୋଟିଏ ହଉଛି ଅମୃତ ପାଣି ଯୋଉଟାକି ଗୋବର ଗୋମୂତ୍ର ଗୁଡ଼ ମାଟି ଏବଂ ବେସନ ଦ୍ଵାରା ନିର୍ମିତ ହଉଛି। ଏହି ମାଧ୍ୟମରେ ଆମେ ଆମର ଜମିକୁ ଭଲ ଭାବରେ ଚାଷ କରିପାରିବା, ଅଳ୍ପ ଖର୍ଚ୍ଚରେ ବି ମଧ୍ୟ କରିପାରିବା। ମୁଁ ନିଜେ ଚାଷୀ ଘରର ପିଲା, ମୁଁ ଛୋଟବେଳୁ ଲଙ୍ଗଳ ଧରିକି ଚାଷ କରିଛି। ଥରେ ଯଦି ବିହନ ନଷ୍ଟ ହେଇଯାଉଥିଲା, ଆଉ ଥରେ ବି ମଧ୍ୟ ଚାଷୀ ଘରେ ବିହନ ଥିଲା, ସେ କି ନାହିଁ ବାପା, ଚାଷୀ ଭୟ କରୁନଥିଲା ବିହନ ପାଇଁ, ଆଜି ବର୍ତ୍ତମାନ ସେ ଭୟଭୀତ। ହଁ, ତାର ପ୍ରକ୍ରିୟା ଏବେ ବର୍ତ୍ତମାନ ଆପଣ ମାନଙ୍କୁ କୁହାଯିବ, କେମିତି ବିହନଟା ଭଲ ଭାବରେ ଗଜା ହବ, ଏକ ବିହନ କେମିତି ଖରାପ ହବନି। ଏଇ ଯେ ଜୀବାମୃତ, ଏଇ ଯେ ଘନାମୃତ, ଆକୁ ଯଦି ମିଶ୍ରଣ କରିବେ ଗୋବର ଗୋମୂତ୍ରରେ, ତାକୁ ବି ମଧ୍ୟ ଖୁବ ସୁନ୍ଦର ଭାବରେ ଆପଣଙ୍କର ଗଜା ହବ, ଏବଂ ଏକ ବି ମଧ୍ୟ ବିହନ ଯୋଉ ତଳି ପକଉଛନ୍ତି ନଷ୍ଟ ହବନି। ଏ ସବୁର ମୂଳ ହଉଛି ଗୋମାତା। ଗୋମାତା ବଞ୍ଚିଲେ ମାଟି ବଞ୍ଚିବ, ଜଳ ବି ମଧ୍ୟ, ଆଜି ଦେଖନ୍ତୁ ଜଳ କିଭଳି ଦୂଷିତ ହଉଛି, ଅଗ୍ନି ବି ମଧ୍ୟ ଦୂଷିତ ହଉଛି, ବାୟୁ ବି ମଧ୍ୟ ଦୂଷିତ ହଉଛି, ଆକାଶ ବି ମଧ୍ୟ ଦୂଷିତ ହଉଛି। ସେଥିପାଇଁ ଆମମାନଙ୍କୁ ସତର୍କ ରହିବାକୁ ପଡିବ। ବନ୍ଧୁ, ଆମମାନେ ଆପଣ ମାନେ ଆପଣଙ୍କ ଗାଁରେ ଗୋଟିଏ କାମ ଯଦି ସଂଗଠିତ ହେଇକି କରିପାରନ୍ତି ଏଇ ଗୋମାତାଙ୍କ ପାଇଁ, ଯେ ଆମେ 10 ଜଣ ଚାଷୀ ଭାଇ ଆମେ ଏଇ କାମ କରିବୁ, ଆମେ ସଂକଳ୍ପ କରୁଛୁ। ହଁ, ଜଣେ ଚାଷୀ ଭାଇଙ୍କ ପାଖରେ 5 ଏକର ଜମି ଅଛି, 2 ଏକର ଜମି ଅଛି, ଆମେ କହୁନୁ ପ୍ରଥମ ଥର ଯେ ଆପଣ ସବୁ କରିଦିଅନ୍ତୁ ବୋଲି, ଆମେ କହୁଛୁ ଆପଣଙ୍କ ପରିବାର ପାଇଁ ଯୋଉ 10 ବସ୍ତା ଧାନ ଆବଶ୍ୟକ ଅଛି, ଅଛି କି ନାହିଁ, ସେଇ ପରିବାରର ଯୋଉ 10 ବସ୍ତା ଧାନ କି 15 ବସ୍ତା ଧାନ ଆପଣ ଖାଉଛନ୍ତି ବର୍ଷ ସାରା, ସେଇ ଧାନ ଦିଗକୁ ଆପଣ କେବଳ କରନ୍ତୁ ଜୈବିକ ଉପାୟରେ, ଗୋବର ଗୋମୂତ୍ର ଦେଇକି କରନ୍ତୁ। ତାହା ବି ମଧ୍ୟ ଯଦି ଆପଣଙ୍କର ଆତ୍ମବିଶ୍ୱାସ ନ ହଉଛି, ତାହେଲେ ଗୋଟିଏ ଛୋଟିଆ ଜମିଟିଏ କରିକି ଆପଣ ଦେଖନ୍ତୁ, 1 ବର୍ଷ ବେଶୀ ତ ନୁହେଁ, ଚାଷୀ ଉଡିଲେ ବର୍ଷେ, ଗୋଟିଏ ବର୍ଷ ଆପଣ, କିନ୍ତୁ ଆମେ ଆପଣମାନଙ୍କୁ କଥା ଦଉଛୁ, ଆପଣ ମାନେ ଯଦି ବିଧିବତ ଭାବରେ ଏଠୁ 10-20 ଜଣ ଚାଷୀ ବାହାରିବେ ଯେ ନାଇଁ ଆମେ କରିବୁ, ତାହେଲେ ଆମେ ପ୍ରତ୍ୟେକ ମାସରେ ବି ମଧ୍ୟ ଆପଣଙ୍କ ପାଖକୁ ଆସୁ, ଏଇ କଥା ଆପଣଙ୍କୁ ବି ମଧ୍ୟ
2: ଦଉ। ହଉ, ଯାହା ବି ହଉ, ଆମେ ବହୁତ ଆମର ସବୁବେଳେ ଭାରତୀୟ ଚିନ୍ତାଧାରା କୁହ କି ଆମର ଓଡ଼ିଶାର ଚିନ୍ତାଧାରା କୁହ, ଆମେ ସବୁବେଳେ ସମୟ ଯେତେବେଳେ ବିତି ଯାଉଛି ତାପରେ ଯାଇକି ଆମର
3: ଚେତା ପଶୁଛି।
2: ଘରେ ଘରେ ଆଗରୁ ଗାଈ ଥିଲା, ଏଇ ବାରିପଦା ସହରରେ ଘରେ ଘରେ ଗାଈ ରଖୁଥିଲେ, ଏବଂ ହାଟ ବଜାରରେ ବୁଲୁନଥିଲେ, ସେମାନଙ୍କୁ ଘରେ ରଖିକି ବଢିଆ

0: ଚିକିତ୍ସା କରୁଥିଲେ, ତାଙ୍କୁ ଖାଇବାକୁ ଦେଉଥିଲେ, ଘାସ ବାଲନେ ବି ଆସୁଥିଲେ ବିକିବା ପାଇଁ ଘାସ, ଏବେ ବି ଆସୁଛନ୍ତି କାଁ ଭା, କିନ୍ତୁ ଗାଈ ସଂଖ୍ୟା ପ୍ରାୟ କହିବାକୁ ଗଲେ ପୁରା ପତଳା ହେଇଯାଇଛି। ଆଉ ଦେଶୀ ଗାଈ ଯୋଉଟା କୁହା ହଉଥିଲା, ଆମର ଦେଶୀ ଗାଈ ଆଉ ମିଳୁନି କହିବାକୁ ଗଲେ, ବହୁତ ହେଳେ ହାବଡ଼େ ଗୋଟେ ଅଧେ ଦେଖିବ ତୁମେ। ଆଗରୁ ଯୋଉ ଗୁଠ ଥିଲା ଗାଁ ମାନଙ୍କରେ ସିଏ ବି ନାହିଁ, ଆଉ ବଳଦ ସଂଖ୍ୟା କମିଯାଇଛି। ତେଣୁ ବାସ୍ତବିକ ବର୍ତ୍ତମାନ ଗୋଟେ ଯୋଉ ସମୟ ଆସିଛି, ସେ ସମୟରେ ଯଦି ଆମେ ପୁଣି ଆଉ ଥରେ ଆରମ୍ଭ କରିବା ଯେ ପ୍ରକୃତରେ କିଛି ନା କିଛି ଗୋଟେ ହଉ ଦୁଇଟା ହଉ ଗାଈ ରଖିବା, ଆଉ ଆମ ବିଲରେ ଖତ ଗୋବର ଖତ ଟିକେ ପକେଇବା, ସେଇଟା କମ୍ ସେ କମ୍ ଆଶା ରଖିଲେ ବି ଆସ୍ତେ ଆସ୍ତେ ସଂଖ୍ୟା ବଢ଼ିବ। ଏବଂ ଆମେ ତ ଜାଣିଛୁ କ୍ଷୀର ବା ଯୋଉଟା ଗୋରସ କୁହା ହଉଛି ସେଟା ନିହାତି ଜରୁରୀ, ରୋଗୀମାନଙ୍କର ଦରକାର, ଛୁଆମାନଙ୍କର ଦରକାର, ଏମିତି ସାଧାରଣ ଲୋକମାନେ ବି ପୁଷ୍ଟି ସାଧନ ପାଇଁ ଖାଆନ୍ତି। ତେଣୁ ସେ ସଂକ୍ଷିପ୍ତ ଗୋପୂଜନ ପଦ୍ଧତି ହଉ ବା ଗୋସେବା ସମିତି ହଉ ବା ଯୋଉ ଆକାରରେ କଲେ ମଧ୍ୟ ଆମର ଯୋଉ ଆଭିମୁଖ୍ୟ ରହୁଛି ଯେ ପୁଣି ଆଉ ଥରେ ଆମେ ଗୋସେବା କରିବା, ଏବଂ ସେଥିରୁ ଯାହା କଲ୍ୟାଣ ହେବା କଥା ସେ କଲ୍ୟାଣ ତ ଆମେ ଜାଣି ବେଳେବେଳେ କ'ଣ ହୁଏ କି ଜାଣି ହୁଏନି କ'ଣ କଲ୍ୟାଣ ଆମେ ପାଇଲୁ, କିନ୍ତୁ ପ୍ରକୃତରେ କଲ୍ୟାଣ ସେ ଭିତରେ ଥାଏ। ଯେମିତି କୁହନ୍ତି ଜଣେ ବାବାଙ୍କୁ ମୁଁ ଥରେ ଶୁଣୁଥିଲି, ସେ କହିଲେ ଯେ ଯଦି ଜଣଙ୍କର ଉଚ୍ଚ ରକ୍ତଚାପ ବା ନିମ୍ନ ରକ୍ତଚାପ ଅଛି, ରକ୍ତଚାପ ରୋଗ ଅଛି, ସିଏ ଯଦି 10-15 ମିନିଟ୍ ଯାଇକି ଗାଈ ଗୋଟିଏ ଆଉଁସିବ ଆଉ ଦୁବ ଦୁଇଟା ଦେବ କି ଇଏ ଦେବ, ସେ ଗୋଟେ ପାଇବ, ଗୋଟେ ମାନସିକ ଶାନ୍ତି ପାଇବ ଏବଂ ସେଥିରେ ତାର ରକ୍ତଚାପଟା ନିୟନ୍ତ୍ରଣକୁ ଆସିବ। ତେଣୁ ଆମର ସିଧାସଳଖ ଭାବରେ ଆମେ ପଇସା ଆକାରରେ କ୍ଷୀର ବିକିକି ହଉ ବା ଗୋବର ବିକିକି ହଉ ବା ଖତ ବିକିକି ହଉ, ଯାହା ବିକିକି ସିଧାସଳଖ ଯାହା ପାଇଲେ ପାଇଲେ, ବାକି ଜନକଲ୍ୟାଣ ତ ହେଇପାରିବ ପରିବାରର କିଛି, କିନ୍ତୁ ଗୋଟେ ଅସୁବିଧା ଯେ ଗାଈ ଯଦି ରଖିବା ତାହେଲେ ଆମେ କୁଆଡେ ବାହାରକୁ ବୁଲିତେ ଯାଇପାରିବାନି,
1: ଯିଏ ହେଲେ ଗୋଟେ ଘରେ
0: ଯିଏ ହେଲେ ଘରେ ଜଣେ ରହିବ। କାରଣ ଯୋଉ କୁହନ୍ତିନି ଗାଈକୁ ବାନ୍ଧି ଦେଇକି ଯଦି ତାକୁ କ୍ଷୀର ମାନେ ନଡ଼ା ପକେଇବାନି, ତା ଛାନି ପକେଇବାନି, ତାକୁ ପାଣି ଦବାନି, ତୋରାଣି ଦବାନି, ପେଜ ଦବାନି, ତା ଖାଇବା ପିଇବା କଥା କିଛି ବୁଝନି, ଗୋ ନିଶ୍ୱାସରେ ଯଦୁ ଅଂଶ ଲଭ ହେଇଥିଲା ବୋଲି କୁହାଯାଏ। ତେଣୁ ଆମେ ସବୁବେଳେ ସାବଧାନ ରହିବା, ଆମ ଖାଲି ଗାଈ ବୋଲି ନୁହେଁ, ଆମେ ଯାହା ଘରେ ପ୍ରାଣୀ ରଖିଛୁ ତାର ଯେମିତି ଟିକେ ପେଟଟା କଥା ନିହାତି ଚିନ୍ତା କରୁଥିବା ନା, ଆଉ ଯିଏ ରହିଛି ସେଟା ରହିପାରିବ ଆଉ ହାସଲ ହେଇପାରିବ।
1: ଆଉ ତାପରେ ଆମର ଚାଷବାସ ସହିତ ଗୋପାଳନ
0: ଅଙ୍ଗାଙ୍ଗୀ ଭାବେ ଜଡିତ,
1: ପ୍ରତ୍ୟକ୍ଷ ଭାବରେ ଜଡିତ, ଖାଲି ଗୋବର ନୁହେଁ, ଗୋମୂତ୍ରର ପ୍ରୟୋଗ ମଧ୍ୟ ହଉଛି। ଏବେ ମାନେ ମଣିଷ ଶରୀରର ବିଭିନ୍ନ ଦୁରାରୋଗ୍ୟ ରୋଗ ପାଇଁ ଗୋମୂତ୍ରର ବ୍ୟବହାର କଲେଣି, ସେମିତି ଆମେ ପଞ୍ଚଗବ୍ୟ କଥା କହୁଛେ, ଯେତେବେଳେ ଫସଲରେ ରୋଗ ପୋକ ହଉଛି ସେଥିରେ ଆମେ ଗୋଟେ ଦ୍ରବଣ ପ୍ରସ୍ତୁତ କରିକି ଯଦି କରୁଛେ, ସେଇଟା ପ୍ରାକୃତିକ ଉପାୟରେ ରୋଗ ପୋକକୁ ନିୟନ୍ତ୍ରଣ କରୁଛି ବିନା ରାସାୟନିକ ଔଷଧ ବ୍ୟବହାର କରିକି, ତେଣୁ ଗୁଡ଼ାଏ ଉପକାର ଅଛି। କଥା ହଉଛି ଆମର ଉଦ୍ଯୋଗ ଦରକାର, ଆମେ ସେଇ ଅନୁସାରେ ଟିକେ ମନ ବଳେଇଲେ ତାହେଲେ କାମଗା ସୁଧୁରିବ ନାଇଁ କି।

0: ହଉ, ଆଜି ତ ଆମର ଚାଷବାସ କାର୍ଯ୍ୟକ୍ରମର ସମୟ ଅବଧି ସରି ଆସିଲାଣି, ତେବେ ଆମର ସମସ୍ତ ଶ୍ରୋତା ଭାଇ ଓ ଭଉଣୀମାନଙ୍କୁ ଚିଠି ଦେବା ପାଇଁ ଅନୁରୋଧ କରିବା ଆଉ।
1: ଆମ ଠିକଣା ହେଲା ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନ୍ ନମ୍ବର 757002 ଜିଲ୍ଲା ମୟୂରଭଞ୍ଜ।
2: ପୁଣି ଥରେ ଶ୍ରୋତା ବନ୍ଧୁ ତଥା ଚାଷୀ ଭାଇମାନଙ୍କୁ ଶୁଭେଚ୍ଛା ଓ ନମସ୍କାର ଜଣାଇ ଆଜିକା କାର୍ଯ୍ୟକ୍ରମକୁ ଏଇଠି ରଖିବା।
1: ନମସ୍କାର।

ଶେଷ ହେଲା ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଆରମ୍ଭ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ମଧୁମତୀ ଚଳଚ୍ଚିତ୍ରର, କଣ୍ଠ ଦେଇଛନ୍ତି ମୁକେଶ।

0: ଶୁଣୁଛ, ଝିଅ ବାହାଘର ଏପର୍ଯ୍ୟନ୍ତ ଗହଣା କିଣା ହେଲାନି।
1: ଆରେ ମୋ ସାଙ୍ଗ କହୁଥିଲା ନାଣ୍ଡୁ ଭାଇ ଗହଣା ଦୋକାନର କଥା।
0: ନାଣ୍ଡୁ ଭାଇ ଗହଣା ଦୋକାନ, ସେଠି ସବୁ ଠିକ ଠାକ ମିଳିବ ତ?
1: ହଁ, ନାଣ୍ଡୁ ଭାଇ ଗହଣା ଦୋକାନରୁ ସବୁ ଗହଣା ଆଣିବା। ସେଠି ପରା ସରକାରୀ ସ୍ୱୀକୃତି ପ୍ରାପ୍ତ 916 ହଲମାର୍କ ଚିହ୍ନ HUID କୋଡ ନମ୍ବର ଥିବା ଗହଣା ମିଳୁଛି।
0: ତାହେଲେ ତ ବଢିଆ କଥା।
1: ହଁ ଆଜ୍ଞା, ହଲମାର୍କ ଗହଣା କିଣନ୍ତୁ। ନାଣ୍ଡୁ ଭାଇ ଗହଣା ଦୋକାନ, କୁଚେଇ ବସ୍ ଷ୍ଟାଣ୍ଡ, ମୋବାଇଲ ନମ୍ବର 9437112459।

ମାସମ ଚଳଚ୍ଚିତ୍ରର ଗୀତଟି ଶୁଣୁଥିଲେ। ପରବର୍ତ୍ତୀ ଗୀତଟି କୁଛ କୁଛ ହୋତା ହେ ଚଳଚ୍ଚିତ୍ରର, ଦୈତକଣ୍ଠରେ ଶିଳ୍ପୀ କୁମାର ସାନୁ ଏବଂ ଅଲକା ଆଗ୍ନିକ।

ଶୁଣୁଥିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରକୃତି ଓ ପରିବେଶ।

ପୁଣି ଥରେ ଗଛ ଲଗାଇବାକୁ ପଡିବ। ଏହି ଗଛ ଆମ ବାଡି ବଗିଚାରେ ହେଉ କିମ୍ବା ଆମ ଆଖପାଖରେ ଥିବା ଅନାବଧି ସରକାରୀ ଜାଗା ମଧ୍ୟରେ ହେଉ, ବିଶେଷ କରି ଫଳ ଗଛ ବା ଛାଇ ପ୍ରଦାନ କରୁଥିବା ବଡ଼ ବଡ଼ ଗଛ ସବୁଆଡେ ଲଗାଇବା। ଏହି ଗଛ ଲଗାଇବାକୁ ଗୁରୁତ୍ୱ ଦେବା ପାଇଁ ଆମେ ଆମ ଜନ୍ମଦିନରେ କିମ୍ବା ବିବାହ ବାର୍ଷିକରେ ବିଭିନ୍ନ ମନପସନ୍ଦର ଗଛ ଲଗାଇବା ଏବଂ ଆମ ଜୀବନର ଏହି ସ୍ମରଣୀୟ ଦିନଗୁଡ଼ିକୁ ମନେ ପକାଇବା। ଯେତେବେଳେ ଗଛ ବଡ଼ ହେବ, ସବୁଜ ପତ୍ରରେ ଭର୍ତ୍ତି ହେବ, ସେତେବେଳେ ଗଛକୁ ଦେଖିଲେ ମନ ଖୁସି ହୋଇଯିବ। ଗଛରେ ଫୁଲ ଫଳ ଆସିଲେ ତାହାକୁ ଦେଖି ମନ ଆନନ୍ଦିତ ହେବ। ପୁଣି ଯେତେବେଳେ ଗଛରେ ଚଢ଼େଇମାନେ ବସା ବାନ୍ଧି ଅଣ୍ଡା ଦେଲେ ଏବଂ ସେଥିରୁ ଛୋଟ ଛୋଟ ଚଢ଼େଇ ଛୁଆମାନଙ୍କର କିଚିରିମିଚିରି ଶବ୍ଦ ଦ୍ୱାରା ଏହି ସବୁଜିମା ଭରା ଭର୍ତ୍ତି ଗଛରୁ ଶୁଣାଗଲେ ମନ ଆପେ ଆପେ ପ୍ରଫୁଲ୍ଲିତ ହେବ। ତେବେ ଅପେକ୍ଷା କାହାକୁ? ଏଇ ତ ଚାଲିଛି ବନ ମହୋତ୍ସବ ସପ୍ତାହ। ପ୍ରତ୍ୟେକ ବର୍ଷ ଜୁଲାଇ ମାସ 1 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ବନ ମହୋତ୍ସବ ସପ୍ତାହ ପାଳନ କରାଯାଉଛି।

ଏହି ସମୟରେ ବର୍ଷା ଦିନ, ତେଣୁ ଆସନ୍ତୁ ଆମେ ସମସ୍ତେ ଚାରା ଗଛ ଲଗାଇବା, ତା ଚାରିଆଡ଼େ ବାଡ଼ ଦେବା, ତାର ଯତ୍ନ ନେବା, ଦେଖିବା ବହୁତ କମ୍ ଦିନରେ ସୁନ୍ଦର ଭାବରେ ଗଛଟି ବଡ଼ ହେବ, ପୁଣି ଫୁଲ ଆଉ ଫଳରେ ଭରିଯିବ। କିଚିରି ମିଚିରି ଶବ୍ଦ କରୁଥିବା ଚଢ଼େଇ ଗୁଡ଼ିକ ପୁଣି ଥରେ ଏ ଗଛକୁ ଉଡ଼ି ଆସିବେ, ବସା ବାନ୍ଧିବେ। ଏହାକୁ ଦେଖିଲେ ଆମ ମନ ଆପେ ଆପେ ଆନନ୍ଦିତ ହେବ, କାରଣ ଏହି ସବୁଜିମା ତ ଆମେ ହିଁ ତିଆରି କରିଛେ।

ଏହା ଛଡ଼ା ତ ବନ୍ଧୁ କଳକାରଖାନା ଯାନବାହନରୁ ବାହାରୁଥିବା ବିଷାକ୍ତ ଧୂଆଁ ମଳ ନଦୀ ହ୍ରଦ ସମୁଦ୍ର ବାୟୁମଣ୍ଡଳରେ ମିଶି ସୁନ୍ଦର ସବୁଜିମା ଭରା ପରିବେଶକୁ ଦୂଷିତ କରୁଛି ଏବଂ ପରିବେଶ ଉତ୍ତାପ ବଢ଼ାଉଛି। ତେବେ ଶ୍ରୋତା ବନ୍ଧୁ, ଯେଉଁଭଳି ଭାବରେ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି, ଏଥିପାଇଁ ଜନଜାଗରଣ ନିହାତି ଆବଶ୍ୟକ। ତେଣୁ ଏଭଳି ସମୟରେ ଏ ନେଇ କେତେକ ବିଷୟରେ ଜନସାଧାରଣ ଜାଣିବା ନିହାତି ଦରକାର ବା ଜନସଚେତନତା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ତେବେ ଶ୍ରୋତାବନ୍ଧୁ, ଏହି ମହୋତ୍ସବ ସାରା ଭାରତରେ ପାଳିତ ହୋଇଆସୁଛି 1950 ଠିକ୍ ଜୁଲାଇ ମାସ ପ୍ରଥମ ସପ୍ତାହରୁ। ତତ୍କାଳୀନ କୃଷି ତଥା ବନ୍ୟ ବିଭାଗ ମନ୍ତ୍ରୀ ଡକ୍ଟର କେଏମ୍ ମୁନିଶିଙ୍କ ଦ୍ୱାରା ପ୍ରତ୍ୟକ୍ଷ ଭାବରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ମୌସୁମୀର ଆଗମନ ସହିତ ଆମ ରାଜ୍ୟରେ ବ୍ୟାପକ ଭାବେ ବୃକ୍ଷରୋପଣ କରିବା ହିଁ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଏଥିରେ ବନ ବିଭାଗ ଦ୍ୱାରା କୋଟି କୋଟି ମାତ୍ରାର ଚାରା ଲଗାଯାଇଥାଏ, ତା ସହିତ ଅନ୍ୟ ବିଭାଗଗୁଡ଼ିକ ମଧ୍ୟ ଏଥିରେ ସାମିଲ ହୋଇଥାନ୍ତି। ତାଛଡ଼ା ଜନସାଧାରଣ ଭିଏସ୍ଏସ୍ ଏବଂ ଇଡିସି ମାଧ୍ୟମରେ ବ୍ୟାପକ ଭାବରେ ଏହି ବନ ମହୋତ୍ସବ ସପ୍ତାହରେ ଜଡ଼ିତ ହୋଇ ବହୁ ମାତ୍ରାରେ ବିଭିନ୍ନ ସଂସ୍ଥାଗୁଡ଼ିକ ଚାରା ଗଛ ଲଗାଇଥାନ୍ତି। ତେବେ ଶ୍ରୋତାବନ୍ଧୁ, ଏହି ବନ ମହୋତ୍ସବ ପାଳିତ ହେବା ଦ୍ୱାରା ଯେଉଁ ବୃକ୍ଷ ବା ଗଛଗୁଡ଼ିକ ଲଗାଯାଇଥାଏ ତାହାଦ୍ୱାରା ପ୍ରକୃତିର ଭାରସାମ୍ୟ ରକ୍ଷା ହୋଇଥାଏ। ନହେଲେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ତଥା ଜଳବାୟୁ ପରିବର୍ତ୍ତନ ପାଇଁ ଦାୟୀ ଥିବା କାର୍ବନ୍ ଡାଇଅକ୍ସାଇଡ୍ ଗ୍ୟାସ୍ ତଥା ଗ୍ରୀନ୍ ହାଉସ୍ ଗ୍ୟାସ୍ଗୁଡ଼ିକର ମାତ୍ରା ବୃଦ୍ଧିକୁ ଏହି ବୃକ୍ଷ ହିଁ ରୋକିଥାଏ। କାରଣ ଆମେ ଜାଣିଛେ, ବୃକ୍ଷ ହିଁ ବାୟୁମଣ୍ଡଳରୁ କାର୍ବନ୍ ଡାଇଅକ୍ସାଇଡ୍କୁ କେବଳ କମ୍ କରିପାରିବ ତାର ଫଟୋସିନ୍ଥେସିସ୍ ପ୍ରକ୍ରିୟା ବା ଖାଦ୍ୟ ପ୍ରକ୍ରିୟାକରଣ ଦ୍ୱାରା। ଆଉ କୌଣସି ପ୍ରକାରେ କାର୍ବନ୍ ଡାଇଅକ୍ସାଇଡ୍ ଭଳି ବିଷାକ୍ତ ଗ୍ୟାସ୍ ବାୟୁମଣ୍ଡଳରୁ ଦୂର ହୋଇପାରିବ ନାହିଁ। ତେଣୁ ଶ୍ରୋତାବନ୍ଧୁ, ଆମେ ସମସ୍ତେ ବୃକ୍ଷରୋପଣ ପ୍ରତି ସଜାଗ ଓ ସଚେତନ ହେବା ଦରକାର। ପ୍ରତ୍ୟେକ ଅଧିକ ମାତ୍ରାରେ ବୃକ୍ଷ ଲଗାଇଲେ ପୃଥିବୀକୁ ଅତ୍ୟଧିକ ତାପମାତ୍ରା ବୃଦ୍ଧିରୁ ଏବଂ ଅନିୟମିତ ଜଳବାୟୁ ପରିବର୍ତ୍ତନରୁ ରକ୍ଷା କରିପାରିବା। ଏହାଛଡ଼ା ଶ୍ରୋତାବନ୍ଧୁ, ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ବହୁବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଏଇ ଯେପରି ଜଳବାୟୁ ପରିବର୍ତ୍ତନ ପ୍ରତିବର୍ଷ ଜାରି ରହିଛି ଏବଂ ଠିକ୍ ସମୟରେ ବର୍ଷା ନ ହେଉଥିବା ଯୋଗୁଁ ଆନ୍ତର୍ଜାତିକ ସ୍ତରରେ ବିଭିନ୍ନ ପ୍ରକାର ସଷ୍ଟେନେବୁଲ ଡେଭଲପମେଣ୍ଟ ଗୋଲ, ଯେଉଁଟାକି ଆମର 17 ଗୋଲ ରହିଛି, ସେହି ଗୋଲ ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଯାଉଛି। ସେହି 17 ଗୋଲ ବା ଲକ୍ଷ୍ୟ ମଧ୍ୟରୁ ବିଶେଷ କରି ସଷ୍ଟେନେବୁଲ ଡେଭଲପମେଣ୍ଟ ଗୋଲ 15 କୁହାଯାଇଛି ଯେ ଲାଇଫ୍ ଅନ୍ ଲ୍ୟାଣ୍ଡ। ସେଥିରେ ଆମେ କିପରି ଜଙ୍ଗଲର ସୁରକ୍ଷା ଦେବା, ଆମର ଜୀବଜନ୍ତୁଙ୍କର ସୁରକ୍ଷା ଦେବା, ଆମ ପରିବେଶର ସୁରକ୍ଷା ଦେବା ଏବଂ ଆମେ କିପରି ଅଧିକରୁ ଅଧିକ ଜଙ୍ଗଲ ସୃଷ୍ଟି କରିପାରିବା ଏବଂ ଆମର ଯେଉଁ ହେନ୍ତାଳ ବଣ ରହିଛି ସମୁଦ୍ର କୂଳରେ ତାର ସୁରକ୍ଷା ଦେବା ସହିତ ସେହି ହେନ୍ତାଳ ବଣଗୁଡ଼ିକ କିପରି ଅଧିକରୁ ଅଧିକ ମାତ୍ରାରେ ବୃଦ୍ଧି ହେବ ସେଥିପ୍ରତି ଆମର ଚେଷ୍ଟା ଜାରି ରହିବା ଦରକାର। ତେଣୁ ଶ୍ରୋତାବନ୍ଧୁ, ଆମ ବାୟୁମଣ୍ଡଳକୁ ରକ୍ଷା କରିବା ପାଇଁ ଜଙ୍ଗଲର ଆବଶ୍ୟକତା ରହିଛି ଏବଂ ପରିବେଶ ସୁରକ୍ଷା ନିମିତ୍ତ ପ୍ରଧାନ ଅସ୍ତ୍ର ହେଲା ବୃକ୍ଷରୋପଣ। ବୃକ୍ଷରୋପଣ ନିମନ୍ତେ ସରକାରୀ ସ୍ତରରେ ସଚେତନତା ଜାରି ରହିଛି। ସାମାଜିକ

କୃଷିକ୍ଷେତ୍ରୀୟ ବନୀକରଣ, ପୁନଃ ବନୀକରଣ ମାଧ୍ୟମରେ ଲୁପ୍ତ ପ୍ରାୟ ଅରଣ୍ୟ ଗୁଡ଼ିକୁ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ବନ ମହୋତ୍ସବ ଆୟୋଜିତ ହେଉଛି। ଏହା ଛଡ଼ା ପରିବେଶର ସୁରକ୍ଷା, ଜନସାଧାରଣଙ୍କୁ ସଚେତନ କରିବା ଏବଂ ଶିଳ୍ପ କାରଖାନା ଗୁଡ଼ିକ ଯେଉଁ ବିଷାକ୍ତ ପଦାର୍ଥ ପରିବେଶକୁ ଛାଡୁଛି ସେଗୁଡ଼ିକ ଏଣେତେଣେ ନ ଏବଂ ସେକୁ ରୋକିବା ପାଇଁ କିଛି ନୂଆ କୌଶଳ କରିବା ଆବଶ୍ୟକ। ନଦୀ, ପୋଖରୀ, ସମୁଦ୍ର ପ୍ରଭୃତିର ଜଳ ଯେପରି ବିଷାକ୍ତ ନ ହୁଏ ସେଥିପ୍ରତି କଡ଼ା ପଦକ୍ଷେପ ନେବା, ଯାହାଦ୍ୱାରା ଆମର ପରିବେଶ ନିର୍ମଳ, ସୁସ୍ଥ ଏବଂ ଥଣ୍ଡା ରହିବ ଆଉ ଆମକୁ ସୁସ୍ଥ ରଖିବ। ତେବେ ଶ୍ରୋତା ବନ୍ଧୁ, ପରିବେଶ ହିଁ ଆମର ଜୀବନ ରକ୍ଷକ, ତେଣୁ ତାର ସୁରକ୍ଷା ପାଇଁ ଆମେ ସମସ୍ତେ ଯତ୍ନ ନେବା ଆବଶ୍ୟକ। ପରିବେଶ ଧ୍ୱଂସ ହେଲେ ମାନବ ସଭ୍ୟତା ଯେ ଧ୍ୱଂସ ହେବ ଏହା ନିଃସନ୍ଦେହ। ଯାନ୍ତ୍ରିକ ମୋହରେ, ବିଜ୍ଞାନର ମାୟାରେ, ସ୍ୱାର୍ଥାନ୍ଧତାର ଅହଙ୍କାରରେ ନହୋଇ ପ୍ରକୃତିର ଉପାସନା ପୂର୍ବକ ମାନବ ସମାଜ ବସୁଥିବ କୁଟୁମ୍ବକମ୍ ନୀତି ଗ୍ରହଣ କଲେ ଜୀବନ ଓ ଜଗତ ଉଭୟ ସୁସ୍ଥ ଓ ସୁନ୍ଦର ହୋଇପାରିବ। ତେବେ ଶ୍ରୋତା ବନ୍ଧୁ, ଆଜି ତ ସମୟ ହୋଇଯାଇଛି, ଏଇଠି ରଖୁଛୁ ଆଜିର ପ୍ରକୃତି ଓ ପରିବେଶ କାର୍ଯ୍ୟକ୍ରମ। Thank you.

ତେଣୁ ଶ୍ରୋତାବନ୍ଧୁ, ଆମେ ସମସ୍ତେ ଏ ଦିଗ ପ୍ରତି ସଚେତନ ହେଲେ ଆମର ସବୁଜିମା ଭରା ପୃଥିବୀକୁ ଆମେ ଗଢ଼ିପାରିବା ଏବଂ ପୁରାତନ କାଳର ପରିବେଶ ସୃଷ୍ଟି କରିପାରିବା। ଶ୍ରୋତା ବନ୍ଧୁ, ଆଜି ତ ସମୟ ହୋଇଅଛି। ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗୁଛି ସୁଚିନ୍ତିତ ମତାମତ ଚିଠି ପତ୍ର ଦେଇ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣା ହେଉଛି ପ୍ରକୃତି ଓ ପରିବେଶ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର 7570002। ତେବେ ଏଇଠି ରଖୁଛୁ ଆଜିର ପ୍ରକୃତି ଓ ପରିବେଶ କାର୍ଯ୍ୟକ୍ରମକୁ। ନମସ୍କାର।

ଶେଷ ହେଲା ପ୍ରକୃତି ଓ ପରିବେଶ ରଚନା ତଥା ଉପସ୍ଥାପନାରେ ଥିଲେ ବିନୋଦିନୀ ପାତ୍ର ଆକାଶବାଣୀ ବାରିପଦା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଦଣ୍ଡନାଚ ଗୀତ, ପରିବେଷଣ କରିଛନ୍ତି ପରମାନନ୍ଦ ଭୋଇ ଏବଂ ସାଥୀମାନେ।

0: ଶୁଣିଲେ ଦଣ୍ଡନାଚ ଗୀତ। ପରିବେଷଣ କରିଥିଲେ ପରମାନନ୍ଦ ଭୋଇ ଏବଂ ସାଥୀମାନେ।
1: କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଏକକ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏହି କ୍ରମରେ ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ର ଦିଲ୍ ତୋ ପାଗଲ ହେ।